ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56, ଆଜି ବୁଧବାର 1948 ଖ୍ରୀଷ୍ଟାବ୍ଦ ଆଷାଢ଼ ତିନି ଦିନ 2026 ମସିହା ଜୁନ୍ ମାସର 24 ତାରିଖ। ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 317.5 meter ତଥା 945 kHz ଓ ଏଫ୍ଏମ୍ 101 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ।

ମୁଖ୍ୟ ନିଷ୍ପତ୍ତିଗୁଡ଼ିକ ପ୍ରାୟତଃ ସମସ୍ତ ପୁରୁଷ ସଂଗଠନ ଦ୍ୱାରା ନିଆଯାଇଥାଏ, ଯାହାଦ୍ୱାରା ମହିଳାମାନେ କୂଟନୀତି ଏବଂ ନେତୃତ୍ୱ ପାଇଁ ଯେଉଁ ଅନନ୍ୟ ଅବଦାନ ଆଣିପାରନ୍ତି ତାକୁ ପାସୋରି ଦିଆଯାଏ, କହିଛନ୍ତି ଏଲିନର ରୁଜଭେଲ୍ଟ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର କୀର୍ତ୍ତି ବଗର୍ତ୍ତିଙ୍କ କଣ୍ଠରେ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି। ଗୀତ ରଚନା ପ୍ରହ୍ଲାଦ ଦାସ।

ଏଇଠି ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କଣ୍ଠଦାନ କଲେ ମାନସ କୁମାର ଦତ୍ତ, ପାଞ୍ଜୁରାମ ମହାନନ୍ଦ, କୀର୍ତ୍ତି ବଗର୍ତ୍ତୀ, ମଧୁଚନ୍ଦ ପାଢ଼ୀ ଏବଂ ଶ୍ରୀକାନ୍ତ ମୋହନ ବାରିକ। ଆଜିର କାର୍ଯ୍ୟକ୍ରମରେ ସ୍ଥାନିତ ଗୀତଗୁଡ଼ିକର ଗୀତିକାରମାନେ ହେଲେ ବୀରବର ସିଂ ନିନା, ସୁର କୁମାର ରଥ, ପ୍ରହଲ୍ଲାଦ ଦାସ, ଜୟଦେବ ଏବଂ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଆଜିର ଭାବନା, ଉପସ୍ଥାପନ କରୁଛନ୍ତି ମନୋଜ କୁମାର ପୂଜାରୀ।

ଏ ବିଶାଳ ଜଗତରେ କେଉଁ ଜିନିଷଟା ସ୍ଥାୟୀ? ଆମ ଜୀବନରେ ଚିରସ୍ଥାୟୀ କହିବାର କିଛି ଜିନିଷ ଅଛି କି? ଏ ପ୍ରଶ୍ନ ମଣିଷକୁ ଆଜି ନୁହେଁ, କେଉଁ ଯୁଗରୁ ଆନ୍ଦୋଳିତ କରିଛି ଏବଂ ସେ ଏହାର ଉତ୍ତର ଖୋଜିବାକୁ ଚେଷ୍ଟା କରିଛି। ପ୍ରାଚୀନ ଭାରତର ଋଷିମୁନିଙ୍କ କଥା କୁହନ୍ତୁ, ଗ୍ରୀସ୍ର ଦାର୍ଶନିକ ଅବା ଚୀନ୍ର ସନ୍ଥମାନଙ୍କ କଥା କୁହନ୍ତୁ, ସମସ୍ତେ ଜାଣିବାକୁ ଚାହିଁଛନ୍ତି ଏ ଜଗତରେ ସ୍ଥାୟୀ କ'ଣ। ସମସ୍ତେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ଏ ସୃଷ୍ଟିରେ ସ୍ଥାୟୀ ବୋଲି କହିବାର ଜିନିଷ ହିଁ କିଛି ନାହିଁ। କେବଳ ଗୋଟିଏ ଜିନିଷ ଚିରସ୍ଥାୟୀ, ତାହା ହେଲା ପରିବର୍ତ୍ତନ। ପ୍ରତିକ୍ଷଣରେ ପରିବର୍ତ୍ତିତ ହେଉଥାଏ ପ୍ରକୃତି, ଜୀବନ ଓ ଏ ବିରାଟ ସୃଷ୍ଟି। ମଣିଷ ଜୀବନରେ ଆମେ ଯେତେ ସୁରକ୍ଷା, ଜୀବନ ବୀମା, ବିଭିନ୍ନ ଯୋଜନା ପ୍ରସ୍ତୁତି କଲେ ମଧ୍ୟ ତାହା ଯେ ଆମକୁ ନିଶ୍ଚୟ ଉଦ୍ଧାର କରିବ ସେପରି କିଛି ମାନେ ନାହିଁ। କାରଣ ଜୀବନଟା ଏକ ସ୍କୁଲ ପାଠ୍ୟକ୍ରମର ନିର୍ଦ୍ଧାରିତ ସିଲାବସ୍ ନୁହଁ ଯେ ତାରି ଭିତରୁ ହିଁ ପ୍ରଶ୍ନ ଆସିବ ଏବଂ ଆମେ ମୁଖସ୍ଥ କରିଥିବା ଉତ୍ତର ଦେଇଦେଲେ ପାସ୍ କରିଯିବା। ଏଠି ଯେଉଁ ମୁହୂର୍ତ୍ତର ପ୍ରଶ୍ନ ପାଇଁ ଖୋଜିବାକୁ ହୁଏ ସେହି ମୁହୂର୍ତ୍ତର ଉତ୍ତର। ସାଧାରଣ ଜ୍ଞାନ, ଉପସ୍ଥିତ ବୁଦ୍ଧି ହିଁ ସମସ୍ତ ଅଜଣା ପରିସ୍ଥିତିରେ ସାହାଯ୍ୟ କରେ ମଣିଷକୁ, ଉଧାରୀ ଜ୍ଞାନ ନୁହେଁ। ଏ ପ୍ରସଙ୍ଗରେ ଶୁଣନ୍ତୁ ଗୋଟିଏ ଗପ। ଗୋଟିଏ ଗାଁରେ ଦୁଇଟି ମନ୍ଦିର ଥିଲା। ଦୁଇ ମନ୍ଦିର ଭିତରେ ବହୁ ପିଢ଼ି ଧରି ଶତ୍ରୁତା ରହିଆସିଥିଲା। ମନ୍ଦିରର ପୂଜାରୀ ଦ୍ୱୟ କଥାବାର୍ତ୍ତା ତ ଦୂରର କଥା, ପରସ୍ପରର ମୁହଁକୁ ବି ଚାହୁଁନଥିଲେ। ଏପରିକି ପୂଜା ତଥା ଅନ୍ୟାନ୍ୟ ଛୋଟ ଛୋଟ କାମ କରିବା ପାଇଁ ଉଭୟ ମନ୍ଦିରରେ ରଖାଯାଇଥିବା ସେବାକାରୀ ପିଲାମାନଙ୍କୁ ତାଗିଦ କରାଯାଇଥିଲା ଯେ କୌଣସି ପ୍ରକାରର ମିଳାମିଶା ନ କରିବା ପାଇଁ। କିନ୍ତୁ ସରଳ ପିଲାମାନେ ବଡ଼ମାନଙ୍କର ପରାମର୍ଶକୁ ସବୁବେଳେ ଗୁରୁତ୍ୱ ଦିଅନ୍ତି ନାହିଁ। ସେମାନଙ୍କ ଭିତରେ ବନ୍ଧୁତାର ସୁଯୋଗ ନଥିଲେ ବି କେବେ କେମିତି ସାକ୍ଷାତ ହେଲେ ଔପଚାରିକ ବାର୍ତ୍ତାଳାପ କରିବାରେ ସେମାନେ କୁଣ୍ଠିତ ହେଉନଥିଲେ। ଥରେ ଦକ୍ଷିଣ ପାର୍ଶ୍ୱ ମନ୍ଦିରର ସେବକ ଗୋପାଳ ଏବଂ ସେହି ରାସ୍ତା ଦେଇ ଆଗକୁ ଯାଉଥିଲା ଉତ୍ତର ପାର୍ଶ୍ୱ ମନ୍ଦିରର ସେବକ ରାଘବ। ଗୋପାଳ ପଚାରିଲା, କ'ଣ ସାଙ୍ଗ, କୁଆଡ଼େ ବାହାରିଲ? ଦାର୍ଶନିକ ଶୈଳୀରେ ରାଘବ ଉତ୍ତର ଦେଲା, ପବନ ଯୁଆଡ଼େ ଠେଲି ନେଉଛି। ଏଭଳି ଉତ୍ତରର ଏକ ଉଚିତ ପ୍ରତ୍ୟୁତ୍ତର ଦେଇ ବାର୍ତ୍ତାଳାପକୁ ଆଗକୁ କିପରି ନିଆଯିବ ଗୋପାଳ ଜାଣିପାରିଲା ନାହିଁ। ସେ ଚୁପଚାପ ଚାଲି ଆସିଲା ଓ ତା ପୂଜାରୀକୁ ସବୁ କଥା କହିଲା। ପୂଜାରୀ ରାଗରେ ଜର୍ଜର ହୋଇ କହିଲା, ଆଜି ପର୍ଯ୍ୟନ୍ତ ଆମର ଏଇ ମନ୍ଦିରର କେହି କେବେ ସେହି ମନ୍ଦିରରୁ ହାରି ନାହିଁ। ପ୍ରଥମ ଥର ପାଇଁ ତୁ ହାରିଗଲୁ, ଏହାଠାରୁ ବଳି ଲଜ୍ଜାର କଥା କ'ଣ ଅଛି? ଏହାଦ୍ୱାରା ଆମର ତଥା ଆମ ପୂର୍ବସୂରୀମାନଙ୍କର ସମ୍ମାନ ଓ ଇଜ୍ଜତ ଉପରେ ଆଞ୍ଚ ଆସିଲା। ସେହି ପିଲାକୁ ଉଚିତ ଜବାବ ଦେଇ ତାକୁ ହରାଇବାକୁ

0: ପଡ଼ିବ। ଶୁଣ, ଆସନ୍ତାକାଲି ତୁ ତାକୁ ପୁଣି ସେହି ପ୍ରଶ୍ନ କର। ପବନ ଯୁଆଡ଼େ ଠେଲି ନେଉଛି ବୋଲି ସେ ଯେତେବେଳେ ଉତ୍ତର ଦେବ, ତୁ କହିବୁ ଯଦି ପବନର ପ୍ରବାହ ବନ୍ଦ ହୋଇଯାଏ ତେବେ କୁଆଡ଼େ ଯିବୁ, ଦେଖିବୁ ଏହାପରେ ତାର ପାଟି ଖନି ମାରିଯିବ। ତହି ପରଦିନ ସେହି ସ୍ଥାନରେ ଉଭୟ ସେବକଙ୍କର ପୁଣି ଭେଟ ହେଲା। ଗୋପାଳ ପଚାରିଲା, ଆଉ ବନ୍ଧୁ କୁଆଡ଼େ ବାହାରିଲ? ରାଘବ ଉତ୍ତର ଦେଲା, ପାଦ ଯୁଆଡ଼େ ନେଇଯାଉଛି। ନୂଆ ଉତ୍ତର ଶୁଣିବା ପରେ ଗୋପାଳର ବୁଦ୍ଧି କାମ ଦେଲା ନାହିଁ। ସେ ପୂର୍ବ ଉତ୍ତରର ଜବାବ ମୁଖସ୍ଥ କରି ଆସିଥିଲା, କିନ୍ତୁ ଏଭଳି ଉତ୍ତର ପରେ କି ଜବାବ ଦିଆଯିବ ସେ ଜାଣିପାରିଲା ନାହିଁ। ପୂର୍ବଦିନ ଭଳି ମୁହଁ ଶୁଖେଇ ଚୁପଚାପ ଚାଲି ଆସି ପୂଜାରୀକୁ ସବୁ ବର୍ଣ୍ଣନା କଲା। ପୂଜାରୀ ଖୁବ୍ ବିରକ୍ତ ହେଲା ଏବଂ କହିଲା, ସେ ପିଲାଟା ଭାରି ଧୂର୍ତ୍ତ ଜଣାପଡ଼ୁଛି। ଉତ୍ତର ବଦଳେଇ ଦେଲା, ଶୁଣ, ଆସନ୍ତାକାଲି ତୁ ପୁଣି ସେହି ପ୍ରଶ୍ନ କର। ସେ ଯେତେବେଳେ କହିବ ପାଦ ଯୁଆଡ଼େ ନେଇଯାଉଛି, ତୁ ସାଙ୍ଗେ ସାଙ୍ଗେ କହିବୁ ଭଗବାନ ନ କରନ୍ତୁ ଯେ ତୁ ପଙ୍ଗୁ ହୋଇଯା। ଆଉ ଯଦି ପଙ୍ଗୁ ହୋଇଯାଉ ତେବେ ଆଉ କୁଆଡ଼େ ଯିବୁ? ପରଦିନ ଗୋପାଳ ପୁଣି ଯାଇ ସେହି ରାସ୍ତାରେ ବେଶ ଫୁର୍ତ୍ତିର ସହ ଛିଡ଼ା ହୋଇଗଲା। ପାଖରେ ତ ଉତ୍ତର ପ୍ରସ୍ତୁତ ହୋଇ ରହିଛି, ଆଜି ରାଘବ ନିଶ୍ଚୟ ହାରିଯିବ। ରାଘବ ଆସିଲା, ଗୋପାଳ ପଚାରିଲା, ବନ୍ଧୁ ଆଜି କୁଆଡ଼େ ବାହାରିଲ? ରାଘବ ଉତ୍ତର ଦେଲା, ବଜାରକୁ ପନିପରିବା ଆଣିବା ପାଇଁ। ଗୋପାଳର ମୁହଁରୁ ଯେପରି ପାଣି ଉତରିଗଲା, ନୂଆ ପରିସ୍ଥିତି ପାଇଁ ପୂର୍ବ ପ୍ରସ୍ତୁତ ଉତ୍ତର ତାର କାମ ଦେଲା ନାହିଁ। ପ୍ରତିକ୍ଷଣରେ ବଦଳୁଥାଏ ଜୀବନ, ପ୍ରତି ମୁହୂର୍ତ୍ତରେ ବଦଳୁଥାଏ ପରିସ୍ଥିତି। ବାସ୍ତବରେ ପରିବର୍ତ୍ତନଶୀଳ ଜୀବନ ଚାହେଁ ସବୁବେଳେ ନୂଆ ପରିସ୍ଥିତିର ସିଧାସଳଖ ଓ ନୂଆ ଉତ୍ତର।
1: ଶୁଣିଲି ଆଜିର ଭାବନା, ଉପସ୍ଥାପନ କଲି ମନୋଜ କୁମାର ପୂଜାରୀ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 421ତମ ଭାଗ।

ଶ୍ରୀକୃଷ୍ଣ ପ୍ରତିଦିନ ନିତ୍ୟକୃତ୍ୟ ସମ୍ପାଦନ କରି ଉଗ୍ରସେନର ସୁଧର୍ମା ନାମ୍ନୀ ସଭାଗୃହରେ କିଛି କାଳ ଅତିବାହିତ କରିଥାନ୍ତି। ଦିନେ ସେହି ରାଜସଭାକୁ ଅଦୃଷ୍ଟ ପୂର୍ବଦୂତଟିଏ ଆସି କହିଛନ୍ତି ଯେ ଜରାସନ୍ଧ ଯେଉଁ ରାଜନ୍ୟବର୍ଗଙ୍କୁ ଗିରିବ୍ରଜ ଦୁର୍ଗରେ ବନ୍ଦୀ କରିଛି, ସେମାନେ କୃଷ୍ଣଙ୍କ ଶରଣାପନ୍ନ, ସେମାନଙ୍କୁ ରକ୍ଷା କରନ୍ତୁ। ଏତିକିବେଳେ ନାରଦ ଉପସ୍ଥିତ ହୋଇ ଯୁଧିଷ୍ଠିରଙ୍କ ପ୍ରତ୍ୟାସନ୍ନ ରାଜସୂୟ ଯଜ୍ଞ ସମ୍ପାଦନ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ଆଜି ପ୍ରଚାର କଲୁ ଏହାର 421ତମ ଭାଗ। ଆକାଶବାଣୀ ସମ୍ବଲପୁର ଏହି କାର୍ଯ୍ୟକ୍ରମ ଏଫ୍ଏମ୍ 101 ମେଗାହର୍ଟ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର, ଶୁଣିପାରିବେ ଟିକେ ପରେ।

ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରେଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକରେ ଯୋଗଦେବେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମୁଦ୍ରିକ ସୁରକ୍ଷାର ବିଭିନ୍ନ ପଦକ୍ଷେପ ଓ ଦିଗ ସମ୍ପର୍କରେ ଆଲୋଚନା ହେବ। ରାଷ୍ଟ୍ର ପ୍ରଥମ ନୀତିରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝି ଦେଶ ଓ ରାଜ୍ୟକୁ ଦୁର୍ବଳ କରୁଥିବା ଦୁର୍ନୀତିଗ୍ରସ୍ତ ଶକ୍ତିମାନଙ୍କ ପ୍ରତି ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ସଡ଼କ ସମ୍ପ୍ରସାରଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଏବଂ ଏକକାଳୀନ ୟୁଟିଲିଟି ସ୍ଥାନାନ୍ତର କାର୍ଯ୍ୟ ପାଇଁ ଶକ୍ତି ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମଧ୍ୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଶକ୍ତି ଓ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ବିଭାଗ ସୁରକ୍ଷା, ବୈଧାନିକ ଅନୁପାଳନ ଏବଂ କାର୍ଯ୍ୟର ଗୁଣବତ୍ତା ଅପରିବର୍ତ୍ତିତ ରଖି ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏକ ସମ୍ପୂର୍ଣ୍ଣ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ମତଦାତା ବାଦ୍ ନ ପଡ଼ିବା ପାଇଁ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍ସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ଆସନ୍ତା 5 ତାରିଖରେ ପ୍ରକାଶ ପାଇବାକୁ ଥିବା ଚିଠା ଭୋଟର ତାଲିକା ଏବଂ ଏହି ସଂଶୋଧନ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକର ସୁପରିଚାଳନା ନେଇ ଆଲୋଚନା ହୋଇଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଆଜି ପୁଣ୍ୟତିଥିରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଧାୟକମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ସ୍ୱର୍ଗତ ଚୌଧୁରୀ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ତଥା ସର୍ବୋଦୟ ନେତା ଭାବେ ସମଗ୍ର ଦେଶରେ ପରିଚିତ ଥିଲେ। ରାଜ୍ୟରେ ନିଶାଦ୍ରବ୍ୟ କାରବାର ନିୟନ୍ତ୍ରଣ, ନିଶାମୁକ୍ତ ସମାଜ ଗଠନ ପାଇଁ ଜନସଚେତନତା ସୃଷ୍ଟି ତଥା ନିଶା କାରବାରକୁ ରୋକିବା ପାଇଁ ବିଭିନ୍ନ ସଂସ୍ଥା ମାଧ୍ୟମରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଲାଗି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ରର 7ମ ବୈଠକରେ ଶ୍ରୀମତୀ ଗର୍ଗ ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

0: ଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରପକ୍ଷରେ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି। ଏହି ସମୟରେ ଗତକାଲି ତିନି ରଥର ପ୍ରଭା ନିର୍ମାଣ ଶେଷ ହୋଇଛି। ରୂପକାରମାନେ ତିନି ରଥର ଚବିଶ ନାଟଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରିଛନ୍ତି। ଭଦ୍ରକ ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାର 99% ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା 11,51,985 ଫର୍ମ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ଉଦ୍ଧାର ଅଭିଯାନ କରାଯାଇଥିଲା। ବିଭିନ୍ନ ହୋଟେଲ ଗ୍ୟାରେଜ ଦୋକାନରୁ 6 ଜଣ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି। ନବରଙ୍ଗପୁର ପୁଲିସ ପଡ଼ିଆରେ ବ୍ଲକସ୍ତରୀୟ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଓ ନିଯୁକ୍ତି ସୁଯୋଗ ସମ୍ପର୍କରେ ଅଧିକାରୀମାନେ ସୂଚନା ପ୍ରଦାନ କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହେଉଛି। 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 27ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ଏଥିରେ ମୋଟ 45ଟି ବର୍ଗରେ ପ୍ରତିଯୋଗିତା ହେବ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ପର୍ଶ କରିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀର କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ। ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ଶିଶୁର ଉତ୍ତମ ପୋଷଣ ବିଷୟରେ କହିଛନ୍ତି ଡାକ୍ତର ସୁଶାନ୍ତ କୁମାର ବେହେରା।
2: ଶିଶୁର ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଜୀବନର ପ୍ରଥମ 5 ବର୍ଷ ଉପଯୁକ୍ତ ପୋଷଣର ନିହାତି ଜରୁରୀ। ଶିଶୁ ଜନ୍ମ ହେବା ମାତ୍ରେ 1 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରିବା ଉଚିତ ଏବଂ ଯେଉଁମାନେ ସିଜେରିଆନ୍ ସେକ୍ସନ୍ ହୋଇଛନ୍ତି ସେମାନଙ୍କ କ୍ଷେତ୍ରରେ ତାହା ଆମେ 4 ଘଣ୍ଟା ମଧ୍ୟରେ ଆରମ୍ଭ କରିବା ଉଚିତ। ପ୍ରତି 3 ଘଣ୍ଟାରେ ଥରେ ଆପଣ ଛୁଆକୁ ସ୍ତନ୍ୟପାନ କରିବା ଉଚିତ। ରାତିରେ ବି ଆପଣଙ୍କୁ କଷ୍ଟ ହେଲେ ବି ମାଆମାନେ ତାହା ଆପଣ ପ୍ରତି 3 ଘଣ୍ଟାରେ ଦେବା କଥା। ପ୍ରଥମ 3 ମାସ ଗଲା ପରେ ଆପଣ ସେ ଯେଉଁ ରାତିରେ ଯେଉଁ କ୍ଷୀରଟା ଦିଆଯାଏ ସେଇଟାକୁ ଆପଣ ଟିକେ ଲେଟ୍ରେ ଦେଇପାରିବେ, ଆଉ ଟିକେ ଆପଣ ସକାଳୁ ଟିକେ ଏର୍ଲି ମର୍ଣ୍ଣିଂ ଦେଇପାରିବେ, କିନ୍ତୁ ପ୍ରଥମ 3 ମାସ ଆପଣଙ୍କୁ ପ୍ରତି 3-3 ଘଣ୍ଟାରେ କ୍ଷୀର ଦେବାକୁ ପଡ଼ିବ। ତାପରେ ଯେତେବେଳେ ଆପଣଙ୍କର 6 ମାସ ପର୍ଯ୍ୟନ୍ତ ଛୁଆକୁ କେବଳ ଆପଣ ମା' କ୍ଷୀର ହିଁ ଆପଣ ଖୁଆଇବେ। ବାହାରର ପାଣି, ଯେପରିକି ଆମର ଗରମ ଦିନରେ ବି ବାହାରର ପାଣି ଦରକାର ନାହିଁ। ମାଆର ସ୍ତନର କ୍ଷୀରରେ ସେସବୁ ଜଳୀୟ ଅଂଶ ଯାହା ଶିଶୁକୁ ଦରକାର ତାହା ଅଛି। ତ ଆପଣ ପ୍ରଥମ 6 ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରେଇବେ। ତାପରେ 6 ମାସ ପରେ ଆପଣ ଘରର ଅନ୍ୟାନ୍ୟ ଖାଦ୍ୟ ଆପଣ ଦେଇପାରିବେ, କିନ୍ତୁ ତା ଅର୍ଥ ନୁହେଁ ଯେ ଆପଣ ସ୍ତନ୍ୟପାନଟି ବନ୍ଦ କରିବେ। ସ୍ତନ୍ୟପାନ ଆପଣ ଅନ୍ତତଃ 2 ବର୍ଷ ପର୍ଯ୍ୟନ୍ତ ଚାଲୁ ରଖିବେ। ଆଉ ଯେଉଁମାନେ କର୍ମଜୀବୀ ମହିଳାମାନେ, ତ ସେମାନେ ଘରର ଅନ୍ୟାନ୍ୟ ଖାଦ୍ୟ 6 ମାସ ବଦଳା 4 ମାସରୁ ଆପଣ ଆରମ୍ଭ କରିପାରିବେ। ଘରର ଅନ୍ୟ ଖାଦ୍ୟ ପ୍ରଥମେ ପୁରା ପାଣିରୁ ଧୀରେ ଧୀରେ ଅଧିକା ବହଳ କରି ଅଭ୍ୟାସ କରିବେ, ଯେପରିକି ଶିଶୁ ବର୍ଷ ହେଲା ବେଳକୁ ସେ ଘରର ପ୍ରସ୍ତୁତ ସମସ୍ତ ପ୍ରକାର ଖାଦ୍ୟ ଖାଇପାରିବ। ନୂଆ ଖାଦ୍ୟର ପ୍ରକାର ଓ ସ୍ୱାଦ ପ୍ରତି 10-14 ଦିନ ମଧ୍ୟରେ ପରିବର୍ତ୍ତନ କରିବେ, ଯେପରିକି ଶିଶୁର ଖାଦ୍ୟ ଖାଇବାର ଆଗ୍ରହ ରହିବ। ଶିଶୁକୁ ଖୁଆଇବା ବେଳେ ତାଙ୍କ ସହ ହସି ଖେଳି ଆପଣ ଖୁଆଇବେ, ଏବଂ ଖୁଆଇଲା ବେଳେ ମୋବାଇଲ ଓ ଟିଭିରୁ ଶିଶୁକୁ ଆପଣ ଦୂର ରଖିବେ, ଏବଂ ମାଆମାନେ ନିଜର ଓ ନିଜର ଶିଶୁର ପରିସର ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବେ। ଆଉ ଖାଦ୍ୟ ଯେମିତି ସେମାନଙ୍କୁ ତଟକା ଖାଦ୍ୟ ଦିଆହେବ ତା ଉପରେ ଟିକେ ଦୃଷ୍ଟି ଦେବେ। ଆଉ ଖାଦ୍ୟ ବି ଆପଣ ଯେଉଁଠି ଆପଣ ଷ୍ଟୋରେଜ କରିକି ରଖନ୍ତି ସେଇଟା ଯେମିତି ଆପଣ ଏୟାର ଟାଇଟ୍ କଣ୍ଟେନର୍ରେ ପୁରା ଭଲକି ବନ୍ଦ କରିକି ଡବାରେ ରଖିବେ ସେ ପ୍ରକାର ଆପଣ କରିପାରିବେ। ପ୍ରଥମ ବର୍ଷର ଶିଶୁଟି ମାଆମାନଙ୍କର ଖାଦ୍ୟର ଅଧା ପରିମାଣ ଖାଇପାରିବ, ଏବଂ ପ୍ରାୟ 5 ବର୍ଷ ହେଲା ବେଳକୁ ବାପାଙ୍କ ଖାଦ୍ୟର ଅଧା ପରିମାଣ ଖାଦ୍ୟ ଖାଇପାରିବେ। ଦିନକୁ ଅନ୍ତତଃ 5 ଥର ଆପଣ ଖୁଆଇବା ଦରକାର। ସେ 5 ଥରରୁ ପ୍ରଥମ ଭାବନ୍ତୁ 3 ଥର ଆପଣ

0: ପ୍ରିନ୍ସିପାଲ ମିଲ୍ ମାନେ ଯେଉଁଥିରେ ଆପଣ ଭାତ ଖିଚିଡ଼ି ଏସବୁ ଦେଇପାରିବେ, ଆଉ ଦୁଇଥର ଆପଣ ସ୍ନାକ୍ ଆଇଟମ୍, ସ୍ନାକ୍ ଆଇଟମ୍ରେ ଆପଣଙ୍କର ଫ୍ରୁଟ୍ସ ହେଲା ବା ଆପଣଙ୍କର ଫଳରସ ହେଲା ବା ଆପଣଙ୍କର ଛତୁଆ ହେଲା, ଏସବୁ ଜିନିଷ ଆପଣ ଦେଇପାରିବେ। ଆଉ ପ୍ରଥମ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ଭିଟାମିନ୍ D3 ଦେବା ଦରକାର, ଯାହାକି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ବିନା ମୂଲ୍ୟରେ ମିଳେ। ସ୍ୱାସ୍ଥ୍ୟକେନ୍ଦ୍ର ବା ଅଙ୍ଗନବାଡ଼ିରେ ଯେଉଁ ଭିଟାମିନ୍ ଏ ବା କୃମିନାଶକ ଔଷଧ ଯେଉଁ ମିଳେ, ତାହା ବି ଆପଣ ନିୟମିତ ବ୍ୟବଧାନରେ ଦେବେ। ଏବଂ ତତ୍ସହିତ ମମତା କାର୍ଡ଼ ଅନୁସାରେ ଉପଯୁକ୍ତ ସମୟରେ ସମସ୍ତ ଟିକା ପ୍ରଦାନ କରିବେ। ଆପଣ କୌଣସି ବାହାର ଜିନିଷ ଦେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବେ। ଏହିସବୁ ନିୟମ ଯଦି ଆପଣ ଶିଶୁର ଖାଦ୍ୟ ଦେଲାବେଳେ ଯଦି ଆପଣ ପାଳନ କରିବେ, ତାହେଲେ ଆପଣଙ୍କ ଶିଶୁର ସ୍ୱାସ୍ଥ୍ୟ ବହୁତ ଉତ୍ତମ ରହିବ। ଧନ୍ୟବାଦ।
1: ସ୍ୱାସ୍ଥ୍ୟ ସୂଚନାରେ ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ଶିଶୁର ଉତ୍ତମ ପୋଷଣ ବିଷୟରେ କହିଲେ ଡାକ୍ତର ସୁଶାନ୍ତ କୁମାର ବେହେରା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ. ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୋଷ୍ଠୀ. ଦୁର୍ବଳ ମୌସୁମୀ ଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ. ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା, ଏବଂ FIH ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ଗୋଲ୍ରେ ବିଜୟୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ଆତଙ୍କବାଦ, ସାଇବର ସୁରକ୍ଷାଠାରୁ ଆରମ୍ଭ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ବ୍ରିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି. ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ବ୍ରାଜିଲ, ରୁଷ, ଚୀନ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ସମେତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ଉଚ୍ଚପଦସ୍ଥ ସୁରକ୍ଷା ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଶ୍ରୀ ମୋଦି ଏହା କହିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ପାରସ୍ପରିକ ସହଯୋଗକୁ ଗତିଶୀଳ କରିବା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ପ୍ରଦାନ ଏବଂ ଏକ ସୁରକ୍ଷିତ ତଥା ସମାବେଶୀ ବିଶ୍ୱ ଗଠନ ନିର୍ମାଣରେ ଉପଯୋଗୀ ସାବ୍ୟସ୍ତ ହେବ. ଆତଙ୍କବାଦ, ସାଇବର ବିପଦ ସମେତ ବ୍ୟାପକ ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ପାଇଁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରାଯାଇଛି. ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ସୀମା ଆରପଟୁ ସୃଷ୍ଟ ସୁରକ୍ଷା ବିପଦ ଉପରେ ଆଲୋଚନା ବେଳେ ପ୍ରାଥମିକତା ପ୍ରଦାନ କରାଯାଇଛି. ଶକ୍ତି ଏବଂ ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଦ୍ୱାରା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର ଆଦି ବିଭିନ୍ନ ପ୍ରସଙ୍ଗରେ ବୈଠକରେ ମତ ବିନିମୟ ହୋଇଛି. ଗତମାସ 21 ଏବଂ 22 ତାରିଖରେ ଅନୁଷ୍ଠିତ ଆତଙ୍କବାଦ ବିରୋଧୀ ବ୍ରିକ୍ସ ମିଳିତ କାର୍ଯ୍ୟଗୋଷ୍ଠୀ ବୈଠକ ଏବଂ 8 ଓ 9 ତାରିଖରେ ଅନୁଷ୍ଠିତ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସୁରକ୍ଷା ଉପରେ ହୋଇଥିବା ବୈଠକର ଫଳାଫଳ ଉପରେ ଆଲୋଚନା ହୋଇଥିବା ମନ୍ତ୍ରଣାଳୟ କହିଛି. ଭାରତ ଅଧ୍ୟକ୍ଷତାରେ ଚଳିତ ବର୍ଷର ନବସୃଜନ, ସହଯୋଗ, ନିରନ୍ତରତା ଏବଂ ସ୍ଥିରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ବ୍ରିକ୍ସ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛନ୍ତି. ବୈଠକ ଶେଷ ହେବା ପରେ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ. ଏଲ୍ନିନୋ ପ୍ରଭାବରେ ସୃଷ୍ଟ ଦୁର୍ବଳ ମୌସୁମୀ ଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି. ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଚୌହାନ

କହିଛନ୍ତି ଦେଶରେ ଏପର୍ଯ୍ୟନ୍ତ ପ୍ରାୟ 43% କମ୍ ବର୍ଷା ହୋଇଛି। ଜୁଲାଇରେ ମଧ୍ୟ ମୌସୁମୀ ଦୁର୍ବଳ ରହିବ ବୋଲି ଆଶା କରାଯାଉଛି। ପ୍ରାୟ 315 ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ସେଥିମଧ୍ୟରୁ 111 ଜିଲ୍ଲା ସୀମିତ ଜଳସେଚନ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ଚୌହାନ କହିଛନ୍ତି। ଡାଲି, ତୈଳବୀଜ ଏବଂ ମିଲେଟ୍ସ ଫସଲକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସ୍ୱଳ୍ପ ପାଣି ଏବଂ ଆହ୍ୱାନଜନିତ ପରିସ୍ଥିତିରେ ଏହି ଖାଦ୍ୟଶସ୍ୟଗୁଡ଼ିକର ଭଲ ଅମଳ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ରାଜ୍ୟଗୁଡ଼ିକ ସହ ସମନ୍ୱୟ ମାଧ୍ୟମରେ କୃଷି ବୈଜ୍ଞାନିକଙ୍କ ପରାମର୍ଶ, ସମୟୋଚିତ ଫସଲ ଯୋଜନା ଏବଂ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକୁ ସଶକ୍ତ କରାଯାଉଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। କୃଷିଜୀବୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ୟୁନିଟ୍ ତଥା ଅନ୍ୟାନ୍ୟ ପରାମର୍ଶ ପ୍ରଦାନକାରୀ ମାଧ୍ୟମଗୁଡ଼ିକ ଦ୍ୱାରା ସାମାଜିକ ଗଣମାଧ୍ୟମ, ରେଡିଓ, ଟେଲିଭିଜନ ତଥା ଅନ୍ୟାନ୍ୟ ବ୍ୟବସ୍ଥା ମାଧ୍ୟମରେ ସୂଚନା ପ୍ରଦାନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। କାତାରର ରାସଲାଫନ୍ ଶିଳ୍ପ ନଗରୀରେ ବିସ୍ଫୋରଣରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପାଇଁ କାତାରର ଅମିର ଶେଖ୍ ସାମିମ୍ ବିନ୍ ହମିଦ୍ ଅଲ୍ ଥାନି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗତକାଲି ଶ୍ରୀ ଅଲ୍ ଥାନି ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ସେ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିଥିବାରୁ ଶ୍ରୀ ମୋଦି କାତାର ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉପରେ ଉଭୟ ନେତା ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ମୋଦି ଶାନ୍ତି ପ୍ରୟାସରେ କାତାର ଗ୍ରହଣ କରିଥିବା ଗଠନମୂଳକ ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କୁ ସୁରକ୍ଷିତ ସ୍ୱଦେଶୀ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ଏକ ଯୋଜନା ଘୋଷଣା କରିଛି। ସଂଗଠନର ମହାସଚିବ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି, ଏହି ନାବିକଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସେମାନଙ୍କର ପ୍ରତ୍ୟାବର୍ତ୍ତନ ନେଇ ସହଯୋଗ ପ୍ରଦାନ ସଂକ୍ରାନ୍ତ ନୌଚାଳନା ସର୍ତ୍ତାବଳୀଗୁଡ଼ିକୁ ଯାଞ୍ଚ କରାଯାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଆଧାରରେ ଓମାନ, ଇରାନ ଏବଂ ଏହି କ୍ଷେତ୍ରର ଅନ୍ୟ ଦେଶ ଏବଂ ସାମୁଦ୍ରିକ ଶିଳ୍ପ ସଂସ୍ଥା ସହ ସହଯୋଗ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଗଠନର ମହାସଚିବ କହିଛନ୍ତି। ଜେନେଭାଠାରେ ଇରାନର ରାଷ୍ଟ୍ରଦୂତ ତଥା ଜାତିସଂଘର ସ୍ଥାୟୀ ପ୍ରତିନିଧି ଅଲି ବାହାରିନି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ବୈଦେଶିକ ବାଣିଜ୍ୟିକ ଜାହାଜଗୁଡ଼ିକ ସମ୍ପୂର୍ଣ୍ଣ ନିଃଶୁଳ୍କ ଯାତାୟାତ ପାଇଁ ଉନ୍ମୁକ୍ତ ରହିଛି। ସ୍ଥିର ଅର୍ଥନୀତି, ନିରନ୍ତର ବିକାଶ ଏବଂ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ ବହୁପକ୍ଷୀୟ ସହଯୋଗ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଆଭାସୀ ମାଧ୍ୟମରେ ଆୟୋଜିତ ବିଶ୍ୱ ଅଭିବୃଦ୍ଧି ସମ୍ମିଳନୀକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି, ବୈଷୟିକ ସ୍ତରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସମନ୍ୱିତ ପଦକ୍ଷେପ ଜରୁରୀ। ବୈଷୟିକ ସ୍ତରରେ ଥିବା ଅସନ୍ତୁଳନ ପ୍ରସଙ୍ଗରେ ଗୁରୁତ୍ୱ ପ୍ରଦାନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଲୋକସଂଖ୍ୟା, ବିକାଶର ଧାରା, ସମ୍ବଳ ଏବଂ ଅର୍ଥନୈତିକ ଗଠନରେ ପାର୍ଥକ୍ୟକୁ ଏହା ପ୍ରତିଫଳିତ କରିଥାଏ। ଘରୋଇ ଆବଶ୍ୟକତାର ପରିମାଣ ବିଭିନ୍ନ ଦେଶରେ ଅଲଗା ହୋଇଥାଏ ବୋଲି ଅର୍ଥମନ୍ତ୍ରୀ କହିବା ସହ ବ୍ୟାପକ ତଥା ନିରନ୍ତର ଅସନ୍ତୁଳନ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି। ଭାରତର ଅର୍ଥନୈତିକ ପ୍ରଗତି ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ଅଭିବୃଦ୍ଧି ମୁଖ୍ୟତଃ ଘରୋଇ ଚାହିଦା ଆଧାରରେ ପରିଚାଳିତ ହୋଇଥାଏ। ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ସୁଦୃଢ଼ ଏବଂ ବ୍ୟାପକ ଆର୍ଥିକ ସହଭାଗିତାକୁ ସମର୍ଥନ ପ୍ରଦାନ କରୁଛନ୍ତି। ନୂଆଦିଲ୍ଲୀରେ ଗତକାଲି ଶ୍ରୀ ଗୋଏଲ ଆମେରିକାର ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରିୟର ଏବଂ ରାଷ୍ଟ୍ରଦୂତ ସର୍ଗିଓ ଗୋରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଗତ ଫେବୃୟାରୀ ମାସ 7 ଦୁଇ ଦେଶର ମିଳିତ ବିବୃତ୍ତି ଆଧାରରେ ଏକ ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଚୁକ୍ତିନାମା ପ୍ରସ୍ତୁତି ନେଇ ଇତିମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଅଭିବୃଦ୍ଧି ଓ ନବସୃଜନ କ୍ଷେତ୍ର ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସହିତ ସମନ୍ୱିତ ଗଠନମୂଳକ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ଇଥାନଲ ମିଶ୍ରଣ ପଦକ୍ଷେପ ସମ୍ପୂର୍ଣ୍ଣ ବୈଜ୍ଞାନିକ ପ୍ରମାଣ ଆଧାରିତ ଏବଂ ଏଥିପାଇଁ ନିରନ୍ତର ତଦାରଖ କରାଯାଉଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କିତ କେତେକ ଭ୍ରମାତ୍ମକ ତଥା ତଥ୍ୟବିହୀନ ପ୍ରଚାରକୁ ସରକାର ଖଣ୍ଡନ କରିଛନ୍ତି। ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଉଦ୍ଦିଷ୍ଟ।

0: ବୋଲି କୁହାଯାଇଛି। ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାର ଗତକାଲିର ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଲଣ୍ଡନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 4-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ 2014 ମସିହା ପରଠାରୁ ଭାରତ ପାକିସ୍ତାନ ବିପକ୍ଷରେ ଅପରାଜିତ ରେକର୍ଡ ଜାରି ରଖିଛି। ଆସନ୍ତାକାଲି ଭାରତ ଇଂଲଣ୍ଡକୁ ଭେଟିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପର୍ତ୍ତୁଗାଲ ବିଜୟୀ ହୋଇଛି। ଆମେରିକାର ହୋଷ୍ଟନ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପର୍ତ୍ତୁଗାଲ ପରାସ୍ତ କରିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଇଂଲଣ୍ଡ ଓ ଘାନା ମଧ୍ୟରେ ବୋଷ୍ଟନ୍ଠାରେ ଖେଳାଯାଇଥିବା ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। କାନାଡ଼ାର ଟରଣ୍ଟୋ ଷ୍ଟାଡିୟମ୍ରେ କ୍ରୋଏସିଆ ଏବଂ ପାନାମା ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆଜି କଲମ୍ବିଆ ଏବଂ କଙ୍ଗୋ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ମହାରାଷ୍ଟ୍ର, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଆସନ୍ତା 2 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆଜି ଓଡ଼ିଶା ସମେତ ଆସାମ, ମେଘାଳୟ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ତେଲେଙ୍ଗାନାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଦୁର୍ବଳ ମୌସୁମୀ ଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା ଏବଂ ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ଗୋଲ୍ରେ ବିଜୟୀ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର ହାଲ।
2: ଇ ମାସର ଚାଷବାସ ବିଷୟ କିଛି କଥା। ଧାନ ଜମିକେ ଗହିର ଚାଷ କରିକିରି ମାଟିକେ ଭଲକିରି ଗୁଣ କରୁନ୍ ଆର୍ ମାଟିକେ ସମାନ କରୁନ୍ ଆର୍ ଶେଷ ଥର ଜୁତଲା ବେଲେ ଫି ହେକ୍ଟରକେ 10 ଗାଡ଼ି ସଢ଼ା ଗୋବର ଖତ ନହେଲେ କମ୍ପୋଷ୍ଟ ବ୍ୟବହାର କରୁନ୍। ହାତେ ନାଇଁ ବୁନିକିରି ବିହନ ବୁନା ଯନ୍ତ୍ର ସାହାଯ୍ୟ ନହେଲେ ଲଙ୍ଗଲ ସିଆର୍ ଥି 2-3 ସେଣ୍ଟିମିଟର ଗହିର ଥି ଧାଡ଼ି ବାଟିଆ ବିହନ ବୁନୁନ୍ ଆର୍ ବୁନି ସାରିଲା ଉତରୁ ଥରେ ମଇ ଦେଇଦଉନ୍। ସଲ୍ କିସମର ଧାନ ଥି ଧାଡ଼ିକେ ଧାଡ଼ି 15 ସେଣ୍ଟିମିଟର ଆର୍ ବିଲମ୍ କିସମ ଥି 20 ସେଣ୍ଟିମିଟରର ବ୍ୟବଧାନ ରଖୁନ୍। ଫି ହେକ୍ଟରକେ 80 କେଜି ବିହନ ବିଶୋଧନ କରିକିରି ବୁନୁନ୍। ଯେନ୍ଠାନେ ପାନର ସୁବିଧା ଅଛେ ସେନୁ ତଲି ଘେରା ବନୁନ୍। ଫି ହେକ୍ଟର ଲାଗି ତଲି ଉତରାବାର ଲାଗି 25 ଡିସମିଲ ତଲି ଘେରାନ 1 ମିଟର ଚଉଡ଼ାର ପଟି କରିକିରି ମଝା ମଝାଥି 30 ସେଣ୍ଟିମିଟର ଉଞ୍ଚାର ନାଲି କରୁନ୍ ଆର୍ ତଲି ପଟିମାନଙ୍କୁ ଦରକାର ହିସାବେ 50 କେଜି ଅଧିକା ଅମଲକ୍ଷମ ନାହେଲେ 15 କେଜି ଶଙ୍କର କିସମ ଗଜା ଫିଟିଥିବାର ବିହନ ବୁନୁନ୍। ଦୁର୍ଷା ମାଇଟ୍ ଥିବାର ଜମିନ ଶୁଖା ତଲି ପଟି ଗଲେ କରାଯାଇ ପାର୍ବା ଆର୍ ଏଥିର୍ ଲାଗି ଶୁଖା ତଲି ପଟିନ ଧାଡ଼ିନ 10 ସେଣ୍ଟିମିଟର ବ୍ୟବଧାନ ଥି ତଲି ପଟିନ ବିହନ ବୁନୁନ୍ ଆର୍ ଖତ ଆର୍ ମାଇଟ୍ ମିଶେଇକିରି ଢାପି ଦେଉନ୍। ତଲି ଗଜା ହେଲା ଉତରୁ ତଲି ପଟିନୁ ଧୀରେ ଧୀରେ ପାନର ସ୍ତର ବଢ଼ଉନ୍। ଗଜା ହେବାର ଲାଗି ମାଇଟ୍ନ ଦରକାର ଅନୁଯାୟୀ ବତର ରହିବାର ଜରୁରୀ ଆଏ। ଯହକିରି ଇ ଖରିଫ ଋତୁନ ମୋଟ 60 ମିଲିମିଟର ବର୍ଷା ହେବାର ଉତରୁ ହିଁ ବୁନାବୁନି କାମ କରୁନ୍। ଯେନ୍ ଜମିମାନଙ୍କୁ ଘାସ ଜହ ଦେଖାଯାଏସି ଯହକିରି ଢିପ୍ ଜମିମାନଙ୍କୁ ଘାସମରା ଉଷୁ ବ୍ୟବହାର କରିକିରି ଘାସ ଦମନ କରୁନ୍। ଏଥିର୍ ଲାଗି ଢିପ୍ ଜମିନ ଫି ହେକ୍ଟରକେ ବୁଟାକ୍ଲୋର ନହେଲେ ପ୍ରେଟିଲାକ୍ଲୋର 1 ଲିଟର 500 ଲିଟର ପାନ୍ନ ମିଶେଇକିରି ସ୍ପ୍ରେୟର ବାଟିଆ ବୁନବାର 2-3 ଦିନ ଉତରୁ ମାଇଟ୍ର ବତର ଥିବାର ସମିଆନ ଝିଟୁନ୍। ଆର୍ ଯେନ୍ ଜମିନ ରୁଇବାର ଅଛେ ସେ ଜମିନ ଫି ହେକ୍ଟରକେ 25 କେଜି ଧନିଚା ବୁନୁନ୍ ଆର୍ ପାନ୍ ମଡ଼ାବାର ସୁବିଧା ଥିବାର ଜମିନ ପାନ୍ର ସୁବିଧା ଥିଲେ ସବୁଜ ସାର ଯେନ୍ତାକି ଓଜଲା ବଢ଼ଉନ୍। ଆର୍ ସାଧାରଣ ଉର୍ବର ମାଇଟ୍ନ ଉର୍ବର ଜମିନ ବୁନ୍ଲା ବେଲେ ଫି ହେକ୍ଟରକେ 15 କେଜି ଯବକ୍ଷାର ଯାନ୍, 30 କେଜି ଫସ୍ଫରସ୍ ଆର୍ 15 କେଜି ପଟାସ ଖାଦ୍ୟ ସାର ବ୍ୟବହାର କରୁନ୍। ଫସଲକେ ବିହନ ଜନିତ ରୋଗନୁ ରକ୍ଷା କରବାର ଲାଗି ବଞ୍ଚାବାର ଲାଗି ବୁନବାର ଆଘନୁ ବିହନକେ ଫି କେଜିକେ 2 ଗ୍ରାମ କାର୍ବୋକ୍ସିନ୍ ସାଙ୍ଗେ ଥିରାମ ନହେଲେ 2 ଗ୍ରାମ ବାଭିଷ୍ଟିନ୍ ସାନିକିରି ବିଶୋଧନ କରୁନ୍। ଆର୍ ଯେନ୍ ଇଲାକାମାନଙ୍କୁ ରୋଗ ପୋକ ଜହ ହଉଛେ ସେନୁ ରୋଗ ପୋକ ସହି ପାରବାର କ୍ଷମତା ଥିବାର ଧାନ ବୁନୁନ୍। ଆର୍ ଆମର ଯେନ୍ ଭାଇ ବହିନ ମାନେ ମେକା ଚାଷ କରୁଛନ୍, ମେକାର କେତେ

0: 5 ମାଇକ୍ରୋଗ୍ରାମ ପିଏମ୍ 2.5 ରହୁଛି। ଭାରତରେ ଯାନବାହନ ଗୁଡ଼ିକରେ BS6 ନିଗମନ ଲାଗୁ କରାଯିବା ଫଳରେ ଯାନବାହନ ଜନିତ ପ୍ରଦୂଷଣ ଅନେକାଂଶରେ ହ୍ରାସ ପାଇଛି।
1: ଶୁଣିଲେ ପରିବେଶ ସୂଚନା। ଆଜି ଏଥିରେ ବାୟୁ ପ୍ରଦୂଷଣ ଓ ଯାନବାହନ ବିଷୟରେ କହିଲେ ଡକ୍ଟର ସମାପିକା ଦାସ। ଶ୍ରୋତାବନ୍ଧୁମାନଙ୍କ ପାଇଁ ଏଥର ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ଚତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525257 IFSC SBIN 0000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର। ପିନ୍କୋଡ଼ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖନ୍ତୁ ଶ୍ରୋତାବନ୍ଧୁ, ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆନ୍ତରା। କଣ୍ଠଶିଳ୍ପୀ ମନୋଜ କୁମାର ବୁଡ଼ା ଏବଂ ମିନତୀ ପତି। ଗୀତ ରଚନା ଯୁଧିଷ୍ଠିର ମିହିର, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ମନୋଜ କୁମାର ବୁଡ଼ାଙ୍କ କଣ୍ଠରେ।

ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତରା। ଏଥର ମିନତୀପତିଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତରା। କଣ୍ଠଦାନ କଲେ ମନୋଜ କୁମାର ବୁଡ଼ା ଏବଂ ମିନତୀ ପତି। ଗୀତରଚନା ଯୁଧିଷ୍ଠିର ମେହେର। ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ରୋଶନ ଖାଁ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ସତ୍ୟନାରାୟଣ ମିଶ୍ରଙ୍କ ରଚନାରୁ।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ। ଶ୍ରୋତାମାନଙ୍କ ପାଇଁ ଏଥର ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ଚତୁର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 10861705257 IFSC କୋଡ୍ SBIN00005 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ୍, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମ ଶେଷରେ ଶରତ ଚନ୍ଦ୍ର ମହାପାତ୍ରଙ୍କର ରଚନାରୁ ରୋଶନ ଖାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲେ ରୋଶନ ଖାଙ୍କ କଣ୍ଠରେ ସୁଗମ ସଙ୍ଗୀତ। ଗୀତ ରଚନା ସତ୍ୟନାରାୟଣ ମିଶ୍ର ଏବଂ ଶରତଚନ୍ଦ୍ର ମହାପାତ୍ର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 8:00 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ସମାଚାର ପ୍ରଭାତ ଓ ଇଂରାଜୀରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: website www.newsonair.gov.in and News on EIR app. And with that, we end the morning news. Have a nice day.
1: ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଭୋଜରାଜ ପୁରୁଙ୍କ ରଚନାରୁ, କଣ୍ଠଶିଳ୍ପୀ ତରୁଲତା ସୁନାନୀ।

କାର୍ଯ୍ୟକ୍ରମ ଶେଷରେ ବିନୋଦ କୁମାର ପସାୟତଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଦୟାନିଧି ବେହେରା।

ଶୁଣିଲେ ସମ୍ବଲପୁରୀ ଗୀତ। କଣ୍ଠଦାନ କଲେ ତରୁଲତା ସୁନାନୀ ଏବଂ ଦୟାନିଧି ବେହେରା। ଗୀତ ରଚନା ଭୋଜରାଜ ପରୁଆ, ରାହାସ ବିହାରୀ ଉର୍ମା ଏବଂ ବିନୋଦ କୁମାର ପସାୟତ। ଶ୍ରୋତାବନ୍ଧୁମାନଙ୍କ ପାଇଁ ଏଠି ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525257, IFSC କୋଡ୍ SBIN 0000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ୍, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ପୁଣି ଥରେ କହି ରଖୁଛି, ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଶୁଭ୍ରା ନାୟକଙ୍କ କଣ୍ଠରେ ଗୀତ ରଚନା ନିରଞ୍ଜନ ଦାସ।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ରାଜାରଥଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ନିରଞ୍ଜନ ଦାସ।

କାର୍ଯ୍ୟକ୍ରମ ଶେଷରେ ରାଜାରଥ ଏବଂ ଶୁଭ୍ରା ନାୟକଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ନିରଞ୍ଜନ ଦାସ, ସଙ୍ଗୀତ ପରିଚାଳନା ଜି ନାରାୟଣ ରାଓ।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ ଶୁଭ୍ରା ନାୟକ ଏବଂ ରାଜା ରଥ। ଗୀତ ରଚନା ନିରଞ୍ଜନ ଦାସ। ସଙ୍ଗୀତ ପରିଚାଳନା ଜି ନାରାୟଣ ରାଓ।

ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ରେଡିଓ ଶୁଣିବାକେ।
1: ଯା ହଉ, ଆପଣ ଆମ କେନ୍ଦ୍ରର ପ୍ରାୟତଃ ସବୁ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ପାଉଛନ୍ତି, ଶୁଣୁଛନ୍ତି, ଆପଣଙ୍କର ଭଲ ପାଇବା ଏମିତି ଥାଉ ଆମ ଉପରେ। ଆପଣଙ୍କର ମନପସନ୍ଦର ଗୀତଟି ଶୁଣି ନିଅନ୍ତୁ।
0: ହଁ ନାନୀ, ଜୁହାର ନାନୀ,
1: ନମସ୍କାର।

0: हेलो, आकाशवाणी संबलपुर। हेलो, अनुरोध कर चक्रम।
1: नमस्कार आज्ञा, मुन्ना आज्ञा, पहले सुना छोटा बहन आज्ञा बरगर
0: नमस्कार आज्ञा, आपणको आम कार्यक्रम को स्वागत। कहंतु प्रथमे आज कार्यक्रम रे केउ गीत सुनिबे?
1: आज्ञा नाइ सुभा जी
0: आज्ञा, कार्यक्रम रे केउ गीत सुनिबे कहंतु प्रथमे।
1: अच्छा सुभा आज्ञा, कितनी दिखनी कलकुल लगन गीत गाथे के है सुभा आज्ञा।
0: ଆଜ୍ଞା ଆଜ୍ଞା, ଆଦିମ ବିଚାର କଥାଚିତ୍ରର ଗୀତ ଶୁଣିବେ? ଆଜ୍ଞା ଆଜ୍ଞା
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ଇ ଗୀତ ବହୁତ ଭଲ ଲାଗ୍ସି ଗାୟକ ମାନଙ୍କର ଲାଗି କି
1: ଆଜ୍ଞା। ଭଲପୁରି ଫିଲ୍ମ ପୁରା ମନକେ ଛିସି ଗାଇ ଗୀତ ଫିଲ୍ମ ଟା ଯିଏ ଦେଖିଥିବା ହେ ଜାଣିବା ଆଜ୍ଞା ଏଥିରେ ମସ୍ପଟା କାଣା ହେଇଛି।
0: ଆଜ୍ଞା ଆଜ୍ଞା ଆଜ୍ଞା
1: ଆଜ୍ଞା,
0: ଆଉ କହୁନ ଆଜ୍ଞା, ଆପଣଙ୍କର ଅଞ୍ଚଳ ଥି ଆଉ
1: ବର୍ତ୍ତମାନ ଆଜ୍ଞା ଆମର ବରଗଡ଼ ଜିଲ୍ଲା ଭୁଟି ବ୍ଲକର ଗୋଟେ ଗାଁଟେ ଅଛି କମଗା।
0: ଆଜ୍ଞା,
1: ସେନ ଗୋଟେ ଶକୁନ୍ତଳା ବିଦ୍ୟାଳୟ ଅଛି, ସେନ ମୋର ଝିଅ

0: ଯାହା ହଉ, ଆପଣ ଏତେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ବି ଆମର କାର୍ଯ୍ୟକ୍ରମକୁ କଲ୍ କରିଛନ୍ତି, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ।
1: ଆଜ୍ଞା,
0: ଆଉ କୁହନ୍ତୁ ଆପଣଙ୍କର ଅଞ୍ଚଳରେ ପାଣିପାଗ କେନ୍ତା ଅଛେ?
1: ପାଣିପାଗ ବୋଲେ ଆଜ୍ଞା ବର୍ଷା ତ ହଉଛେ, କିନ୍ତୁ ଏତେ ବର୍ଷା ନାଇଁ ହବାର ଆଜ୍ଞା, କିନ୍ତୁ ବହୁତ ବହୁତ ମେଘ ଉଠଉଛେ,
0: ଆଜ୍ଞା
1: ବର୍ଷା ଭୁରୁ କମିଛି ଆଜ୍ଞା, ଘା ଘା ଗୁଡ଼ ବାହାରି ନେଇ ଯିବା, ଏତେ ବର୍ଷା ହଉଛେ ଆଜ୍ଞା।
0: ଆଜ୍ଞା ଆଜ୍ଞା, ଆମକୁ ଆହୁରି ଅପେକ୍ଷା କରବାର୍କେ ପଡ଼ବା, ଏତେଟେ ଖରା ହେଇଛେ, ଯେତେବେଲେ ଗରମ ହେଇଛେ ସବୁ ଆଡ୍ ବେଲେ ଟିକେ ବୁନ୍ଦା ବାନ୍ଦି ଦି
1: ଏଟା
0: ତ ଶାନ୍ତି
1: ଆଜ୍ଞା,
0: ନାଇଁ
1: କିନ୍ତୁ
0: ମିଲେ।
1: ଯେନ୍ ସେ ଆରବ ମାସରେ ଯେନ୍ କହୁଛନ୍ ମାନେ ସୁପର ଏଲୋମିନା ହେଇଛି ବୋଲୁଛନ୍, ଏଟା
0: ଆଜ୍ଞା
1: ପ୍ରଭାବ ଏଟା ପ୍ରଭାବ ଆଜ୍ଞା, 2016 ବୋଲି କହୁଛି ନ୍ୟୁଜ୍ ଏଟା ଏଟା ଛଅଟା ଆଜ୍ଞା, ନହେଲେ ଯେନ୍ କିଛି ମେଘ ଆସୁଛି ସେଠି ବର୍ଷା ନାଇଁ ହବାର ଆଜ୍ଞା।
0: ଆଜ୍ଞା, ପାଣିପାଗ ବିଭାଗ ଯେତେବେଳେ ପରୀକ୍ଷା ନିରୀକ୍ଷା କରି କରି କହିଛେ, ନିଶ୍ଚିତ ଭାବେ ସେଥି ତ ସତ୍ୟତା ଅଛେ ଆଜ୍ଞା, କିନ୍ତୁ ଆମେ ବି ମାନସିକ ସ୍ତରଥି ନିଜେ ଏନ୍ତା ପ୍ରସ୍ତୁତ ରହେମା ଯଦି ବେଲେ ଅସୁବିଧାଟା କମ୍ବା। ଆଜ୍ଞା ଆଜ୍ଞା, ଆମେ ସମଲେଙ୍କନୁ ପ୍ରାର୍ଥନା କରମୁ କି ନିଶ୍ଚିତ ବର୍ଷା ହେଉ କହିକରି ଆଶାବାଦୀ ହେମା। ଆଜ୍ଞା, ଆପଣଙ୍କର ମନ ପସନ୍ଦର ଗାନା ହେନ୍ତା ହେଲେ ଶୁଣିନୁ। ନିଶ୍ଚୟ ନିଶ୍ଚୟ ଆଜ୍ଞା, କାହାକୁ ସମର୍ପିତ କରିବେ କହୁନ?
1: ରବୀନ୍ଦ୍ର ମେହର, ଶିବରାମ ମେହର, ମୁରଲୀ ମେହର, ଦେବରାଜ ମେହର, ଶଙ୍କର ମେହର, ଯଶବନ୍ତ ପାଇକ, ପରେଶ ପରୁଆ, ତାପରେ ଆମର ରାଜେନ ପ୍ରଧାନ,
0: ଆଜ୍ଞା
1: ସୁନାରାୟଣ ବାଘ, ଆଉ ମନୋଜ ପଟେଲ, ଆଉ ଆମର ସୁବଲ ସାହୁ, ଆଉ ଗୋଟେ ଅଛନ୍ ଆମର ଭାଇ, ତାଙ୍କର ନାଁଟା ହେଲା ମନେ ନାଇଁ ହବାର,
0: କିଛି କଥା ନାହିଁ ଆଜ୍ଞା।
1: ଆଉ ଜଣେ ଅଛନ୍ ଆଜ୍ଞା ଝାଟୁଆରୁ, ରବୀନ୍ଦ୍ର ମିଶ୍ର,
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆଉ ଆମର ଏତେ ଆଜ୍ଞା ନାଇଁ ଅଛନ୍ ଆଜ୍ଞା, ଫୋନ ହେବା କର
0: ଆଜ୍ଞା ଆଜ୍ଞା। ଆପଣ ଯେନ୍ମାନଙ୍କ ନାଁ ଉଲ୍ଲେଖ କଲେ ଆଜ୍ଞା, ଆଜ୍ଞା ଆଜ୍ଞା ଆଜ୍ଞା, ଆପଣ ଯେନ୍ ଯେନ୍ ମାନଙ୍କ ନାଁ ନେଲେ ସେମାନେ ଆଉ ଯେନ୍ମାନଙ୍କୁ ଆପଣ ପାସରି ଦେଇଛନ୍, ସେମାନେ ବି ଆପଣଙ୍କର ସାଙ୍ଗେ ଆପଣଙ୍କର ମନ ପସନ୍ଦର ଏଇ ଗୀତଟା ଶୁଣି ନେଉନ। ଆମର କାର୍ଯ୍ୟକ୍ରମକେ ଫୋନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ଆଜ୍ଞା ଆଜ୍ଞା, ଠିକ୍ ଅଛି ଆଜ୍ଞା, ଗୀତଟା ଶୁଣି ନେଉନ।
1: ହଉ ଆଜ୍ଞା, ନମସ୍କାର ଆଜ୍ଞା,
0: ନମସ୍କାର ଆଜ୍ଞା।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, ପରିଚୟ ଦିଅନ୍ତୁ। ଆଜ୍ଞା,
1: କୁମାର ସାହୁ, ଗାନ୍ଧୀ ଟିକରା, ପୋଷ୍ଟ ଅଫିସ କୋଲକାତା, ଡିଷ୍ଟ୍ରିକ୍ଟ ବରଗଡ଼। ଆଜ୍ଞା
0: ଆଜ୍ଞା ଆଜ୍ଞା, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। କୁହନ୍ତୁ, ପ୍ରଥମେ କାର୍ଯ୍ୟକ୍ରମରେ କେଉଁ ଗୀତ ଶୁଣିବେ?
1: କାବେରୀର ଦେବେ। ଆଜ୍ଞା
0: ଆଜ୍ଞା,
1: ବଞ୍ଚିବାକୁ ହେଲେ କେତେ ଦୁଃଖ କେତେ ଝଡ଼ ସହିଯାରେ, ଏ ଗୀତଟା ଦେବେ। ଆଜ୍ଞା
0: ନିଶ୍ଚୟ ନିଶ୍ଚୟ ଆଜ୍ଞା, ଖୁବ ସୁନ୍ଦର କଣ୍ଠସ୍ୱର।

0: ଆଉ କୁହନ୍ତୁ, ଗୀତ କାହିଁକି ଆପଣଙ୍କୁ ଭଲ ଲାଗେ?
1: ଆଜ୍ଞା, ମତେ ଗୀତ ମାନେ ଟିକେ ଭଲ ଲାଗେ, ଆମର କ୍ଲାସିକାଲ ସଙ୍ଗ ମାନେ।
0: ଆଜ୍ଞା ଆଜ୍ଞା,
1: ଆଉ ସବୁ ଗୀତ ତ ଆପଣଙ୍କ ସାଙ୍ଗେ ପାଖେ ସବୁ ଆଭେଲେବୁଲ ନାଇଁ ରହିପାରବା, ନହେଲେ ବହୁତ ଗୀତ ଏମିତି ମୁଁ ଚଏସ କରି ଲେଖିକି ରଖିଛେ।
0: ଆଜ୍ଞା ଆଜ୍ଞା, ଆଜି ଯେନ୍ତା ଆପଣଙ୍କର ମନ ପସନ୍ଦର ଗୀତଟା ଆପଣଙ୍କୁ ଶୁଣବାର୍ ଲାଗି ନିଶ୍ଚୟ ମିଲବା, ହେନ୍ତା କାଗଜ ଥି ଲେଖିକରି ରଖିଥାଉନ୍, ଆଗାମୀ କାର୍ଯ୍ୟକ୍ରମ ମାନଙ୍କୁ ନିଶ୍ଚୟ କହିବେ। ଆଜ୍ଞା ଆଜ୍ଞା, ନିଶ୍ଚୟ ନିଶ୍ଚୟ କାର୍ଯ୍ୟକ୍ରମ ଥି ଆପଣ ଭବିଷ୍ୟତ ଥି ଶୁଣିପାରିବେ। ଆଜ୍ଞା, ଆଉ ଆଜି ଯେନ୍ ଗୀତ କେ ପସନ୍ଦ କରିଛନ୍ ସେଇ ଗୀତ ବି ଆପଣ ନିଶ୍ଚୟ ଶୁଣବେ। ଆଜ୍ଞା, କହୁନ ଆଜ୍ଞା, କାହାକେ ସମର୍ପିତ କରିବେ?
1: ପ୍ରଥମେ ତ ଆପଣଙ୍କୁ କର୍ମା, ତାପରେ ଆପଣଙ୍କର ଅନୁଷ୍ଠାନରେ ଯେତେ କର୍ମଚାରୀ ଅଛନ୍, ତାପରେ ଆମର
0: ଧନ୍ୟବାଦ
1: ତେଜସ୍ୱୀ ମିଶ୍ର ଅଛନ୍ ଆଜ୍ଞା, ଆପଣଙ୍କର ଅନୁଷ୍ଠାନର ଆମର ଅତି ପରିଚିତ ସେ।
0: ଆଜ୍ଞା ଆଜ୍ଞା,
1: ଆଉ ତାପରେ ଆମର ଅଛନ୍ ଘରେ ଆଜ୍ଞା, ଆମର ଜୀବନ ସାଥୀ ଅଛନ୍ ଆଜ୍ଞା କୁନ୍ତଳିନୀ ସାହୁ।
0: ଆଜ୍ଞା,
1: ଆଉ ଅଛନ୍ ଆମର ଦୁଇ ଝିଅ ସୋନା ସୋନାଲି, ନାତିଆ ଅଛେ କାନା।
0: ଆଜ୍ଞା ଆଜ୍ଞା,
1: ଆଉ ତାପରେ ଅଛି ଆମର ସମ୍ବଲପୁରରେ ନାନୀ ଅଛି ଆଜ୍ଞା ସରୋଜ କୁମାରୀ ସାହୁ, ଭାଇ ସୁଶାନ୍ତ କୁମାର ସାହୁ, ଆଉ ଆମର ଭାଇ ବୋଉ ଅଛନ୍ ଆଜ୍ଞା ଦୀପ୍ତି ସାହୁ, ତାପରେ ଅଛନ୍ ଆଜ୍ଞା ଭୀମସେନ ସାହୁ ଆମର ଧନୁପାଲିନ ଆମର ଦାଦାଟେ।
0: ଆଜ୍ଞା ଆଜ୍ଞା,
1: ତାପରେ ଅଛନ୍ ଆମର ପାଞ୍ଚଗୁଛା ନ ରତ୍ନ ଅଛନ୍ ଆଜ୍ଞା, ଆମର ଅତି ପରିଚିତ ଲୋକ ସେ ମାନେ ନିୟମିତ୍ରତା। ତାପରେ ରାଜକୃଷ୍ଣ ମହାରଣା ବିକି, ତାପରେ ସେ ବୁଇ ଅଛନ୍ ଆମର ଶ୍ଵେତା, ଆଉ ଅଛନ୍ ଆଜ୍ଞା ଆମର ଡାଲବିନ ଚିତ୍ତରଞ୍ଜନ ପୁଅ, ଆମର ଘନିଷ୍ଠ ବନ୍ଧୁ, କାଲି ଆମର ସାଙ୍ଗେ ଲେଖା ହେଇଥିଲା ଆମର ମାର୍କେଟରେ, ସେ ମତେ କହିଥିଲେ ମୋ ନାଁ ଉଠେଇବେ କହିଦେବ ବୋଲି, ଯେ ଉଠେଇଲେ ଯାହାର ତ କଲ୍ ହବ ଆଜ୍ଞା ସେ ଉଠେଇବେ ନାଇଁ କେ?
0: ଆଜ୍ଞା ଆଜ୍ଞା, ଦେଖୁନ୍ ଆଜ୍ଞା, ଆପଣଙ୍କର କଲ୍ ଆମେ ଉଠେଇଛୁ, ଆପଣ କାର୍ଯ୍ୟକ୍ରମ ଥି ସାମିଲ ହେଇଛନ୍, ଆଉ ତାଙ୍କର ନାଁ ବି ନେଇଛନ୍, ସେ ଭାଗ୍ୟବାନ ଆପଣଙ୍କର ଜରିଆ ଥି ସେ ବି ଗୋଟେ ମନ ପସନ୍ଦ ଗୀତ ଶୁଣବାକେ ପାଇବେ। ଠିକ ଅଛି ଆଜ୍ଞା, ଆମେ ଜାଣିଛୁ, କିନ୍ତୁ ତାଙ୍କର କଲ୍ ନାଇଁ ଲାଗିଲା ଯେ କାଁ ହେଲା, ଆପଣଙ୍କର ମାନଙ୍କର ଜରିଆ ଥି ଆମର ସ୍ୱର୍ଣ୍ଣ ପ୍ରଭା ଭଉଣୀ ନିଶ୍ଚୟ ଗୀତ ଶୁଣି ପାରୁଛନ୍। ଠିକ ଅଛେ, ଆପଣଙ୍କର ମନ ପସନ୍ଦର ଗୀତ, ଆଉ ଆପଣ ଯାହା ଯାହାଙ୍କର ନାଁ ନେଲେ ଆଉ ଯାହାକେ ପାସରୀ ବି ଦେଇଛନ୍, ସେମାନେ ବି ସାଙ୍ଗେ ମିଶିକରି ଗୀତ ଶୁଣି ନଉନ୍। ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାନୁ ଆପଣଙ୍କୁ ଧନ୍ୟବାଦ ଆଜ୍ଞା।
1: ନମସ୍କାର ଆଜ୍ଞା,
0: ନମସ୍କାର।

0: ଆଉ କଣ କରୁଛନ୍ତି ଏବେ?
1: ମ୍ୟାମ୍ ମୁଁ ଶାୟରୀ ଲେଖେ, କବିତା ଲେଖେ ଆଣ୍ଡ ଗୀତ ବି ଗାଏ ଆଣ୍ଡ ମମିକୁ ଟିକେ ଟିକେ ହେଲ୍ପ କରେ ଆଣ୍ଡ ସୋସାଇଟିକୁ ଭଲ ଭଲ ମେସେଜ ଦିଏ। ତାପରେ ମୁଁ ଷ୍ଟୁଡେଣ୍ଟ BBA ପଢିଛି ପ୍ଲସ୍ ଟୁ ପରେ, ତାପରେ MBA କରିବି ଏବେ।
0: ତାହେଲେ ଛାତ୍ରୀ ନା, ପାଠ ପଢୁଛନ୍ତି, କବିତା ଲେଖନ୍ତି। କବିତା
1: ଆଜ୍ଞା ମ୍ୟାମ୍,
0: ପ୍ରଥମରୁ ତ
1: ଆଜ୍ଞା
0: ଦୁଇ ପଦ ଶୁଣେଇଲେ, ହେଲା ଠିକ
1: ଆଜ୍ଞା।
0: ଅଛି। ଆପଣଙ୍କର ମନପସନ୍ଦ ଗୀତଟି ଶୁଣି ନିଅନ୍ତୁ ତାହେଲେ।
1: ଥ୍ୟାଙ୍କ ୟୁ ମ୍ୟାମ୍,
0: କାର୍ଯ୍ୟକ୍ରମକୁ
1: ବହୁତ
0: ଫୋନ
1: ଭଲ ଲାଗିଲା
0: କରିଥିବାରୁ
1: କଥା ହେଇକି।
0: ଆମକୁ ବି ଭଲ ଲାଗିଲା, ଏତେ ସବୁ ଭଲ ପାଇବା ଆମ କାର୍ଯ୍ୟକ୍ରମକୁ ଦେଉଛନ୍ତି, ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପ୍ରତ୍ୟକ୍ଷ ଭାବରେ ଆପଣମାନଙ୍କ ସହିତ କଥାବାର୍ତ୍ତା ହୋଇପାରୁଛୁ, ଆପଣମାନଙ୍କର ମନର କଥା ଜାଣିପାରୁଛୁ, ଭାବନା ଅଭିବ୍ୟକ୍ତ କରିପାରୁଛୁ, ସେଥିପାଇଁ
1: ଥ୍ୟାଙ୍କ ୟୁ
0: ଆପଣଙ୍କୁ
1: ମ୍ୟାମ୍।
0: ଧନ୍ୟବାଦ। ହେଲା, ନିଜର ମନପସନ୍ଦ ଗୀତଟି ନିଜ ପରିବାର ସହିତ ଶୁଣି ନିଅ। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
1: ନମସ୍କାର ମ୍ୟାମ୍।
0: ନମସ୍କାର।

0: हेलो,
1: मैडम
0: आकाशवाणी संबलपुर। हेलो, अनुरोध कार्यक्रम।
1: आज्ञा जय सीताराम। आज्ञा जय सीताराम।
0: नमस्कार आज्ञा, परिचय देऊन।
1: जय सीताराम। आज्ञा रविंद्रनाथ मेहर मोहल्ला कोटा भेड़न ब्लॉक बरगढ़ जिला नु कहू जाय। आज्ञा
0: रविंद्र आज्ञा, आपन को कार्यक्रम के स्वागत। कहू ना इसका कार्यक्रम थे केन गीत सुनबे?
1: आज्ञा आदि टीचर रो के सुनमा लाल गरज रो अल्पागार मन के नेति तानी आइटा ब्याह रो नो छे गुटे बिहारी ପିଆଜିନ ବରାତି ଯିମୁ ସେଥିର୍ ଲାଗି ଗାନାଟା କହିଲି ଆଉ କମ୍ ସମୟ ଅଛି ବରାତି ଗାଡି ବି ଆସିଲାନ ବରାତି ପକାମୁ ବରଗଡ଼ ଯେ।
0: ଆଜ୍ଞା ବୋଲେ ହେନ୍ତା ହେଲେ ଆଜ୍ଞା ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନଉନ।
1: ହଁ ହଁ ହଁ ଆଜ୍ଞା
0: ଆଜ୍ଞା ଆଜ୍ଞା
1: ଆଜ୍ଞା ଆମର ଯେତେ ଆମର ରେଡିଓ ଶ୍ରୋତା ଅଛନ୍ ମୁଇଁ ତ ବିହା ଘରରେ ଅଛେ ଆର୍ କେତେ ଲୋକ ନା କହିମି ଇନ କି ହୋ ହାଲ୍ଲା ସବୁ ଯେ ଡିଗ୍ ଡେଗ୍ ବାଜୁଛେ ଆମର ବାଣୀ ସମ୍ବଲପୁର ଯେତେ ଶ୍ରୋତା ଅଛନ୍ ସମସ୍ତଙ୍କୁ ବୋଲି
0: ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚିତ ଭାବେ ଆପଣ ନା ଉଲ୍ଲେଖ ନାଇଁ କଲେ ବି ଆମର ଶ୍ରୋତାମାନେ ବୁଝୁଛନ୍। ସେମାନଙ୍କର ସାଙ୍ଗେ ଆପଣ ବି ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନଉନ୍। କାର୍ଯ୍ୟକ୍ରମକେ ଫୋନ୍ କରିଥିବାନୁ ଆପଣଙ୍କୁ ଧନ୍ୟବାଦ ଆଜ୍ଞା।
1: ଆଜ୍ଞା ଜୟ ସୀତାରାମ। ଆଜ୍ଞା ଜୟ ସୀତାରାମ।
0: ନମସ୍କାର ଆଜ୍ଞା।

ଆପଣମାନେ ଶୁଣୁଥିଲେ ଅଲିଭା ଦାଗ ସିନେମା ଥୁ ଏଚ୍ପି ଗୀତା ଓ ସଙ୍ଗୀତା ମହାପାତ୍ରଙ୍କର କଣ୍ଠତି ଗୀତ ଗୀତ ରଚନା ବୃନ୍ଦାବନ ଜେନା, ସଙ୍ଗୀତ ନିର୍ଦ୍ଦେଶନା ଉପେନ୍ଦ୍ର କୁମାର। କାର୍ଯ୍ୟକ୍ରମ ଥି ଏଥିରେ ଶୁଣୁନ୍ ଅଭିଳାଷ ସିନେମା ଥୁ ଏ ଗୀତ। କଣ୍ଠ ଦେଇଛନ୍ ଆରତୀ ମୁଖର୍ଜୀ, ଗୀତ ରଚନା ସଂଗ୍ରାମ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ।

ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ କାର୍ଯ୍ୟକ୍ରମଟି ଏଛେନ୍ ଶୁଣୁନ୍ ଅଭିମାନ ସିନେମା ଥୁ ଇ ଗୀତ ଗୀତ ରଚନା ଶିବବ୍ରତ ଦାସ ସଙ୍ଗୀତ ନିର୍ଦ୍ଦେଶନା ରାଧାକୃଷ୍ଣ ଓ ସରୋଜ କୁମାର କଣ୍ଠ ଦେଇଛନ୍ ସ୍ୱରୂପ ଚକ୍ରବର୍ତ୍ତୀ

ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଏଥର ଆପଣମାନଙ୍କର ଲାଗି ଗୋଟିଏ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ଲାଗି ଆଗ୍ରହୀ ଯୁବକ ଆଉ ଯୁବତୀମାନଙ୍କନୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିଲାଗି ଯୋଗ୍ୟତା ହେଲା କିଷାନ ସାହିତ୍ୟ ଆର୍ ସଂସ୍କୃତି ସମ୍ପର୍କି ପର୍ଯ୍ୟାପ୍ତ ଜ୍ଞାନ ଥିବାର ଆବଶ୍ୟକ। କିଷାନ ଉପଭାଷାଥି ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବାର ଦରକାର। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବାର କଥା। ପ୍ରାର୍ଥୀ ପ୍ରାର୍ଥିନୀଙ୍କର ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବରଷ ଭିତରେ ହେବାର କଥା। କମ୍ପ୍ୟୁଟର ସମ୍ପର୍କିତ

ଭାରି ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ଥି ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜଟି ନିଜର ନାଁ, ଠିକନା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଆର୍ ମୋବାଇଲ ନମ୍ବର ଆଉର୍ ଆଧାର ନମ୍ବର ଆଦି ବିବରଣୀ ଦେଇକରି ଇମେଲ ଆଇଡ଼ି sambalpur.co@gmail.com ଥି ଆବେଦନ କରିପାରିବେ, ନହେଲେ ଡାକ ଯୋଗେ ପଠାବେ। ଆବେଦନ ପତ୍ର ସାଙ୍ଗେ ଗୋଟେ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ଯୋଡ଼ିକରି, ବୟସ ସାଙ୍ଗେ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଦେଇକରି ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକେ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କେ 225 ଟଙ୍କା ସାଙ୍ଗେ ଶତକଡ଼ା 18% GST ସାଙ୍ଗେ 266 ଟଙ୍କା NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ। ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170502 57, IFSC କୋଡ଼ SBIN 00005 9 ଥି ଜମା କରିବେ, ଆଉ ଆବେଦନ ପତ୍ରଟି ଟ୍ରାଞ୍ଜାକ୍ସନ୍ ନମ୍ବର ଆଉ ତାରିଖ ଜଣାବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କି ଉଝା କିଛି ବି ଆକାର ଥି ଫି ଗ୍ରହଣୀୟ ନୁହେଁ। ସେ ଆବେଦନ କରିବା ଠିକନା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ, ସମ୍ବଲପୁର, ପିନ୍କୋଡ଼ ହେଲା 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2024। ମନେ ରଖିବେ, ଇଟା ପୁରା ସାମୟିକ କାର୍ଯ୍ୟ ଆଏ, ସ୍ଥାୟୀ ନିଯୁକ୍ତି ନୁହେଁ। ସେ ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଆଉ ସାକ୍ଷାତକାର ଥି କୃତକାର୍ଯ୍ୟ ହୋଇଥିବାର ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ମିଳିବା। ସବିଶେଷ ବିବରଣୀ ଲାଗି କେନ୍ଦ୍ର ଟେଲିଫୋନ୍ ନମ୍ବର 0663241096 କି ଯୋଗାଯୋଗ କରିପାରିବେ। ବିଶେଷ ସୂଚନା ଏଇଠି ଶେଷ ହେଲା। କାର୍ଯ୍ୟକ୍ରମର ଶେଷ ଗୀତ ଶୁଣୁନ୍। ସିନେମା ଅଭିନେତ୍ରୀ କଣ୍ଠ ଦେଇଛ ନିର୍ମଳା ମିଶ୍ର, ଗୀତ ରଚନା ନାରାୟଣ ପ୍ରସାଦ ସିଂ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

Thank you.

ଅଭିନୟ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କୁ ଜଣେଇ ଦେଉଛୁ ଯେ ଆଜି ଦ୍ୱିପହରର 1:20 ଥି ଶୁଣିପାରିବେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଇଫ୍ ଓନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟର। ଏଥିରେ ବିଷୟ ରହିଛି ଗର୍ଭବତୀ ମାଆଙ୍କର ଯତ୍ନ। ଏ ସମ୍ପର୍କରେ ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଫୋନ୍ ମାଧ୍ୟମରେ ଦେବେ ବିଶେଷଜ୍ଞ ଡକ୍ଟର ରାଜାରାମ ଦାସ। 2:45 ଥି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଦ୍ୱିପହର 3 କିଷାନ ସମ୍ପ୍ରଦାୟର ସାମାଜିକ ଆର୍ ସାଂସ୍କୃତିକ ଜୀବନଧାରା ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକ୍କା ପୁପୁ ଛକା ଛକା। ଏଇଟା ଥିଲା ଆଜି ପ୍ରଚାରିତ ହେବାର୍କେ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କ ସୂଚନା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ କକ୍ଟେଲ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ଇର୍ଷାଦ କାମିଲ, ସଙ୍ଗୀତ ସଜିଛନ୍ ପ୍ରୀତମ। କାର୍ଯ୍ୟକ୍ରମର ପହଲା ଗୀତକେ ଗାଇଛନ୍ ନୀରଜ ଶ୍ରୀଧର ଆର୍ କବିତା ସେଠ।

ଆପଣ ମାନେ ଶୁଣୁଛନ୍ ଗୁଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣୁଛନ୍ କକ୍ଟେଲ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ଇରଶାଦ କାମିଲ, ସଙ୍ଗୀତଟି ସଜେଇଛନ୍ ପ୍ରୀତମ। ଏ ଗୀତକେ ଗାଇଛନ୍ ମିସ୍ ପୂଜା, ନେହା କକ୍କର ଆର୍ ନକାଶ ଅଜିଜ୍।

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣୁଛନ୍ କକ୍ଟେଲ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ଇରଶାଦ କାମିଲ, ସଙ୍ଗୀତଥି ସଜେଇଛନ୍ ପ୍ରୀତମ। ଏହାଦେ ଶୁଣୁନ୍ ଏ ଗୀତଟା ଗାଇଛନ୍ ଆରିଫ ଲୋହାର ଆଉ ହର୍ଷଦୀପ କୌର।

0: ଶ୍ରୋତାମାନଙ୍କ ପାଇଁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525 7 IFSC SBIN 00000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ୍, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା।
1: ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଦୁର୍ଗା ନାରାୟଣ ପ୍ରସାଦ ମିଶ୍ରଙ୍କ ରଚନାରେ ଶୁନ୍ମା ଆଉ ଗୋଟେ ଗୀତ, ଯାହାକି ଗାଇଛନ୍ ଥବିର ସାହୁ।

0: ପୁରାତନ ରଚନାରୁ ଶୁଣମା କାର୍ଯ୍ୟକ୍ରମର ଶେଷ ଗୀତ, ଯାହାକେ ଗାଇଛନ୍ ନବୀନ କୁମାର କୁଅର।
1: ଶୁଣଲ ଦୂତିକା ତୁମେ।

0: ଇନ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ।
1: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ ସିନେମାର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

କାର୍ଯ୍ୟକ୍ରମର ପହିଲା ଗୀତକେ ଗାଇଛନ୍ କେକେ, ସିନେମା ଅଜପ୍ସି ଗୀତ ଲେଖିଛନ୍ ବିଶାଲ ଆର୍ ସଙ୍ଗୀତ ନେ ସଜେଇଛନ୍ ବିଶାଲ ଶେଖର।

0: ଗାଡ଼ି ଚଲାଇଲା ବେଳେ ନିଜର ଆଇଁଙ୍କ ପ୍ରତି ଅଧିକା ସଚେତନ ରହୁନ୍। ଧୂଲ ବାଏଲ ଖରା ପୋକ ଯୋଗ ନୁ ଆଇଁଙ୍କେ ବଚାବାର୍ ଲାଗି ଚଷମା ବ୍ୟବହାର କରୁନ୍। କାରଖାନାରେ କାମ କରୁଥିବାର ଶ୍ରମିକମାନେ, ଚାଷବାସ କରୁଥିବାର ଚାଷୀମାନେ ଭିଲ୍ କାମ କଲାବେଳେ ସଚେତନ ହେବାର ସାଙ୍ଗେ ସାଙ୍ଗେ ଦରକାର ପଡ଼ିଲେ ଚକ୍ଷୁ ଡାକ୍ତରଙ୍କୁ ପରାମର୍ଶ କରିବାର କଥା। କେହିନି ପ୍ରକାରର ଆଇଁଥି ସମସ୍ୟା ଦେଖାଦେଲେ ଡାକ୍ତରଙ୍କୁ ପରାମର୍ଶ କଲା ଉତ୍ତରୁ ହିଁ ଔଷଧ ଖାଉନ୍।
1: ଏହାତେ ସୁନ୍ମା ଚମେଲି ସିନେମାର ଗୀତ ଗୁଟେ ଗୀତକେ ଗାଇଛନ୍ ସୁନିଧି ଚୌହାନ, ଲେଖିଛନ୍ ଇରସାତ କାମିଲ, ସଙ୍ଗୀତ ସଜେଇଛନ୍ ସନ୍ଦେଶ ସାଣ୍ଡିଲ୍ୟ।

ଏ କାର୍ଯ୍ୟକ୍ରମର ଶେଷ ଗୀତ ଶୁନ୍ମା। ଗାଇଛନ୍ ସୁନିଧି ଚୌହାନ, ସିନେମା ସିଲସିଲେ। ଲେଖିଛନ୍ ସମୀର, ସଙ୍ଗୀତ ନେ ସଜେଇଛନ୍ ହିମେଶ ରେଶମିଆ।

ଏଇନ ଶେଷ ହେଲା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଉଦିତ ନାରାୟଣ ଏବଂ ସାଥୀ, କଥାଚିତ୍ର ଦିଲୱାଲେ ଦୁଲ୍ହନିଆ ଲେ ଯାଇଙ୍ଗେ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

ସାଇବର ଅପରାଧକୁ ରୋକିବା ପାଇଁ ଆମେ ପ୍ରଥମେ ଆମ କମ୍ପ୍ୟୁଟର ତଥା ଅନ୍ୟ ଉପକରଣଗୁଡ଼ିକୁ ସୁରକ୍ଷିତ ରଖିବା। ଏହାକୁ ସୁରକ୍ଷା ଦେବା ପାଇଁ ଆମକୁ ଅତି ଆଧୁନିକ ସଫ୍ଟୱେର୍ ଏବଂ ଅପରେଟିଂ ସିଷ୍ଟମ୍ ରଖିବାକୁ ପଡ଼ିବ। ସର୍ବଦା ଏକ ଉତ୍ତମ ମାନର ଆଣ୍ଟିଭାଇରସ୍ ବ୍ୟବହାର କରିବାକୁ ପଡ଼ିବ। ଏହା ସଫ୍ଟୱେର୍ ସିଷ୍ଟମ୍ ସ୍କେନ୍ କରେ, ବିପଦ ଚିହ୍ନଟ କରେ ଏବଂ ଅପସାରଣ କରେ। ଆମେ ଯଥାସମ୍ଭବ ଅଜ୍ଞାତ ୱେବସାଇଟ୍ ପରିଦର୍ଶନ କରିବାଠାରୁ ଦୂରେଇ ରହିବା ଉଚିତ। କୌଣସି ଅଜ୍ଞାତ ପ୍ରେରକଙ୍କ ସ୍ପାମ୍ ମେସେଜ୍, ଇମେଲ୍ର ସଂଲଗ୍ନ ଲିଙ୍କ୍ ଖୋଲିବା ନାହିଁ। ଏଥର ଶୁଣନ୍ତୁ ବ୍ଲାକ୍ମେଲ୍ କଥାଚିତ୍ରର ଏହି ଗୀତଟି। ଗାଇଛନ୍ତି କିଶୋର କୁମାର, ଗୀତ ରଚନା କରିଛନ୍ତି ରାଜେନ୍ଦ୍ର କ୍ରିଶନ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

ସାଇବର ଅପରାଧରୁ ସୁରକ୍ଷା ପାଇବା ପାଇଁ ସବୁବେଳେ ଏକ ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରନ୍ତୁ। ଅପରିଚିତ ଲିଙ୍କ କିମ୍ବା ବିଜ୍ଞାପନରେ କଦାପି କ୍ଲିକ୍ କରନ୍ତୁ ନାହିଁ। ଯଦି କୌଣସି ସାଇଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ, ତେବେ ନିଜର ବ୍ୟକ୍ତିଗତ ସୂଚନା ସେୟାର କରିବା ଉଚିତ ନୁହେଁ। ଏଟିଏମ୍ ପିନ୍ ନମ୍ବର, ଓଟିପି ନମ୍ବର କିମ୍ବା ସିଭିଭି ନମ୍ବର

ସେୟାର କରନ୍ତୁ ନାହିଁ। ନିଜର ବ୍ୟକ୍ତିଗତ ସୂଚନାକୁ କାହାରି ସହିତ ସେୟାର କରନ୍ତୁ ନାହିଁ। ସର୍ବସାଧାରଣ ସ୍ଥାନରେ ଥିବା ଚାର୍ଜିଂ ପଏଣ୍ଟରେ ମୋବାଇଲ ଚାର୍ଜ କରନ୍ତୁ ନାହିଁ। କୌଣସି ପ୍ରକାର ଆର୍ଥିକ ପ୍ରଲୋଭନ, ଲଟେରୀ ଇତ୍ୟାଦି ବାହାନାରେ କେହି ଯଦି ଆପଣଙ୍କର ବ୍ୟାଙ୍କ ସମ୍ପର୍କିତ ଗୋପନ ତଥ୍ୟ ମାଗୁଛି, ତାହା ଆଦୌ ଦିଅନ୍ତୁ ନାହିଁ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଏଥର ଶୁଣନ୍ତୁ ସାଜନ କଥାଚିତ୍ରର ଏହି ଗୀତଟି। ଦ୍ୱୈତକଣ୍ଠରେ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଅଲକା ୟଗ୍ନିକ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦୀମ ଶ୍ରବଣ।

ଏଥର ଶୁଣନ୍ତୁ ଆସିକି କଥାଚିତ୍ରର ଏହି ଗୀତଟି, କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲ ଏବଂ କୁମାର ସାନୁ, ଗୀତ ରଚନା ରାନୀ ମଲ୍ଲିକ, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଆଜିର କାର୍ଯ୍ୟକ୍ରମର ଦ୍ୱିତୀୟ ଗୀତଟିକୁ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ସିମନ୍ତିନୀ ନନ୍ଦ ତଥା ଗୀତିକାର ଦୁର୍ଗା ମାଧବ ପଣ୍ଡା ଗୀତ ରଚନା କରିଛନ୍ତି।

କଣ୍ଠଶିଳ୍ପୀ ଅସିତ କୁମାର ମହାନ୍ତ ଏବଂ ସୀମନ୍ତିନୀ ନନ୍ଦଙ୍କ ଦ୍ୱୈତ କଣ୍ଠରେ ଶୁଣିବା ଏହି ଗୀତଟି। ଗୀତ ରଚନା ଦୁର୍ଗା ମାଧବ ପଣ୍ଡା।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ଅସିତ କୁମାର ଅମାନ୍ତ ଏବଂ ସୀମନ୍ତିନୀ ନନ୍ଦ। ଗୀତଗୁଡ଼ିକୁ ରଚନା କରିଥିଲେ ଦୁର୍ଗା ମାଧବ ପଣ୍ଡା। ଶ୍ରୋତାମାନଙ୍କ ପାଇଁ ଏକ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚ

0: ଧାରଣ କରିପାରୁଥିବେ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଏବଂ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର, ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170705257 IFSC SBI N 0000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 768001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସମ୍ପର୍କିତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟରର ପୁନଃ ପ୍ରସାରଣ। ଏଥିରେ ବିଷୟ ରହିଛି ଋତୁସ୍ରାବ ଅନିୟମିତତାର କାରଣ ଏବଂ ଚିକିତ୍ସା। ଏ ସମ୍ପର୍କରେ ଫୋନ୍ ମାଧ୍ୟମରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ଡାକ୍ତର ରାଜାରାମ ଦାସ।
1: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାସ୍ଥ୍ୟ ସମ୍ପର୍କିତ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟରକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଶ୍ରୋତାବନ୍ଧୁ, ଆଜିର ହେଲୋ ଡକ୍ଟର କାର୍ଯ୍ୟକ୍ରମର ବିଷୟ ଆମେ ରଖିଛୁ ଋତୁସ୍ରାବ ଅନିୟମିତତାର କାରଣ ଓ ତାର ଚିକିତ୍ସା। ଏ ସମ୍ପର୍କରେ ଆପଣମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ବର୍ତ୍ତମାନ ଉପସ୍ଥିତ ଅଛନ୍ତି ଦେବୀପାଲିସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିନଟେଣ୍ଡେଣ୍ଟ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ରାଜାରାମ ଦାସ। ତେବେ ଶ୍ରୋତାବନ୍ଧୁ, ଋତୁସ୍ରାବ ଅନିୟମିତତାର କାରଣ ଓ ତାର ଚିକିତ୍ସା ସମ୍ପର୍କରେ ପ୍ରଶ୍ନ ପଚାରି ଯଦି ଡାକ୍ତରଙ୍କର ପରାମର୍ଶ ନେବା ପାଇଁ ଚାହାନ୍ତି ତେବେ ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241231 କିମ୍ବା 0663241240କୁ ଫୋନ୍ କରି ପ୍ରଶ୍ନ ପଚାରିପାରିବେ। ତେବେ ଡାକ୍ତର ଦାସ ନମସ୍କାର।
2: ନମସ୍କାର।
1: ଆମେ ଆରମ୍ଭ କରୁ କରୁ ଶ୍ରୋତାମାନେ ଫୋନ୍ କରିବା ଆରମ୍ଭ କରିଦେଲେଣି, ନେଇଯିବା ସେମାନଙ୍କର ଫୋନ୍ କଲ୍। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ। ହଁ ନମସ୍କାର ମ୍ୟାଡ଼ାମ, କିଏ କହୁଥିଲେ, କେନୁ କହୁଥିଲେ? ବିନୋଦିନୀ। ଆଚ୍ଛା ବିନୋଦିନୀ ମ୍ୟାଡ଼ାମ, କାଣା ପ୍ରଶ୍ନ ରହିଛି ଆପଣଙ୍କର? ହ୍ୟାଲୋ
3: ହ୍ୟାଲୋ ଆଜ୍ଞା।
1: ହଁ ଡାକ୍ତର ରାଜାରାମ ଦାସ ଅଛନ୍, ହଁ ପ୍ରଶ୍ନ ପଚାରବେ, ପଚାରୁନ୍।
3: ହ୍ୟାଲୋ ଆଜ୍ଞା।
2: ହଁ କୁହନ୍, ନମସ୍କାର।
1: ହଁ କାଣା ଜାଣିବା ଲାଗି ଚାହୁଁଛନ୍?
3: ଚାଳିଶ ବର୍ଷ
2: ପରେ ଯେନ୍ ପଳେଇ ଗଲାନ ତ, କେତେ ବର୍ଷ ହେଲା କେତେ

0: ଚାଲାନ ପଲେଇ ଗଲାନ କି
1: କେତେ
0: ବରଷ ହେଲାନ ପଲେଇ ଗଲାନ ବୋଲଛେ ଏବେ କେତେ ଆପଣଙ୍କର କେତେ ବରଷ ଅଛି ଏବେ ତ କିଛି ଅସୁବିଧା ନାହିଁ
1: ନା
0: ତାର କେତେ କି ଆମର 39 ନୁ ନେଇକରି 42 ଭିତରେ ବହି ଲେଖ୍ସି କି ପଲେଇ ଯାଇସି ବୋଲିକରି କାହାର କାର୍ଡ଼ଟା ତାର ଆଗରୁ ହେସି 35 ରୁ ପଲେଇ ଯାଇସି କାହାର କାର୍ଡ଼ଟା 45-48 ତ ବି ଥିସି ଲେକିନ୍ ତୁମରଟା ଠିକ୍ ଟାଇମ୍ରେ ଯାଇଛେ ବୋଲେ କିଛି ଘରର କଥା ନୁହେଁ ମାସକିଆ ଗଲା ପରେ ବର୍ଷେ ତ ଯଦି ପୁରା ଜଣା ପଡ଼ିଲା କି ନାଇଁ ହେବାର ଆଉ ତାର ପରେ ବର୍ଷେ ପରେ ଯଦି ହେଇଗଲା ବେଲେ ତାକେ ଆମେ ମେନୋପଜ୍ ବୋଲି କହେସୁଁ ଯେନ୍ଟା ଉଡ଼ି ଯାଇସି ବୋଲସୁନ୍ ଯଦି ଉଡ଼ି ଯାଇଥିବା 40 ଗଲା ମନେକର 3 ମାସ ପରେ ଫେରିଗଲା କି 4 ମାସ ଫେରିଗଲା ବେଲେ ତାକେ ମେନୋପଜ୍ ବୋଲି ନାଇଁ କୁହାଯାଏ ମିନିମମ୍ ତାମାନେ ବର୍ଷେ ଗଲେ
1: ହଁ
0: ତ ତୁମର ଠିକ୍ ଅଛେ କିଛି ଅସୁବିଧା ନାଇଁ ନ
2: ଆପଣଙ୍କର ପ୍ରଶ୍ନ ଲାଗି ଆଉ ଜଣେ ଶ୍ରୋତା ଫୋନ କରିଛନ୍ତି ନେଇଯିବା ହେଲୋ
3: ଆଜ୍ଞା ନମସ୍କାର
2: ହଁ ନମସ୍କାର
3: ଡକ୍ଟର ମହାଶଙ୍କର ନମସ୍କାର
0: ନମସ୍କାର
3: ମୁଁ ଯଶବନ୍ତ ପାଇଁ ଗାଁ ବୁଢ଼ାପାଲିନୁ କହୁଥିଲି ଆଜ୍ଞା
2: ଯଶବନ୍ତ ଆଜ୍ଞା କହୁନ ଆପଣଙ୍କର କାରଣ ପ୍ରଶ୍ନ ରହିଛି
3: ମୋର ଦୁଇଟା ପ୍ରଶ୍ନ ଅଛି ଆଜ୍ଞା ଗୋଟେ ପ୍ରଶ୍ନ ହେଲା ଯେତେବେଳେ ଋତୁସ୍ରାବ ହଉଛି ଆଜ୍ଞା ତାର ପୂର୍ବ ଦିନ କି ଋତୁସ୍ରାବ ସମିଆତି ତାମାନେ ପେଟ ଦୁଖାସି ସେଟା କାହିଁଥିର ଲାଗି ଦୁଖାସି
2: ଆଚ୍ଛା
3: ଆଉ ଋତୁ ଅନିୟମିତତା କାହିଁଥିର ଲାଗି ହେଇଛି ଏ କଥା ଟିକେ ମତେ କହିବେ ଆଜ୍ଞା
2: ଦୁଇଟା କଥା
0: ତୁମର ଯେନ୍ ଋତୁସ୍ରାବ ଯେନ୍ଟା ହେସି ପ୍ରତ୍ୟେକ ମାସରେ ଥରେ ଥରେ ହେସି ଏଇଟା ଖାଲି ମାନେ ମନୁଷ୍ୟର ନାଇଁ ହୁଏ ପଶୁମାନଙ୍କର ବି ସେଇଟା ହେସି ଆମର ଯେନ୍ଟା ଭେଟନେରୀ ବି ହେସି ବୁଝିଲେ ତ ଏଇଟା ଯେନ୍ ହେଉଛେ ଗୋଟେ ହର୍ମୋନାଲ୍ କ୍ରିୟା ଅଛି ଯେନ୍ଟା ଫିମେଲ୍ ମାନଙ୍କେ ହେସି ଲେଡ଼ିଜ୍ ମାନଙ୍କୁ ହେସି 2 ନମ୍ବର 3 ନମ୍ବର କଥା ହେଲା କି ସବୁଥିରେ ଗୋଟେ ନିୟମ ଅଛି ମାନଙ୍କର ଗୋଟେ ସେ ଚାବି ଦିଆ ଘଡ଼ି ହୋଇକି ଅଛେ ଯେନ୍ଟାକି ହର୍ମୋନ୍ ବି କାମ କରିବାର କଥା ଆଉ ତାର ସାଙ୍ଗରେ ସାଙ୍ଗରେ ଆପଣଙ୍କର ଦେହର ଯେନ୍ ଭିତରେ ଯେନ୍ ଗର୍ଭାଶୟଟା ଅଛେ ସେ ତାର ଯେନ୍ ଝିଲିଟା ଅଛେ ସେ ମଝି ମଝିରେ ସେଇଟା ବାହାରସି ମାନେ ମାସକୁ ମାସ ସେଇଟା ପଲେଇଯିବା ସେଇଟା ତ ଯଦି ସେଇ ଜାଗାରେ ଯଦି କିଛି ବି ମାନେ ବ୍ଲଡ୍ ସପ୍ଲାଏ ହେଲା ୟା କିଛି ଷ୍ଟ୍ରକ୍ଚରାଲ ଡିଫର୍ମିଟି ଯଦି ରହିଲା ଗୋଟେ ତାମାନେ ମାଂସପିଣ୍ଡ ରହିଲା କି କିଛି ରହିଲା ବେଲେ ସେଇଟା ତୁମର ପେନ୍ କରବା ଦରଦ ଦେସି ଯେନ୍ଟା ଥରେ ଥରେ ବ୍ଲଡ଼ର ଫ୍ଲୋଟା ଠିକ୍ସେ ନାଇଁ ହେଇପାରେ ସେଥିଲାଗି ହେସି ଏଇଟା ହେଉଛେ ତୁମର ପହିଲା କ୍ୱେଶ୍ଚେନ୍ଟା କାହିଁଲାଗି ଦରଦ ଦେସି ଯେନ୍ଟା ସେଇଟା ପ୍ରାୟ କରି ଦରଦ ଯେନ୍ଟା ଦେସି ଦୁଇ ଅବସ୍ଥାରେ ଦିଆସି ଦୁଇଟା ତାର ଗୋଟେ ହେଲା ପହିଲା ମେନାର୍କି ବସନ୍ ଯେନ୍ଟାକି ନୂଆ ନୂଆ ଯେତେବେଳେ ଷ୍ଟାର୍ଟିଂ ହେସି ଝିଅମାନଙ୍କର ତ ପ୍ରାୟ କରିକିରି ପ୍ରାୟ ଝିଅମାନଙ୍କର ଘାଙ୍ଗେ ବଥା ହେସି ସେ ବହୁତ ଜଣଙ୍କର ବଥା ନାଇଁ ହୁଏ ଲେକିନ୍ ବହୁତ ଜଣଙ୍କର ବଥା ହେସି ସେଇଟା ଲାଗି ନର୍ମାଲ୍ ହେ ସେଥିଲାଗି ଆପଣଙ୍କୁ ଚିକିତ୍ସା ଲାଗି ଦେଖବାର୍ ଲାଗି ପଡ଼୍ବା ତା ଲାଗି ଅଲଟ୍ରାସାଉଣ୍ଡ ଗୋଟେ କରିବାକୁ ପଡ଼୍ସି ଯଦି ସେନୁ ଯଦି ଡାକ୍ତର ଆଜ୍ଞା ଯଦି କହିଲେ ଗାଇନି ଗଲେ କି କିଛି ଅସୁବିଧା ନାଇଁ ନବେଲେ କିଛି ଦରକାର ଡରବାର କିଛି ଚିନ୍ତାର କାରଣ ନୁହେଁ ଲେକିନ୍ ଯଦି ସେଇଟା ପଛେକା ଯଦି ଭାବି ନେଇଛନ୍ତି କି ଏଜ୍ ବେଶୀ ହେଲା 40-45 ସେ ସମୟରେ ଯଦି କିଛି ମେନ୍ସ ସମୟରେ ବଥା ନା ହେଉଥିବା ଲେକିନ୍ ତାର ପରେ ଯଦି ବଥା ହେଲା ତ ସେଇଟା ଗୋଟେ ଚିନ୍ତାର କାରଣ ଅଛେ ସେ ସମୟରେ ଯିବାର କଥା ଅଲଟ୍ରାସାଉଣ୍ଡ କରିକି କାହିଁକି କାହିଁ ସେ ସମୟରେ କେତେଟା ବେମାରୀ ମାନେ ପଳେଇ ଆସି ଆପଣଙ୍କର ଯେନ୍ତା ଭିତରେ ଟ୍ୟୁମର୍ ଫ୍ୟୁମର୍ ହେଇଯାଇସି ୟା ଭାବି ନେଇଛନ୍ତି କି ଏଡିନୋମାୟୋସିସ୍ ବୋଲି ଗୋଟେ ଅଛେ ସେଇଟା ବି ଗୋଟେ ଟାଇପ୍ର ଗୋଟେ ବେମାରୀଟେ ତ ଏସବୁ ହେଲେ ବି ସେ ଟାଇମ୍ରେ ଦରଦ କରସି
2: ଏଇଟା ତମେ 2 ନମ୍ବର ସେ ପ୍ରଶ୍ନ ପଚାରିଥିଲେ ଯେ କାଁ କରି ମାନେ ଅନିୟମିତତା ହେସି ତାର କାରଣଟା
0: ଅନିୟମିତତାର କାରଣ ହେଉଛେ ଟିକେ ହର୍ମୋନାଲ୍ ପ୍ରୋବ୍ଲେମ୍ ମାନେ ଯେନ୍ଟା ହେସି ଦେହର ଯେନ୍ଟା ହେଉଛେ ଆମର ଯେନ୍ ଓଜନ ହେଲା ଦେହର ମାନେ BMI ବୋଲସନ୍ ତାକୁ ବଡ଼ି ମାସ୍ ଇଣ୍ଡେକ୍ସ ହେଲା ହାଇଟ୍ ୱେଟ୍ ରେସିଓ ହେଲା ତ ଏସବୁ ଲାଗି ଟିକେ ଅନିୟମିତତା ହେଉଛି ଲେକିନ୍ ତାର ମେନ୍ କାରଣ ଯଦି ଆମେ ଆକୁଛୁ ହେଲେ ସବୁ ରହୁଛେ ଗୋଟେ ହର୍ମୋନ୍ର କାରଣ ହେଲା
2: ଧନ୍ୟବାଦ ଯଶବନ୍ତ ବାବୁ ଆପଣଙ୍କର ପ୍ରଶ୍ନର ଉତ୍ତର ଆପଣ ପାଇଯାଇଥିବେ
3: ଧନ୍ୟବାଦ
2: ଜୁହାର ଜୁହାର ଆଜ୍ଞା ଆଉ ଜଣେ ଶ୍ରୋତାଙ୍କର ଫୋନ୍ କଲ୍ ନେଇଯିବା ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ଯୋଗାଯୋଗରେ ବିଚ୍ଛିନ୍ନ ହେଲା ତ ଡାକ୍ତର ଦାସ ଯେନ୍ କଥା ଆପଣ କହୁଥିଲେ ଯେ ଏ ଋତୁସ୍ରାବଟା ମାନେ କେତେ ବର୍ଷ ବୟସର ଝିଅମାନଙ୍କେ ପହିଲାନୁ ଆରମ୍ଭ ହେସି ଏଇଟା
0: ଆକ୍ଚୁଆଲି ଦେଖନ୍ ଆମେ ଯେଉଁଟା ହେଉଛେ ଆଜି

0: ବିଷୟର କାରଣ ହେଉଛି, ସେଟା ହେଉଛି ଅନିୟମିତତା ଯେଉଁଟା ଅଛି,
1: ଆଜ୍ଞା ଆଜ୍ଞା
0: ତାକୁ
1: ଆଜ୍ଞା
0: ଆମେ ଇଂଲିଶରେ କୁହାଯାଉଛି ଆବ୍ନର୍ମାଲ୍ ୟୁଟ୍ରାଇନ୍ ବ୍ଲିଡିଂ। ଆମେ ଆବ୍ନର୍ମାଲ୍ ୟୁଟ୍ରାଇନ୍ ବ୍ଲିଡିଂ କେତେବେଳେ କହିବା? ଯେଉଁଟା ନର୍ମାଲ୍ରୁ ଉର୍ଦ୍ଧ୍ୱ ହୋଇଥିବ ତାକୁ ଆମେ ଆବ୍ନର୍ମାଲ୍ କହିବା, ଯେଉଁ ସମୟରେ କି ଝିଅଟା କି ମାନେ ଯେଉଁଟା ଲେଡ଼ିଜ୍ଟା ସେ ନିଜକୁ ନିଜେ ଫିଲ୍ କରିବ କି କିଛି ଗୋଟେ ବହୁତ ବେଶୀ ଯାଉଛି, ନର୍ମାଲ୍ ଫ୍ଲୋରୁ ସେଇଟା ବେଶୀ ଯାଉଛି, ସେଇଟା ଆପଣଙ୍କର କ୍ୱାଣ୍ଟିଟି କେତେ ଯାଉଛି, କେତେ ଦିନ ଯାଉଛି, ତ ସେ ଭିତରେ ଯଦି କିଛି ଅନିୟମିତ ହେଲା ତାକୁ ଆମେ କହୁଛୁ ଆବ୍ନର୍ମାଲ୍ ୟୁଟ୍ରାଇନ୍ ବ୍ଲିଡିଂ। ତ ଏଇଟା ହେଉଛି ଆମର ଷ୍ଟାର୍ଟିଂରେ ବହୁତ ସମୟରେ ଦେଖାଯାଇଛି, କେଉଁ କେଉଁ ସମୟରେ ଏଇଟା ବେଶୀ ହୁଏ, ହ୍ୱାଟ୍ ଇଜ୍ କଲ୍ଡ ଆଜ୍ ଆବ୍ନର୍ମାଲ୍, ତ ଆବ୍ନର୍ମାଲ୍ ୟୁଟ୍ରାଇନ୍ ବ୍ଲିଡିଂ। ଯେମିତି ମେନାର୍କି ହେଲା, ମେନାର୍କି ମାନେ ଯେତେବେଳେ ଫାଷ୍ଟ ଝିଅଟା ଯେତେବେଳେ ଆଡୋଲେସେଣ୍ଟ ଆକୁ ଯାଉଥିବ ସେ ସମୟରେ ତାଙ୍କର ଏଇ 12-13 ବର୍ଷରୁ ଯେଉଁଟା
1: ଆଜ୍ଞା
0: ବ୍ଲିଡ଼ିଂଟା ହୁଏ ତାକୁ କୁହାଯାଏ ମେନାର୍କି। ଏ ସମୟରେ କିଛିଟା ପ୍ରୋବ୍ଲେମ୍ ରହେ, ଆବ୍ନର୍ମାଲ୍ ବ୍ଲିଡ଼ିଂ ହୁଏତ, ଆପଣଙ୍କର ରେଗୁଲାରିଟି ରହିବନି, ହୁଏ ଭାବିନି ପେଟ ବହୁତ ଦରଦ ଦେଲା, ହୁଏତ ହେଲା କିଛି ଚେକା ଚେକା ହେଇକିରି ବ୍ଲଡ଼୍ ବାହାରୁଥିବ, ତ ଏଇଟା ହେଉଛି ଆବ୍ନର୍ମାଲ୍। ନେକ୍ସଟ ଯେଉଁଟା ହେଉଛି ଆପଣଙ୍କର ଯେଉଁଟା ଡେଲିଭରି ପରେ ପରେ, ଡେଲିଭରି ଯେଉଁଟା ହେଇସାରିଲା ସେଇ ସମୟରେ ଅନିୟମିତତା ଯେଉଁଟା ହୁଏ, ରେଗୁଲାର ସାଇକେଲ୍ ହେବନି, ଛୁଆ ପ୍ରସବ ଦେଲା ପରେ ତାପରେ ହୁଏତ କିଛି ପେନ୍ ହେଇପାରେ ୟା ବେଶୀ ଫ୍ଲୋ ହେଇପାରେ, ତାପରେ ଫେର୍ ମେଣ୍ଟେନ୍ ହେଇଯାଉଛି। ଲାଷ୍ଟ 3 ନମ୍ବର କଥା ହେଲା ଯେଉଁ ସମୟରେ କି ଆମର ମେନୋପଜ୍ ହେଇଯାଉଛି, ମେନୋପଜ୍ର ଆଗରୁ ବର୍ଷେ 2 ବର୍ଷ ଆଗରୁ ୟା ସେ ସମୟରେ ବର୍ଷେ ଭିତରେ ସେଇଟା ଆପଣଙ୍କୁ ସେ ହୁଏତ ବହୁତ ବେଶୀ ବ୍ଲିଡ଼ିଂ କରିପାରେ ୟା ଆପଣଙ୍କର କିଛି ଟ୍ୟୁମର୍ ଫ୍ୟୁମର୍ ସେ ସମୟରେ ହେଇଯାଇଥାଏ, ତ ପେନ୍ ଫେନ୍ ହେବ।
1: ଆଚ୍ଛା, ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍ତି, ନେଇଯିମା। ହ୍ୟାଲୋ ହ୍ୟାଲୋ, ଗୋଟେ କାର୍ଯ୍ୟକ୍ରମ। ହ୍ୟାଲୋ, ହ୍ୟାଲୋ ହ୍ୟାଲୋ ଆଜ୍ଞା, କହୁନ୍, କାଣା ପ୍ରଶ୍ନ ଆପଣଙ୍କର? ହଁ, ଟିକେ ମାନେ ଆମର ବୁଝା ଟିକେ ନାଇଁ ପଡ଼ବାର୍।
2: ହ୍ୟାଲୋ,
1: ହଁ ଆଜ୍ଞା, ପଚାରୁନ୍ ପଚାରୁନ୍। କେତେ ବୟସ ନୁ ହେସି? ହଁ, ଏଇଟା ତ ଆଜ୍ଞା ଟିକେ ଆଗରୁ କହୁଥିଲେ, ତଥାପି ଆମେ ରିକ୍ୱେଷ୍ଟ ଆଉ ଥରେ ଟିକେ ବ୍ରିଫଲି
0: କହିଥିଲେ। ଋତୁ ପ୍ରସବଟା ପ୍ରଥମେ ଷ୍ଟାର୍ଟ ହେଉଛି ଏରାଉଣ୍ଡ ଆମେ 12-13 ବର୍ଷରୁ ହେଇଯାଉଛି, ଲେକିନ୍ ଏବେ ଦେଖାଯାଇଛି କି କାହା କାହାଟା ଲେଟ୍ ବି ହୁଏ ଟିକେ ହେଲା, ଲେକିନ୍ ଏବେ ଯେଉଁ ଆମର ଖାନପାନ ଯେଉଁ ଚେଞ୍ଜେସ୍ ହେଇଯାଇଛି, ଯେଉଁଟା ଓଜନ ମାନେ ଝିଅମାନେ ବଢ଼ି ଦେଉଛନ୍ତି ଜଙ୍କ୍ ଫୁଡ଼୍ ଖାଇକିରି ଆଉ କିଛି କାମ କରୁନାହାନ୍ତି, ହୁଏତ ତାଙ୍କର ମାନେ ମେନ୍ସେସ୍ଟା ପୂର୍ବରୁ ହେଇଯାଉ, 8-10 ବର୍ଷରୁ ବି ହେଇଯାଉଛି ସେଇଟା। ତ ଖାଦ୍ୟର ଚେଞ୍ଜେସ୍
1: ଚେଞ୍ଜେସ୍ ତାପରେ ରହନ ସହନ
0: ଲାଇଫ୍ ଷ୍ଟାଇଲ୍, ହଁ ସେଥିରେ ଟିକେ ଆଗ୍ରହ ହେଇଯାଉ, ଲେକିନ୍ ତା ନର୍ମାଲ୍ ହେଉଛି 12-14 ଭିତରେ ହିଁ ହେବା କଥା।
1: ଆଚ୍ଛା, ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍, ନେଇଯିମା। ହ୍ୟାଲୋ ହ୍ୟାଲୋ, ହଁ, ଯୋଗାଯୋଗରେ ଆମର ଫିର୍ ବିଚ୍ଛିନ୍ନ ହେଲା। ତ ସାର୍, ଏଇ ଯେନ୍ କଥା ଆପଣ କହିଲେ ଯେ 12-13 ବର୍ଷରେ ମାନେ ସାଧାରଣ ଭାବରେ ତାଙ୍କର ଇଏ ହେଉଛି, ତ ଏଇଟା କେତେ ତାର ଗୋଟେ ସମୟ ରହୁଛି କା ଯେ ମାନେ କେତେ ଦିନ
0: ଆମେ? ହଁ, ଏବେ ଏବେ ଦେଖୁନ୍, ବହୁତଟେ ଆମେ ପ୍ୟାରେଣ୍ଟସ୍ ମାନେ ବହୁତ ୱରି ରହୁଛେ, ଯାହାର ତ ସ୍ମଲ୍ ଫ୍ୟାମିଲି ନମ୍ସ ହେଇଗଲା ନା, ଆଗ ଯେମିତି 5-6 ଛୁଆ ରଖିଲା ବେଳେ ଆଉ ବଡ଼ ଫ୍ୟାମିଲି ଥିଲାବେଳେ ବୁଢ଼ାବୁଢ଼ୀ ମାନେ ତାଙ୍କୁ ଗାଇଡ଼ କରୁଥିଲେ, ବଟ୍ ନାଓ ଏଇଟା ହେଇଯାଉଛି କି ନ୍ୟୁକ୍ଲିଅର୍ ଫ୍ୟାମିଲି ହେଲାନି, ସିଙ୍ଗିଲ୍ ଚାଇଲ୍ଡ ବି ରହୁଛି, ତ ଆଉ ମୋର ଓଭର ଆମେ ସବୁ ମାନେ ଆମ ମିଡ଼ିଆ ଉପରେ ଡିପେଣ୍ଡ କରୁଛେ, ଗୁଗୁଲ୍ ମିଡ଼ିଆ ଏଇଟା ସେଇଟା, ତ ଆମେ ହୁଏତ କେତେବେଳେ ଡରି ଯାଉଛେ କି ମାନେ କିଛି ପ୍ରୋବ୍ଲେମ୍ ହେଲା ଏଇଟା ବୋଲି। ତ ଆକ୍ଚୁଆଲି ହେଉଛି କି ଯେଉଁ ଋତୁସ୍ରାବଟା ଯେଉଁଟା ହେଉଛି ପ୍ରଥମେ ଝିଅକୁ 12-13-14 ଭିତରେ ଏଇଟା ମିନିମମ୍ ଷ୍ଟାର୍ଟ ହେଇଯାଉଛି। ପ୍ରଥମେ ଯେଉଁଟା ହେଉଛି ଯେ ଏଇଟା ଯେମିତିକି ହରମୋନ୍, ହରମୋନ୍ଟା ଆକ୍ଚୁଆଲି କମ୍ପ୍ଲିଟଲି ମେଚ୍ୟୋର୍ଡ଼ ନଥାଏ ଏଣ୍ଡୋମେଟ୍ରିୟମ୍ରେ ଆକ୍ଟ କରିବା ପାଇଁ ଫାଷ୍ଟ ଫାଷ୍ଟ, ତ ସେ କ'ଣ କରେ କି ମାନେ ହୁଏତ ମେନ୍ସେସ୍ ଏବେ ଥରେ ହେଲା ଆର ମାସ ଲ୍ୟାପ୍ସ କରିଯିବ, ହୁଏତ ତା 3rd ମନ୍ଥରେ ଆଇବ ୟା 4th ମନ୍ଥରେ ଆଇବ, ତ ତାପରେ ତା ପେଟ ବି ଦରଦ ଦେଇପାରେ, ସ୍ପାସ୍ମୋଟିକ୍ ପେନ୍ ବି ହେଇପାରେ, ବିକଜ୍ ନ୍ୟୁ ଫ୍ଲୋ ନ୍ୟୁ ଏରିଆସ୍ରେ ସେଇଟା ଚାଲିଛି, ହରମୋନ୍ର ଆକ୍ସନ୍ସ ମାନେ ଚାଲିଛି, ତ ସେଥିଲାଗି ତାର ପେଟ ବି ଦରଦ ଦେଇ

0: ହଁ, କିଏ କହୁଥିଲେ ମ୍ୟାଡ଼ାମ? ଆଉ କ'ଣ ପ୍ରଶ୍ନ ରହିଛି ଆପଣଙ୍କର?
1: ଏଇଟା ହେଲୋ ଡକ୍ଟର ଲାଗିଛି ନା?
0: ହଁ, ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ।
1: ସାର୍, ମୋର ପିରିୟଡ଼ରେ ବହୁତ ପେଟ ଦରଜ ହୁଏ କାହିଁକି ସେଟା।
0: ହଁ, ଆପଣ କିଏ କହୁଥିଲେ ମ୍ୟାଡ଼ାମ, କେନୁ କହୁଥିଲେ?
1: ହଲିକା, ଝାରସୁଗୁଡ଼ାରୁ।
0: ଆଚ୍ଛା ଆଚ୍ଛା, ହଁ, ଆଉ କ'ଣ ପ୍ରଶ୍ନ ରହିଛି?
1: ଆଉ ବାନ୍ତି ବି ହୋଇଯାଏ, ସେଥିରେ ଗ୍ୟାସ ବି ହୋଇଯାଏ ମୋର।
0: ଆଚ୍ଛା,
2: ତ
1: ବହୁତ ବହୁତ
2: ଏଇଟା,
1: ପେନ୍
2: ହଁ
1: ହେଇଯାଇଛି।
2: ଠିକ। ତ ଏଇଟାର କେତେ ଏଜ୍ କେତେ ହବ ମ୍ୟାଡ଼ାମ ଆପଣଙ୍କର? ହଁ ଠିକ। ତ ଏଇଟା ମୁଁ ଯେମିତି ଏବେ କହିଲି କି ମେନର୍କିଟା 12-14 ବର୍ଷ ହୁଏ, ଯଦି ସେଇଟା ଥରେ ଥରେ ସ୍ପାସ୍ମୋଟିକ୍ ଡିସ୍ପେନୋରିଆ ତାକୁ କୁହାଯାଏ, ଗୋଟେ କଞ୍ଜେଷ୍ଟିଭ୍ ଡିସ୍ପେନୋରିଆ ଅଛି ଯେଉଁଟା ପେନ୍ ହୁଏ, ତ ଆପଣଙ୍କର ଯେଉଁ ଗର୍ଭାଶୟଟା ଯେଉଁ ସମୟରେ ବ୍ଲଡ଼ଟା ଯେଉଁଟା ଫ୍ଲୋ ହେଉଛି ଏଣ୍ଡୋମେଟ୍ରିୟମକୁ, ଯେଉଁ ଭିତରକୁ ଯେଉଁ ଝିଲି ପର୍ଦାଟା ଯେଉଁଟା ଅଛି, ଯେଉଁଟା ସବୁଥର ଯେଉଁ ମଇଳା ହେଇକରି ଯେଉଁଟା ବାହାରି ପଡ଼ୁଛି ମାସରେ, ତାର ଯେଉଁ ଫ୍ଲୋରେ ତାର ପ୍ରୋବ୍ଲେମ୍ ଥିଲେ ହୁଏ, ସେଇଟା ନର୍ମାଲ୍ ଥାଏ। ଲେକିନ୍ ତାର ଫ୍ଲୋ ହେଲା ୟା ସେଇଟା ତାର ସେଡିଂ ଟାଇମ୍ରେ କିଛି ପ୍ରୋବ୍ଲେମ୍ ରହୁଛି ବୋଲେ ସେଇଟା ଟିକେ ଦେଖାଯାଏ। ଆଉ
1: ସାର୍, ଗ୍ୟାସ ବି ହୋଇଯାଏ ତ?
2: ଗ୍ୟାସ ହେବାରଟା ହେଉଛି କି ଯେହେତୁ ୟୁଟ୍ରସ୍ରେ ପେନ୍ ହେଉଛି ମାନେ ସେଇଟା ଗ୍ୟାସ ହେବ, ତାର ଏଙ୍ଗଜାଇଟି ଲାଗି ଗ୍ୟାସ ହେଇଯିବ, ବୁଝିପାରିଲ କି ନାହିଁ? ହେଲା, ତ ଆପଣଙ୍କର ଅଲଟ୍ରାସାଉଣ୍ଡ ଯଦି ଦେଖେଇଦେବେ, ଯଦି ଠିକ୍ ଥିବ ବୋଲେ ହଁ କିଛି ତ ପ୍ରୋବ୍ଲେମ୍ ନାହିଁ। ତ ମୁଁ ତ ଆଗରୁ ବି କହିସାରିଲିନି, ଭିତରେ ଟ୍ୟୁମର୍ ରହିବ ୟା କିଛି ରହିବ ହେନ୍ତା ମାନେ ନୁହେଁ, ହୁଏତ କଞ୍ଜେଷ୍ଟିଭ୍ ଡିସ୍ପେନେରିଆ ହେଲା କିଛି, ୟା ଫ୍ଲୋରେ କିଛି ରହୁଛି ପ୍ରୋବ୍ଲେମ୍, ତ ଟିକେ ପେନ୍ ହେବ। ଲେକିନ୍ ଏଇଟା କ'ଣ ହୁଏ ଯେ ୱେନ୍ ମ୍ୟାରେଜ୍ କଲାପରେ ଯେତେବେଳେ ଛୁଆ ପିଲାଟେ ହେଇଯିବ, ତାପରେ ଏ ପ୍ରୋବ୍ଲେମ୍ ମାନେ ଉଭିଯାଏ।
1: ସାର୍, ଆଉ 2 ଡେ ଯେତେବେଳେ ହୋଇଯାଏ ସେତେବେଳେ କ୍ଲଟ୍ ବି ବେଶୀ ଯାଏ ମୋର।
2: ତ ଆକ୍ଚୁଆଲି ତାହେଲେ ମେଡିସିନ ନେହେ, 2-3 ଦିନ ମେଡିସିନ ଖାଇବା କଥା, ତାପରେ ତ ଆର ସାଇକେଲ ଲାଗି ଦିଅନ୍ତି।
1: ଯେତେବେଳେ ପେନ୍ ହୁଏ ନା ସାର୍?
2: ହଁ, ସେଇ ସମୟରେ ହେଲା,
1: ସେଇ ସମୟରେ
2: ଖାଲି ମାସଭର ଖାଇବାର କିଛି ଦରକାର ନାହିଁ, ସେଇ ସମୟରେ ଟିକେ ଖାଇଦେଲେ ଠିକ ହେଇଯିବ।
1: ମେଡିସିନ ବି ଖାଇଲେ ବି ପେଟ ଦରଜ କମେନି ଟିକେ ବି?
2: ତ ଫେର ଇଞ୍ଜେକ୍ସନ ଦେବାକୁ ପଡ଼ିବ ହେଲା,
1: କ'ଣ ସାର୍?
2: ଇଞ୍ଜେକ୍ସନ ତ ଯିବାକୁ ପଡ଼ିବ, ଇଞ୍ଜେକ୍ସନ ଯଦି ବେଶୀ ହେଲା।
1: ଇଞ୍ଜେକ୍ସନ ଯେତେବେଳେ ଆମେ ନେଇଛୁ 2-3 ମାସ ନେଇଛି, କିନ୍ତୁ ବ୍ଲିଡିଂ ଟା କମିଯାଏ।
2: ହଁ ହଁ ହଁ,
1: ଫେର ନେକ୍ସଟ ମନ୍ଥରେ ବହୁତ ପେନ୍ ହୁଏ।
2: ହଁ ଠିକ୍ ଅଛି, ଯେ ମେନ୍ କଥା ତୁମର ଚଲାବୁଲା, ପାଣି ବେଶୀ ପିଇବା କଥା ହେଲା, ଫିଜିକାଲ ଆକ୍ଟିଭିଟି, ଏକ୍ସରସାଇଜ୍ ଟିକେ କଲେ ସେଇଟା ବି ସପୋର୍ଟ କରେ ତାକୁ, ବୁଝିଲ?
1: ହଁ ସାର୍। ସାର୍, କିଛି ଫ୍ୟୁଚର୍ ଅସୁବିଧା ନାହିଁ ତ ଏଇଟା?
2: ନା ନା ନା, କିଛି ନାହିଁ।
1: ଆଉ କିଛି ମେଡିସିନ କିଛି ବତେଇ ଦେବେ ଆପଣ?
2: ମେଡିସିନ ତ ସେଇ ଟାଇମ୍ରେ ହିଁ ଖାଲି, ଯେତେବେଳେ ମୁଁ କହିଲି ନା ସେଇ ସମୟରେ ହିଁ ଖାଇବ, ଆଉ କିଛି ନାହିଁ।
1: ଯେତେବେଳେ ଷ୍ଟାର୍ଟ
2: ହଁ ହଁ ହଁ ହଁ, ଯେଉଁ ପିରିୟଡ୍ ନାହିଁ, ଯେତେବେଳେ ଦରଜ ହେବ, ଦ୍ୟାଟ୍ସ ଅଲ୍। ଆଉ ବେଶୀ ଚିନ୍ତା କରିବାର ନାହିଁ ନା, ଅଲଟ୍ରାସାଉଣ୍ଡ ରିପୋର୍ଟ କରିବାର କଥା, ନିଜର ତୁମର ପାଖରେ ଗାଇନିକ୍ ଡକ୍ଟର ଯେତେବେଳେ ତାଙ୍କ ସାଙ୍ଗେ କନସଲ୍ଟ କରିଦେବେ, ହେଲା ନା?
0: ଧନ୍ୟବାଦ ମ୍ୟାଡ଼ାମ, ଧନ୍ୟବାଦ ଆପଣଙ୍କର ପ୍ରଶ୍ନ ଲାଗି। ହ୍ୟାଲୋ
3: ହ୍ୟାଲୋ, ଆଜ୍ଞା ନମସ୍କାର।
0: ହଁ ନମସ୍କାର, କିଏ କହୁଥିଲେ?
3: ଆଜ୍ଞା, ମୁଁ କୁଟ୍ରାପାଲି ଝାରସୁଗୁଡ଼ା ଜିଲ୍ଲାରୁ କମଲେଶ ସାହୁ କହୁଥିଲି।
0: ହଁ କମଲେଶ ବାବୁ, କାଣା ପ୍ରଶ୍ନ ରହିଛି?
3: ଆଜ୍ଞା, ମୋର ପ୍ରଶ୍ନ ସବୁ ଶ୍ରୋତା ମାନଙ୍କ ଲାଗି, ଯେ ଇଟା ମତେ କହୁନ୍ ଯେ ଇ ରୋଗ ଯେନ୍ ଇ ଯେନ୍ ବେମାରଟେ ଯେନ୍ ବତାଲେ,
0: ହଁ ପଚାରୁନ୍,
3: ଇନ ଆମେ କେନ୍ତା କରି ମୁକ୍ତି ପାଇମା? ଇ ବେମାର ରୋଗ ଯେନ୍ ବତାଲେ, ଇନୁ ଆମେ କେନ୍ତା କରି ମୁକ୍ତି ପାଇମା? ସବୁ ଶ୍ରୋତାକେ ମୁଇଁ ଡେଡିକେଟ୍ କରିକିରି କହୁଛେ।
0: ହଁ, ଏଇଟା ତ ବେମାର ନୁହେଁ ଆଏ।
2: ଆଜ୍ଞା, ହଁ, ଏଇଟା ଏଇଟା ହଉଛେ ଲେଡ଼ିଜ୍ ମାନଙ୍କର ବେମାରୀ।
3: ଆଜ୍ଞା,
2: ହେଲା। 2 ନମ୍ବର କଥା ହେଲା, ଛୁଆ ଛୁତୁର ନାଇଁ ହୁଏ, ଡେଗା ନଚା, କରୋନା ବାଗିଟା ନୁହେଁ ଯେ ଡେଗି ଡେଗି ପଲେଇଯିବା, ହେଲା। ଏଇଟା ଜଣକୁ ଯାହା ଆସି ଏଇଟା ନର୍ମାଲ ଜିନିଷଟେ, ହେଲା। ପେଟ ଦରଦ ଦେବାଟା, ମାସ୍କିଆ ଚେଞ୍ଜ ହେବାଟା, ଉପର ତଳ ହେବାଟା ନର୍ମାଲ ହେ। ହଁ, ଯଦି ଆପଣଙ୍କର ଦେଖାଯିବା ବୟସ ବଢ଼ିଗଲାନ, ଯଦି କିଛି ସେନେ ଗୁଲ୍ମ ବାହାରିଲା କି ଅଲଗା କିଛି ହରମୋନାଲ ଜିନିଷ ବାହାରିଲା, ଯା ଭାବି ନେଇଯାଉନ୍ କି କିଛି ତାର୍ମାନେ ଲଟକି ଯାଇଛେ ଗର୍ଭାଶୟଟା କେମିତି ଜାଗା ନ ବୋଇଲେ ପେନ୍ ହେସି, ସେଇଟା ହେଉଛେ ବେମାରୀ। ଆମେ ଯେନ୍ତାକି ନର୍ମାଲ ଯେନ୍ତା ଡେଲିଭରିଟେ ହେଲା, ଗୋଟେ ଛୁଆଟେ ଯେନ୍ତା ଆମେ ଜନ୍ମ କରୁଛ, ଫୁଲଟେ ଯେନ୍ତା ଫଳ ହେଉଛେ, ଏଇଟା କେନ୍ତା ବେମାରୀ? ଏଇଟା ବେମାରୀ ନୁହେଁ, ଏଇଟା ନର୍ମାଲ୍ ହେ, ଏଇଟା ଋତୁ, ଏଇଟା ତାମାନେ ନେଚର୍ ଆମର ପ୍ରକୃତି ଆମକୁ ଦେଇଛେ।

0: ଅସୁବିଧା ହେଲେ ଆମେ ତାକେ ବେମାରୀ ବୋଲସାଁ। ତ ଏଇଟା ବେମାରୀରେ ନାଇ ଯାଏ ଯେବ ତକ
1: ଆଜ୍ଞା
0: ଆମେ ନିଜେ ଚିହ୍ନଟ ନିହେ କରୁ। ହେଲା,
2: ଧନ୍ୟବାଦ କମଳେଶ ବାବୁ।
1: ହଁ,
2: ଆଉ ଜଣେ ଶ୍ରୋତା ଫୋନ କରିଛନ୍, ନେଇଯିମା। ହ୍ୟାଲୋ,
3: ନମସ୍କାର ଆଜ୍ଞା।
2: ହଁ ନମସ୍କାର, କିଏ କହୁଥିଲେ?
3: ତାଙ୍କର ମସ୍ତିଷ୍କ ପୁରା ବନ୍ଦ ହେଇଯାଇଛି ଆଜ୍ଞା, କିନ୍ତୁ ଗୋଟେ ଛୁଆ ଗର୍ଭରେ ଥିଲା ନା ତାକୁ ୱାଶ କରାଗଲା ଆଜ୍ଞା, ସେ ନଷ୍ଟ ହେଲା ଭିତରେ ଯେହେତୁ ସେଥିପାଇଁ ତାଙ୍କର ମସ୍ତିଷ୍କ ବନ୍ଦ ହେଇଛି ଆଜ୍ଞା। ଅସୁବିଧା କଣ ଅଛି?
0: ସୁବର୍ଣ୍ଣପୁରରେ ବୁଝିପାରିଲେ କି ନାଇଁ, ହସ୍ପିଟାଲରେ ଗାଇନିକ ଡକ୍ଟରକୁ ଭେଟ ହେଇକିରି ତାଙ୍କୁ ଟିକେ ହରମୋନାଲ ଏସେ କରିବା କଥା। ହେଲା, ହରମୋନାଲ ଏସେ ଆଜ୍ଞା ମାନେ ସବୁ ଆପଣଙ୍କୁ ବତେଇଦେବେ ହରମୋନାଲ ଏସେ ମାନେ। ହେଲା, ସେଇଟା ଗଭର୍ଣ୍ଣମେଣ୍ଟ ଡକ୍ଟରଖାନାକୁ ପଳେଇଯିବେ। ହେଲା, ଆଉ ସେଇଟା ୱାଶ କଲା ପରେ ସେମିତି ଯାଏ ବୋଲି ମାନେ ନାହିଁ ନା, ବୁଝିପାରିଲା କି ନାହିଁ। ହୁଏତ ତାଙ୍କର ସାଙ୍ଗେ ଅଲଗା କିଛି ପ୍ରୋବ୍ଲେମ୍ ଥାଇପାରେ, କିଛି ହରମୋନ୍ ରିଲେଟେଡ଼୍ ଥାଇପାରେ, ୟା ଏଣ୍ଡୋମେଟ୍ରିଅଲ ବାୟୋପ୍ସି କଲେ ଜଣାପଡ଼ିବ ସେଇଟା। ହେଲା ନା,
2: ଧନ୍ୟବାଦ।
3: ଆଜ୍ଞା
2: ପଚାରୁନ୍।
3: ଦେଖ,
0: ନର୍ମାଲ ମାସିକିଆଟା ଯୋଉଟା ହଉଛି ସେଟା 3-5 ଦିନ ତକ ହୁଏ। ହେଲା, ସେ ପହିଲା ଷ୍ଟାର୍ଟ ହୁଏ 12-14 ବର୍ଷରୁ ଷ୍ଟାର୍ଟ ହୁଏ, ଆଉ 39-42 ବର୍ଷ ଭିତରେ ନର୍ମାଲ ବନ୍ଦ ହେବାର କଥା। କେତେ କେତେବେଳେ ସେଇଟା 35 ବର୍ଷ ବି ବନ୍ଦ ହେଇଯାଏ, କେତେ କେତେବେଳେ ସେଇଟା 48 ବର୍ଷ ତକ ବି ଚାଲିଥାଏ। ତ ରେଞ୍ଜରେ ବୋଲେ 39-42 ଅଛି। ହେଲା,
2: ଧନ୍ୟବାଦ।
0: ସୋନପୁରରେ ଯାଇକି ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଯାଇକି ଦେଖେଇ ଦେବେ, କାହିଁକି ହଉନି, ଗାଇନିକ ଡକ୍ଟର ଆପଣଙ୍କର ଥିବେ ସେଠି। ହେଲା, ସେମିତି ଟିକେ
2: ସେନେ ଟିକେ ଚେକଅପ୍ ଲାଗି ଯିବେ, ଆଉ ଯଦି କିଛି ଅସୁବିଧା ହେଲେ ସେନେ ଆଜ୍ଞା ମାନେ କହିବେ, କାଣା ଆଜି କ୍ଲିୟର ହେଇଯିବେ ଆପଣ ମାନେ ବି।
3: ହଁ ହଁ
2: ହଁ, ଧନ୍ୟବାଦ ଆଜ୍ଞା। ଆଉ ଜଣେ ଶ୍ରୋତା ଫୋନ କରିଛନ୍ତି, ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହଁ, ତ ଡକ୍ଟର ଦାସ, ଆଉ ଜଣେ ଶ୍ରୋତା ପୁଣି ଫୋନ କଲେଣି, ନେଇଯିବା। ହ୍ୟାଲୋ ହ୍ୟାଲୋ
0: କୁହନ୍।
2: ହଁ, କିଏ କହୁଥିଲେ ଆଜ୍ଞା?
0: କିଛି ଅସୁବିଧା ନାହିଁ
4: ମାନେ, ସେ ଟୋଟାଲ ଇହାଦେ ତାର ଏଜ୍ ହୋଇଛି 35-32 ହବା, କିନ୍ତୁ ସେ ମୁଁ ତାହେଲେ ପଚାରମି ଯେ ସେ ଟୋଟାଲ ନାଇଁ ହେଇ ବୋଲି ବୋଲେ, ଏନ୍ତା ବି ମଣିଷ ଅଛନ୍ତି କାଁ ବୋଲି ସବୁ ଟିକେ
0: ମାସ୍କିଆ। ମାସ୍କିଆଟା ହଉଛି ସବୁ ସ୍ତ୍ରୀର ନର୍ମାଲ ସାଇକେଲ, ପ୍ରତ୍ୟେକ ଜୀବ ଜନ୍ତୁର ବି ଅଛି, ଜନ୍ତୁମାନଙ୍କ ବି ହୁଏ। ତ ଏଇଟା ନର୍ମାଲ ସାଇକେଲ ହୁଏ, ତ ଯଦି କିଛି ଗର୍ଭାଶୟରେ କିଛି ପ୍ରୋବ୍ଲେମ୍ ଥିବ, ୟା ଭାବିଛ ତାଙ୍କର ଅଣ୍ଡା ମାନେ ଓଭେରିଜ୍ ନଥିବ, ହେଲା କି ନାହିଁ, ୟା କିଛି ଯେମିତିକି ବହୁତ ସିଣ୍ଡ୍ରୋମ୍ ମାନେ ଥାଏ ଯେଉଁଟାକି ଆପଣଙ୍କର ଗର୍ଭାଶୟ ଆଉ ଆପଣଙ୍କର କିଡ଼ନୀ ରିଲେଟେଡ଼୍ କିଛି ଡେଭଲପମେଣ୍ଟ ହେଇନଥିବ, ତ ହେଲା ଆଉ ଦୁଇ ଆଉ ହଁ ତାଙ୍କର ଦେଖାଇଲେ ପଡ଼ିବ ତାଙ୍କର ଗର୍ଭାଶୟ ଅଛି କି ନାହିଁ ଅଲ୍ଟ୍ରାସାଉଣ୍ଡ କରିକି। ଅଲ୍ଟ୍ରାସାଉଣ୍ଡ କରିକି ଦେଖ ତାର ଗର୍ଭାଶୟ ଅଛି କି ନାହିଁ, ଯେ ପହିଲା ହଁ, ତ ତାର ଗର୍ଭାଶୟଟା ଛୋଟ ଥିବ ୟା ବହୁତ ଛୋଟ ସାଇଜ ଥିବ, ୟା ତାର ଅଣ୍ଡା ମାନେ ଯୋଉ ଓଭେରିଜ୍ ମାନେ ଥିବ ନା ସେଇଟା ନାଇଁ ଥାଏ, ଏଇଟା ଥିବ, ବୁଝିଲେ କି ନାହିଁ। ତ ଯଦି ଛୁଆ ପିଲା ଯଦି ଦରକାର ଅଛି ବୋଲେ ହୁଏତ, ଯଦି ନାଇଁ ହୁଏ ତ ଟେଷ୍ଟ

0: ୟୁଟ୍ୟୁବ୍ରେ ବି କରିଦେବ ଅଲଗାନୁ ନେଇକରି, ଆଉ ଯଦି
1: ହଁ ହଁ
0: ସେତାନୁ ହିଁ ବାହାର କରିବାର ଅଛି ଛୁଆ ପିଲା ବେଲେ, ତ ସେ ତୁମର ସେଇ ଡାକ୍ତର ହିଁ କହିପାରିବେ, ମାନେ
1: ଦେଖିଲା ପରେ
0: ଯେନ୍ଟା ଦେଖିଲା ପରେ, ହେଲା ନା?
1: ଓକେ ଓକେ ଧନ୍ୟବାଦ ନା ବାବୁ। ହଁ ତ ସାର୍ ଆଉ ଗୋଟେ କଥା ଯେ ଏଇଟା ଋତୁସ୍ରାବଟା ଗୋଟେ ପ୍ରାକୃତିକ ଗୋଟେ ନିୟମିତ ପ୍ରକ୍ରିୟା, ଏଇଟା ଗୋଟେ ଲେଡ଼ିଜ୍ମାନ କରୁଥିଲେ,
0: ଆଜ୍ଞା।
1: ଏଇଟା ଧରୁନ୍ କେତେବେଳେ ଅନିୟମିତତାର ମାନେ କଣ୍ଡିସନ୍ ଆସିଲା ବୋଲେ ପାର୍ଶ୍ୱ ପ୍ରତିକ୍ରିୟା କାଣା ଦେଖାଯିବାର ସମ୍ଭାବନା ରହିଛି?
0: ଦେଖୁନ୍, ଏବେ ଆମେ ଫାର୍ଷ୍ଟ ଯେଉଁଟା ଆମେ ଯେଉଁ ଟକ୍ କରୁଛେ ହେଲା, ଏବେ ଯେଉଁଟା ବର୍ଣ୍ଣିଂ ଟପିକ୍, ଯେଉଁଟା ବର୍ଣ୍ଣିଂ ଟପିକ୍ ହେଉଛି ପଲିସିଷ୍ଟିକ୍ ଓଭାରିଆନ୍ ଡିଜିଜ୍।
1: ଆଜ୍ଞା
0: ତ ଏଇଟା କ'ଣ ହେଲା, 15-20 ବର୍ଷ ଆଗରୁ ପଲିସିଷ୍ଟିକ୍ ଓଭାରିଆନ୍ ଡିଜିଜ୍ ହେଲା, ଯାହା ଭାବିନୁ ଯେ ଏଣ୍ଡୋମେଟ୍ରୋସିସ୍ ବୋଲି ଗୋଟେ ବେମାରୀ ଅଛି, ଏଇଟା ସବୁ ବେଶୀ ନଥିଲା। ଆକ୍ଚୁଆଲି ବହିରେ 2 ପେଜ୍ 3 ପେଜ୍ ହେଇକିରି ଆମେ ପଢ଼ିଥିଲୁ ଆଗରୁ। ତ ମେନ୍ କଥା ହେଲା, ଆଉ ୱି ହାଭ୍ ଗଟ୍ ଭେରି ଲିଟିଲ୍ ଆମାଉଣ୍ଟ ଅଫ୍ କେସେସ୍ ଡ୍ୟୁରିଂ ଦ୍ୟାଟ୍ ଟାଇମ୍। ଏବେ କ'ଣ ହେଉଛି, ଏସବୁ PCOD କେସେସ୍ ମାନେ ହେଲା, ଆଉ ଏଣ୍ଡୋମେଟ୍ରୋସିସ୍, ଏସବୁଟା ବେଶୀ ହେଉଛି, ବିକଜ୍ ଆମର ହେଉଛି ସିଡେଣ୍ଟାରି ଲାଇଫ୍ ଷ୍ଟାଇଲ୍ ଯେଉଁଟା ହେଇଗଲାଣି, ଚୁପଚାପ୍ ରହୁଛନ୍, ତା ଥିରୁ କିଛି ଫିଜିକାଲ୍ ଆକ୍ଟିଭିଟି ହେବାରନି, ଆଉ ଯେଉଁ ଆମେ ଜଙ୍କ୍ ଫୁଡ଼୍ ଯେଉଁ ଖାଉଛେ, ତ ଏଇଟା ହେଉଛି। ତ ପଲିସିଷ୍ଟିକ୍ ଓଭାରିଆନ୍ ଡିଜିଜ୍ଟା ଯେଉଁଟା ହେଉଛି, ଏଇଟା ହେଉଛି ଆମର, ଦେଖ ଆମର ଯେଉଁ ଛୁଆମାନେ ଯେଉଁ ରହୁଛନ୍, ଯେଉଁ 12-14 ବର୍ଷ 16 ବର୍ଷ ଭିତରେ ଯେଉଁଟା ଛୁଆମାନେ ରହୁଛନ୍, କଲେଜ୍ ଗୋଇଂ +2 ଷ୍ଟୁଡେଣ୍ଟସ୍ ଯେଉଁଟା ବି ରହୁଛନ୍, ସେମାନଙ୍କର ୱେଟ୍ଟା ବହୁତ ବଢ଼ିଯାଉଛି। ୱେଟ୍ଟା କାହିଁକି ବଢ଼ୁଛି, ଫିଜିକାଲ୍ ଆକ୍ଟିଭିଟି ନାହିଁ,
1: ଆଜ୍ଞା,
0: ଖେଳ ପଡ଼ିଆ ନାହିଁ, ଘରେ ରହିଲେ, ଗୁଗୁଲ୍ରେ ଖେଳିଲେ, ମୋବାଇଲ୍ରେ ଖେଳିଲେ, ଆଉ ପାଠ ପାଠ ହେଲେ, ତା ଥିରୁ ସାଇକେଲିଂ ୱାଇକେଲିଂ ବନ୍ଦ ହେଇଗଲାନି, ତା ଥିରୁ ଖାନାରେ ଏବେ ଯେଉଁଟା ଆମେ ସବୁ ଚାଇନିଜ୍ ଫୁଡ଼୍ ଖାଉଛା, ତା ଥିରୁ କୋଲ୍ଡ ଡ୍ରିଙ୍କ୍ସ ପିଉଛା, ଯେଉଁଟା ହେଉଛି ତମର ପ୍ୟାକେଟ୍ ଫୁଡ଼୍ ସବୁ ଖାଉଛା, ନର୍ମାଲ୍ ଜିନିଷ୍ ଖାଉନୁ। ତ ଏଇଟା କ'ଣ ହେଲା, ବଡ଼ିଟା ହାଇ କ୍ୟାଲୋରି ଡାଏଟ୍, ଯେ ଦିସ୍ ଆର୍ ଅଲ୍ ହାଇ କ୍ୟାଲୋରି ଡାଏଟ୍ ହେଲା, ଆଉ ତାର ଭାଲ୍ୟୁଜ୍ ଏନର୍ଜି ଭାଲ୍ୟୁ ଟିକେ କମ୍ ରହିବ ସେଇଟା, ଲେକିନ୍ ହାଇ କ୍ୟାଲୋରି ଥିବ ସେଇଟା, ସେଇଟା ଯାଇକରି ଆପଣଙ୍କର ବଡ଼ିରେ ସେଇଟା ଫ୍ୟାଟ୍ସ କ୍ରିଏଟ୍ କରିଦେଇକରି, ସେଇଟା ଆପଣଙ୍କର ଯେହେତୁ ଫିମେଲ୍ ହରମୋନ୍ ଗ୍ରସ୍ଲି କହୁଛେ, ଫିମେଲ୍ ହରମୋନ୍ ଯେଉଁଟା ବାହାରବାର କଥା, ସେଇଟା ତାମାନେ ଆପଣଙ୍କର ଫ୍ୟାଟ୍ରେ ଏରୋମେଟାଇଜେସନ୍ ହେଇକରି ସେଇଟା ଆପଣଙ୍କର ମେଲ୍ ହରମୋନ୍କୁ କନ୍ଭର୍ଟ ହେଇଯାଏ।
1: ଆଚ୍ଛା,
0: ତ ସେଇଟା ହେଉଛନ୍ତି ବହୁତ ମୋଟା ମୋଟା ଯେଉଁ ଝିଅମାନେ ଥିବେ, ତା ଥିରୁ ହୁଏତ ଆପଣ ଦେଖିବେ ବଡ଼ିରେ ବହୁତଟେ ବାଳ ଯେଉଁ ଥାଏ ସେଇଟା ବି ଆସିଯାଇଥାଏ, ସେମାନଙ୍କର ଗୋଡ଼ମାନଙ୍କେ ଯେଉଁ ଆଣ୍ଠୁ ତଳକୁ ଯେଉଁ ଥାଏ ସେଠି ବାଳ ମାନେ ଥାଏ, ତ ସେଇଟା ଆଉ ଓଜନ ମାନେ ଓଜନ ବି ବହୁତ ଥାଏ, ମାନେ BMI ମାନେ ନର୍ମାଲି 19-23 ଭିତରେ ରହିବାର କଥା, ବଡି ମାସ୍ ଇଣ୍ଡେକ୍ସ, ହାଇଟ୍ ବାଇ ୱେଟ୍ର ରେସିଓ ଗୋଟେ ନିଆଯାଏ, ତ ହାଇଟ୍ ତ ବଢ଼ିବନି, ୱେଟ୍ ତ ବଢ଼ିଯାଉଛି ନା, ତ ୱେଟ୍ର ରେସିଓରେ ସେମାନେ ବହୁତ ବେଶୀ ଓବେସ୍ ଥାନ୍ତି, ତ ସେଥିଲାଗି ସେ ପଲିସିଷ୍ଟିକ୍ ଡିଜିଜ୍ ଏବେ ବହୁତ ହେଲାନି। ତ ଏଇଟା କହିଲେ କ'ଣ ହେବ, ପ୍ରତ୍ୟେକ ମାସରେ ଯେଉଁ ସାଇକେଲ୍ ହେବାର କଥା ସେଇଟା ସାଇକେଲ୍ ହୁଏନି, ଗୋଟେ 12 ମାସ ଭିତରେ, ବର୍ଷେ ଭିତରେ 6ଟା ସାଇକେଲ୍ ହେବ, 8ଟା ସାଇକେଲ୍ ହେବ, 12 ମାସରେ 12ଟା
1: ହେବା କଥା
0: ସାଇକେଲ୍ ହେବା କଥା, ଲେକିନ୍ ସେ ହେଉଛି 8ଟା ହେଲା, 10ଟା ହେଲା, 7ଟା ହେଲା, ଏମିତି ହେବ। ତ ତାକୁ ଆମେ ଇଂଲିଶ୍ରେ ଆମେ ଯେଉଁଟା ଆମେ ଟର୍ମ ଅଛେ, ତାକୁ ଓଲିଗୋମେନୋରିକ୍ ସାଇକେଲ୍ କୁହାଯାଏ, ଓଲିଗୋମେନୋରିକ୍ ହେଲା। ସେଠି ଆମର ଥାଇରଏଡ଼୍ ଫଙ୍କସନ୍ କରିବା କଥା, ସୁଗର୍ ଟେଷ୍ଟ ଦେଖିବା କଥା, ହେଲା କି ନାହିଁ, ଇନ୍ସୁଲିନ୍ ସେନ୍ସିଟିଭ୍ ଦେଖିକରି ସେଇଟା କରାଯାଏ। ତ ପଲିସିଷ୍ଟିକ୍ ଡିଜିଜ୍ ଏଇଟା ଗୋଟେ ନୂଆ ବର୍ଣ୍ଣିଂ ଟପିକ୍ ନୂଆମାନଙ୍କ ଲାଗି। ନେକ୍ସଟ ଯେଉଁଟା ପ୍ରୋବ୍ଲେମ୍ ଯେଉଁଟା ରହୁଛି ସେଇଟା ହେଉଛି ଏଣ୍ଡୋମେଟ୍ରୋସିସ୍। ଏଣ୍ଡୋମେଟ୍ରୋସିସ୍ ଯେଉଁଟା ହେଉଛି, ଯେଉଁ ଆମର ଯେଉଁ ଭିତରେ ଯେଉଁ ଏଣ୍ଡୋମେଟ୍ରିୟମ୍ ବୋଲି ରହୁଛି ଗର୍ଭାଶୟ ଭିତରେ, ଯେମିତି ଆପଣ ଗୋଟେ ଅମୃତଭଣ୍ଡା ଯେଉଁଟା କଲେ, ତା ଭିତରେ ଯେଉଁ ଗ୍ରୀନ୍ କଲର୍ ମୋଟାଟା ହେଇକିରି ଥାଏ ସବୁ ଯେଉଁ ତାର, ହେଟା ହେଟା ମାଇମେଟ୍ରମ୍ ବୋଲି ବୋଲେ, ତାର ଯେଉଁ ଭିତର ଏରିଆରେ ଯେଉଁ ଛୋଟ ଛୋଟ ସିଡ୍ସ ମାନେ ଯେଉଁ ଥାଏ, ଯେଉଁଟା ଲାଗିକରି ଥାଏ, ତାକୁ ଆମେ ଦେଖା, ସେଇଟା ହେଉଛି ମେନ୍ ଉର୍ବରଟା, ସେ ଭିତରୁ ସବୁ ବାହାରେ। ତ ଆମର ବି ସେଇ ଏଣ୍ଡୋମେଟ୍ରମ୍ଟା ସେମିତି ଗୋଟେ ଉର୍ବର ଜାଗାଟା, ସେଠି କ'ଣ ହୁଏ, ସେଇ ଯେଉଁ ଜିନିଷଟା ସେ ଯାଇକରି ଅଲଗା ଜାଗା ମାନକେ ରହିଯିବ, ମାନେ ବଡ଼ିର ଅଲଗା ଜାଗା, ଯେଉଁ ସାଇଡ଼୍ରେ କୋଲିଗାମେଣ୍ଟସ୍ ରହିଯିବ, କୋଭେରି ଉପରେ ରହିଯିବ, ତ ସେ କ'ଣ କରେ, ଯେଉଁ ପ୍ରତ୍ୟେକ ମାସ ଯେଉଁ ହେବ ହରମୋନ୍ ଲାଗି, ସେ କ'ଣ କରେ, ସେଇଠି ବି ସେ ମାନେ ଏଣ୍ଡୋମେଟ୍ରିୟମ୍ ସେଡ଼ିଂ କରିଦେବ, ତ ସେଠି ଦରଦ ବହୁତ ହୁଏ। ତ ଏଇଟା ବି ଦେଖାଯାଉଛି କି ତାର ବହୁତଟେ ଥିଓରିଜ୍ ମାନେ ଅଛି, ବଟ୍ ଏକ୍ସରସାଇଜ୍ ହେଲା, ସିଡେଣ୍ଟାରି ଲାଇଫ୍ ଷ୍ଟାଇଲ୍ ହେଲା, ଖାନପାନ ହେଲା, ଏସବୁମାନଙ୍କୁ ଯଦି ଆମେ ନିଆଯାଏ ତ ଏସବୁ ହେବ ନାହିଁ।
1: ହଁ, ତ ସଂକ୍ଷେପରେ ଆଉ କହିବେ ଯେ ଏଥିଲାଗି ସରକାରୀ ସ୍ତରରେ କିଛି ସ୍ପେଶାଲ ଫେସିଲିଟି ଅଛି କି, ସୁବିଧା ଅଛି କି?
0: ଦେଖନ୍, ଫାର୍ଷ୍ଟ ହେଲା ଯେଉଁଟା ଅଛି ଆମର, ହଁ ଆମର ସରକାରର କ'ଣ କ'ଣ ପ୍ରାବଧାନ ଅଛି ଏଠି, ଆଉ ଏଇଟା ଅଛି ଫାର୍ଷ୍ଟ କଥା କି ଆମେ ଦେଖିବା କଥା କି ପବ୍ଲିକ୍ ସେଇଟା ଭାବିବା କଥା ନୁହେଁ କି ଇଟ୍ ଇଜ୍ ଏ ପେଥୋଲୋଜି ବୋଲି, ମାନେ ଏଇଟା ଗୋଟେ ତାର ମାନେ ବେମାରୀଟା ହେଲା ବୋଲି, ଯେମିତିକି ଆମେ ମେନାର୍କିରେ ଯେଉଁଟା ପେନ୍ ଟିକେ ହେଲା ଏଇଟା ହେଲା, ତ ସେଇଟା ନାହିଁ, ଦିସ୍ ଆର୍ ଅଲ୍ ଫିଜିଓଲୋଜିକାଲ୍ ପ୍ରୋସେସ୍। ଲେକିନ୍ ଯେତେବେଳେ ସେ ମାନେ ପ୍ରୋବ୍ଲେମ୍ଟା ଯେତେବେଳେ ହେଇବସ ନର୍ମାଲ୍ରୁ ବହୁତ

0: ସେ ଦେନ୍ ଆମେ ତାକୁ ପ୍ୟାଥୋଲୋଜି ବୋଲି ଏହା କିଛି ତାକୁ ଦେଖାଯାଏ। ସେ ସମୟରେ ଫାର୍ଷ୍ଟ ଅପସନ୍ ହେଉଛି ଗୋଟେ ଗାଇନୋକୋଲୋଜିଷ୍ଟ ପାଖରେ ଯାଇକି ଦେଖାଇବା କଥା, ଯେଉଁଟାକି ଏବେ ଆମର ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ହସ୍ପିଟାଲ ହେଲା ୟା କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଆମର ଗାଇନୋକୋଲୋଜିଷ୍ଟ ମାନେ ରହୁଛନ୍ତି ସେଠି। ଆଚ୍ଛା, ସେଠୁ ସେମାନେ ଗୋଟେ ଅଲ୍ଟ୍ରାସାଉଣ୍ଡଟେ କରିପାରିବେ, ଯେଉଁଟାକି ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ସବୁଆଡ଼େ ଗୋଟେ ଗୋଟେ ଅଲ୍ଟ୍ରାସାଉଣ୍ଡ ଏଷ୍ଟାବ୍ଲିଶମେଣ୍ଟ ହେଇଯାଇଛି,
1: ସୁବିଧା ଅଛି।
0: ହଁ, ପବ୍ଲିକ ଖାଲି ଯିବା କଥା ସେଠିକି, ତ ସେଠି ଯାଇକରି ଗାଇନୋକୋଲୋଜିଷ୍ଟକୁ ଦେଖିକିରି ସେଠି ଦେଖାଇବା କଥା। ଯଦି ସେମାନେ କୌଣସି ମେଡ଼ିକାଲ କଲେଜେସ୍ ପାଖରେ ଅଛନ୍ତି ତ ଡାଇରେକ୍ଟଲି ସେମାନେ ଗାଇନିକ ଡକ୍ଟର ପାଖକୁ ଯାଇକରି
1: ତାଙ୍କର
0: ଦେଖେଇବେ ଦେଖେଇବେ ସେଟା।
1: ତ ଧନ୍ୟବାଦ ସାର୍ ଆପଣଙ୍କର ଏଇ ପରାମର୍ଶ ଲାଗି। ଆମେ ଆଶା କରମା ଯେ ଶ୍ରୋତା ବନ୍ଧୁମାନେ ଯଦି ଏ ପ୍ରକାର ଅସୁବିଧା ହେଲେ ତାର ସୁବିଧାଟା ନେବେ। ଆପଣଙ୍କର ଉପସ୍ଥିତି ଲାଗି ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଶୁଣୁଥିଲେ ସ୍ୱାସ୍ଥ୍ୟ ସମ୍ପର୍କିତ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟରର ପୁନଃ ପ୍ରସାରଣ। ଏଥିରେ ବିଷୟ ଥିଲା ଋତୁସ୍ରାବ ଅନିୟମିତତାର କାରଣ ଏବଂ ଚିକିତ୍ସା। ବିଶେଷଜ୍ଞ ଥିଲେ ଡାକ୍ତର ରାଜାରାମ ଦାସ, ସଂଯୋଜନା କରିଥିଲେ ସନ୍ତୋଷ କୁମାର ପିଂ। ଆକାଶବାଣୀ ସମ୍ବଲପୁର, ସମୟ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀରେ ଓ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ, ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରୀ ଶିଳ୍ପ ମନ୍ତ୍ରୀ, ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ, ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ। ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବା ନେଇ ପାକିସ୍ତାନକୁ ଭାରତ ଦୃଢ଼ ବିରୋଧ କରିଛି। ଅଧିବେଶନର ସହ ଅଧ୍ୟକ୍ଷ ଭାବେ ପାକିସ୍ତାନ ନିଜ ପଦବୀର ଅପବ୍ୟବହାର କରିଥିବା ନେଇ ଭାରତ ନିନ୍ଦା କରିଛି। ଇସଲାମାବାଦ ଏହି ଅଧିବେଶନକୁ ରାଜନୀତିକରଣ କରୁଛି ବୋଲି ଭାରତ ଅଭିଯୋଗ କରିବା ସହ ଅଧ୍ୟକ୍ଷ ଭାବେ ନିରପେକ୍ଷ ରହିବାକୁ କହିଛି। ନ୍ୟୁୟର୍କରେ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଅସିମ୍ ଇଫ୍ତିଖାର ଅହମ୍ମଦଙ୍କ କାଶ୍ମୀର ସମ୍ପର୍କ ପ୍ରସଙ୍ଗ ଜବାବରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ଏହା କହିଛନ୍ତି। ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଶ୍ରୀ ହରିଶ ଉଲ୍ଲେଖ କରିବା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳର ପରିସ୍ଥିତି ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବୋଲି ସ୍ପଷ୍ଟ କରିଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିବେଶ ମଧ୍ୟରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ସିଓଲଠାରେ ଦକ୍ଷିଣ କୋରିଆ ପ୍ରତିପକ୍ଷ ଚୋ ହ୍ୟୁନ୍ଙ୍କ ସହ ସାକ୍ଷାତ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସମାନ ମୂଲ୍ୟବୋଧ ଏବଂ ପାରସ୍ପରିକ ବିଶ୍ୱାସ ଥିବା ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସାମ୍ପ୍ରତିକ ଆନ୍ତର୍ଜାତିକ ପରିସ୍ଥିତିରେ ବିଶ୍ୱସ୍ତ ଅଂଶୀଦାରଙ୍କ ମଧ୍ୟରେ ସହଯୋଗକୁ ଅଧିକ ଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ନେତା ରାଜନୈତିକ, ଜାହାଜ ନିର୍ମାଣ, ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି, ଐତିହ୍ୟ ଏବଂ ଲୋକସମ୍ପର୍କ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଦେଶର ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଏକ ଆଧାର ଭାବେ ଗ୍ରହଣ କରିବାକୁ ଭାରିଶିଳ୍ପ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ଅନୁରୋଧ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଇସ୍ପାତ କ୍ଷେତ୍ରରେ ଡିଜିଟାଲାଇଜେସନ ଶୀର୍ଷକ ଚିନ୍ତନ ଶିବିରକୁ ସମ୍ବୋଧନ କରି ଶ୍ରୀ କୁମାରସ୍ୱାମୀ ଦେଶର ଦୃଢ଼ ଇସ୍ପାତ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। 2018 ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ଭାବେ ନିଜର ସ୍ଥିତିକୁ ବଜାୟ ରଖିପାରିଛି ବୋଲି ସେ କହିଛନ୍ତି। 2021-22 ଆର୍ଥିକ ବର୍ଷ ପରଠାରୁ ଶୋଧନ ହୋଇନଥିବା ଇସ୍ପାତ ଉତ୍ପାଦନ ବାର୍ଷିକ ପ୍ରାୟ 8% ବୃଦ୍ଧି ପାଇଛି। ଘରୋଇ ଚାହିଦା ବୃଦ୍ଧି ଯୋଗୁଁ ଇସ୍ପାତ ବ୍ୟବହାର ଇତିମଧ୍ୟରେ ପ୍ରାୟ 13% ବୃଦ୍ଧି ପାଇଥିବା ମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ ସୂଚନା।

କରିଛନ୍ତି। ଇସ୍ପାତ କ୍ଷେତ୍ରର ପ୍ରମୁଖ ଅଂଶୀଦାରଙ୍କୁ ଏକତ୍ର କରି ଡିଜିଟାଲାଇଜେସନ୍ ଏବଂ ଶିଳ୍ପ ଭବିଷ୍ୟତ ପାଇଁ ଏକ ରୂପରେଖ ପ୍ରସ୍ତୁତି ନେଇ ଏହି ଶିବିରର ଆୟୋଜନ କରାଯାଇଛି। 1967 ମସିହା ଜୁନ୍ 24 ତାରିଖରେ ପାସପୋର୍ଟ ଆଇନ ପ୍ରଣୟନ ସ୍ମୃତିରେ ଆଜି ପାସପୋର୍ଟ ସେବା ଦିବସ ପାଳନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ପାସପୋର୍ଟ ସେବା କାର୍ଯ୍ୟକ୍ରମ 2.0ର ପ୍ରଚଳନ ବିଶ୍ୱସ୍ତରୀୟ ସୁଯୋଗର ଉପଲବ୍ଧତାକୁ ବ୍ୟାପକ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଏହି ଅବସରରେ ଭାରତ ଏବଂ ବିଦେଶର ସମସ୍ତ ପାସପୋର୍ଟ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୁରକ୍ଷିତ ପାସପୋର୍ଟ, ସୁଗମ ସେବା, ସଶକ୍ତ ନାଗରିକ, ଦୃଷ୍ଟିକୋଣ ଆଧାରିତ ପରିଚାଳିତ ପାସପୋର୍ଟ ସେବା ପ୍ରଦାନକୁ ଦ୍ରୁତ, ଅଧିକ ସ୍ୱଚ୍ଛ ଏବଂ ସୁଲଭ କରିବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋକପାତ କରିଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ପୋଷ୍ଟ ଅଫିସ୍ ପାସପୋର୍ଟ ସେବା କେନ୍ଦ୍ର ମାଧ୍ୟମରେ ଦେଶର ଦୁର୍ଗମ ଅଞ୍ଚଳଗୁଡ଼ିକରେ ମଧ୍ୟ ପାସପୋର୍ଟ ସେବା ପହଞ୍ଚିପାରୁଛି। ଇ ପାସପୋର୍ଟ ଏବଂ ପାସପୋର୍ଟ ସେବା କାର୍ଯ୍ୟକ୍ରମ ଭଳି ପଦକ୍ଷେପଗୁଡ଼ିକ ଭାରତର ଆଧୁନିକ, ଡିଜିଟାଲ୍ ଏବଂ ସଶକ୍ତ ପ୍ରଶାସନିକ ବ୍ୟବସ୍ଥାର ଏକ ବଳିଷ୍ଠ ପ୍ରମାଣ। ନାଗରିକଙ୍କୁ ସରଳ ଏବଂ ଉନ୍ନତମାନର ପାସପୋର୍ଟ ସେବା ପ୍ରଦାନ କରିବା ପାଇଁ ଏହି ଅଭିଯାନ ନିରନ୍ତର ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆମେରିକା କଂଗ୍ରେସ ଏକ ବିଲ୍ ପାସ୍ କରିଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ କଂଗ୍ରେସର ମଞ୍ଜୁରୀ ପାଇଁ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଆମେରିକା ସିନେଟ୍ରେ 50-48 ଭୋଟ୍ରେ ଏହି ବିଲ୍ଟି ପାରିତ ହୋଇଛି। ପ୍ରଥମଥର ପାଇଁ ଯୁଦ୍ଧ କ୍ଷମତା ପ୍ରସ୍ତାବ ଆଧାରିତ କଂଗ୍ରେସର ଉଭୟ ସଦନରେ ଏହି ବିଲ୍ଟି ସଫଳତାର ସହ ପାରିତ ହୋଇଛି। ତେବେ ପଶ୍ଚିମ ଏସିଆରେ କେତେକ ସର୍ତ୍ତ ଆଧାରରେ ସାମରିକ ପଦକ୍ଷେପକୁ ଏହି ବିଲ୍ ଅନୁମତି ପ୍ରଦାନ କରିଛି। ଆମେରିକା ଏବଂ ଏହାର ସହଯୋଗୀ ଦେଶଗୁଡ଼ିକ ବିରୁଦ୍ଧରେ କୌଣସି ପ୍ରକାର ସମ୍ଭାବ୍ୟ ଆକ୍ରମଣକୁ ପରିପ୍ରେକ୍ଷୀରେ ସାମରିକ ଅଭିଯାନ ଏଥିରେ ଅନ୍ତର୍ଭୁକ୍ତ ରହିଛି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ତେହେରାନର ସାମରିକ ଦକ୍ଷତା ଦୁର୍ବଳ ହୋଇଛି। ଇରାନର ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ର ସଂଘର୍ଷ ଯୋଗୁଁ ଗୁରୁତର ପ୍ରଭାବିତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ପେନ୍ସିଲଭାନିଆ ର ମାକୁଙ୍ଗିଠାରେ ଏକ ସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ଟ୍ରମ୍ପ କହିଛନ୍ତି, ବିଶ୍ୱର ସବୁଠାରୁ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ସାର୍ବଜନୀନ କରିବାରେ ଦ୍ୱିପାକ୍ଷିକ ଚୁକ୍ତି ସହଯୋଗ ପ୍ରଦାନ କରିବ। ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା କରିଡର ପାଇଁ ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ମେଟ୍ରୋ ଷ୍ଟେସନରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଏହାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି, ଏହି ପ୍ରକଳ୍ପ ପରିବହନ ବ୍ୟବସ୍ଥାକୁ ଅଧିକ ସହଜ ତଥା ସୁବ୍ୟବସ୍ଥିତ କରିବ। ଆର୍କେ ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ଥ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ପ୍ରକଳ୍ପ ନିର୍ମାଣ ଶେଷ ହେବା ପରେ ଜନକପୁରୀ ପଶ୍ଚିମରୁ ଇନ୍ଦ୍ରଲୋକ ପର୍ଯ୍ୟନ୍ତ ଯୋଗାଯୋଗ ସୁଗମ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକୁ ନେଇ ଆୟୋଜିତ 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବଣ୍ଟନ ସମାରୋହ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏଥିରେ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଦେଶବ୍ୟାପୀ 25ଟି ସ୍ଥାନରେ 200ଟି ବିଦ୍ୟାଳୟ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଆତ୍ମଶୃଙ୍ଖଳାର ଚିନ୍ତାଧାରା, ସହନଶୀଳତା, ଗଣତାନ୍ତ୍ରିକ ବ୍ୟବସ୍ଥା, ଦୃଷ୍ଟିକୋଣ ଆଧାରିତ ଧାର୍ମିକ ଚିନ୍ତାଧାରାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଯୋଜନାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ଦେଶବ୍ୟାପୀ 6ଟି ଯୁବ ନେତୃତ୍ୱାଧୀନ ଷ୍ଟାର୍ଟଅପ୍ ଯୁବ କୋର୍ ଲ୍ୟାବ୍ ନ୍ୟାସନାଲ୍ ଇନୋଭେସନ୍ ଚ୍ୟାଲେଞ୍ଜ 2026ର ଅଷ୍ଟମ ସଂସ୍କରଣରେ ବିଜୟୀ ହୋଇଛନ୍ତି। ଏହି ପ୍ରୟାସ ମିଳିତ ଭାବରେ ୟୁନାଇଟେଡ୍ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ UNDP ଇଣ୍ଡିଆ ଏବଂ ସିଟି ଫାଉଣ୍ଡେସନ୍ ଦ୍ୱାରା ଅଟଳ ଇନୋଭେସନ୍ ମିଶନ AIM ନୀତି ଆୟୋଗ ସହିତ ସହଭାଗିତାରେ ପରିଚାଳିତ ହେଉଛି ଏବଂ ଟି ହବ୍ ଫାଉଣ୍ଡେସନ୍ ଦ୍ୱାରା କାର୍ଯ୍ୟକାରୀ ହେଉଛି। ଏହା ଯୁବ ନେତୃତ୍ୱାଧୀନ ନବସୃଜନକୁ ପ୍ରୋତ୍ସାହିତ କରିବା ସହିତ ସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ନୀତି ଆୟୋଗ ସୂଚନା ଦେଇଛି ଯେ ଚଳିତ ବର୍ଷର ଚ୍ୟାଲେଞ୍ଜରେ 28ଟି ରାଜ୍ୟର ଷ୍ଟାର୍ଟଅପ୍ରୁ 350ରୁ ଅଧିକ ଆବେଦନ ମିଳିଛି। ଏହି ଚୟନ ପ୍ରକ୍ରିୟା ପରେ 16ଟି ଶିଳ୍ପ ପରାମର୍ଶଦାତା ଏବଂ ଡୋମେନ୍ ବିଶେଷଜ୍ଞଙ୍କ ଦ୍ୱାରା ସମର୍ଥିତ 3 ମାସର ଭର୍ଚୁଆଲ୍ କ୍ଷମତା ନିର୍ମାଣ ପଦକ୍ଷେପ ନ୍ୟାସନାଲ୍ ସ୍ପ୍ରିଙ୍ଗ ବୋର୍ଡ ପ୍ରୋଗ୍ରାମ ପାଇଁ 50ଟି ଉଚ୍ଚ ସମ୍ଭାବ୍ୟ ଷ୍ଟାର୍ଟଅପ୍ ସଂକ୍ଷିପ୍ତ ତାଲିକାଭୁକ୍ତ

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ କହିଲେ ମୁଖ୍ୟମନ୍ତ୍ରୀ। 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କଲେ ରାଜ୍ୟ ସରକାର। ଏବଂ କଳିଙ୍ଗ ଷ୍ଟାଡିୟମଠାରେ ଆଜିଠାରୁ ଆରମ୍ଭ ହେଲା ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମୁଦ୍ରିକ ବାଣିଜ୍ୟ ଓ ଏହାର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ। ସମୁଦ୍ର, ବନ୍ଦର, ମତ୍ସ୍ୟ ସମ୍ପଦ ଏବଂ ନୀଳ ଅର୍ଥନୀତି ହେଉଛି ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି।

ଦୀପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନ ମୋହନଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଆଲଟ ଲାଗି ସହିତ ପଣାଭୋଗ ହେବ। ଭୋଗ ବାଟଠାରେ ବଚନିକା ସହିତ ପରବର୍ତ୍ତୀ ସମୟରେ ମଦନମୋହନକୁ ରଥକୁ ନିଆଯିବାର ପରମ୍ପରା ରହିଛି। ପରେ ରଥବେଡ଼ା ପରିକ୍ରମା ଓ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରାଯିବ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ସଦର ବ୍ଲକ କାର୍ଯ୍ୟାଳୟରେ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଏବଂ କେନ୍ଦ୍ର ସରକାରଙ୍କ 12 ବର୍ଷର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ରଘୁନାଥ ଜଗଦଲ ଯୋଗଦେଇ ଗ୍ରାମାଞ୍ଚଳର ବିକାଶ, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ମହିଳା ସଶକ୍ତିକରଣ ଦିଗରେ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଉପରେ ମତ ରଖିଥିଲେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକଠାରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଚାରା ରୋପଣ କରିଥିଲେ। ଚାରା ରୋପଣ କରି ପରିବେଶର ସୁରକ୍ଷା ଦିଗରେ ସମସ୍ତଙ୍କୁ ଆଗେଇ ଆସିବା ପାଇଁ ଶ୍ରୀ ଗଣ୍ଡ ପରାମର୍ଶ ଦେଇଥିଲେ। ଢେଙ୍କାନାଳ ଜିଲ୍ଲା ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ପରିସରରେ ଆଧାର ସେବା କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଜନସାଧାରଣ ମୋବାଇଲ୍ ନମ୍ଘର ଏବଂ ବାୟୋମେଟ୍ରିକ୍ ଅପଡେଟ୍, ଜନ୍ମ ତାରିଖ ସଂଶୋଧନ ଆଦି କରିପାରିବେ। ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 97% ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଜିଲ୍ଲାରେ 99.92% ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ପରିଗଣନା ଫର୍ମଗୁଡ଼ିକର ଡିଜିଟାଇଜେସନ୍ ପ୍ରକ୍ରିୟା ଜାରି ରହିଛି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବୈଷୟିକ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମ୍ୟାଲେରିଆ ନିରାକରଣ ଓ ଅନ୍ୟାନ୍ୟ ବାହକଜନିତ ରୋଗ ଉପରେ ଆଲୋଚନା କରାଯାଇଥିଲା। ମଶା ଓ ଲାଭା ନିୟନ୍ତ୍ରଣ ପାଇଁ ରାସାୟନିକ ସ୍ପ୍ରେ ମେସିନ୍ର ବ୍ୟବହାର ବୃଦ୍ଧି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଖେଳ ଖବର। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହୋଇଛି। 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 37 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ଏଥିରେ ମୋଟ 45 ବର୍ଗରେ ପ୍ରତିଯୋଗିତା ହେବ। କୃତି ପ୍ରତିଯୋଗୀମାନେ ଆସନ୍ତା ସେପ୍ଟେମ୍ବର 19 ଅକ୍ଟୋବର 4 ପର୍ଯ୍ୟନ୍ତ ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ 2026 ଭାଗ ନେବାର ସୁଯୋଗ ପାଇବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ କହିଲେ ମୁଖ୍ୟମନ୍ତ୍ରୀ। 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ। ସ୍ୱୟଂସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କଲେ ରାଜ୍ୟ ସରକାର। ଏବଂ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଆରମ୍ଭ ହେଲା ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କଥାଚିତ୍ର ସନମ ରେ ଏ ଗୀତଟି ଶୁଣିବା। ଗୀତ ପାଇଁ ଦ୍ୱୈତ କଣ୍ଠଦାନ କରିଛନ୍ତି ମିଥୁନ ଏବଂ ଅଙ୍କିତ ତିୱାରୀ। ଗୀତ ରଚନା ତଥା ସଙ୍ଗୀତ ନିର୍ଦ୍ଦେଶନା ମିଥୁନ।

0: ଶ୍ରୋତାମାନଙ୍କ ପାଇଁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଏବଂ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170527 IFSC SBIN 00000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା।
1: କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ଲଳିତ କଣ୍ଠସ୍ୱରରେ ଗୀତଟିକୁ ଶୁଣିବା। କଥାଚିତ୍ର କ୍ରିଷ୍ଣା କୋଟେଜ, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା।

ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ନମ୍ ଯେତେ ଦାକ୍କାଦାତ୍ ଯେ ନମେ କୁଣା ସମ୍ପ୍ରଦାୟର ଗେ ଯେନ୍ ପୁର୍ଖା ଗୁଠିଆର ଆଚାର ଆର୍ ହାରବୁନ ଆଶ୍ରା କାମିକିରି ତମେ ଜିଆବନ ଉଜ୍ଜାଲିଆର ଆଡ଼ପା ଆପାଲି ଯେତେ ଯାହା ବି କାମାଲିଆର ଆ ହାରବୁନ୍ ତିହ ଅନ୍ଦ୍ରାଲିଆର କାଙ୍କୁ କାମାନୁ ଆର କାମାଲିଆର ହାରବୁନ୍ ତା ଦାର୍ବୁ ବି ଯାହା ହାକ୍ରାଲିଆ ଆଦାନ ଅନ୍ଦ୍ରିକିରି ତମେ ଅନ୍ନା ମହନା ହିସାବନୁ ଆଦାନ ଚାଲାବାଲିଆର ତାର୍ ପରେ ପରେ ଚାଷ କାମିକିରି ଅଣ୍ଠାଣ ରାଗେ ଶିଖରାର ଆରୁ ଯେତେ କଠା ହେଇକିରି ରାଚାର ଆରୁ ନମେ କୁଣା ସମ୍ପ୍ରଦାୟର ମୌଲିନ୍ତି କେତିନି କେତେ ପରିଶ୍ରମ ନାନ୍ନାର ହେଲେ ଯେନ୍ତା ପରିଶ୍ରମ ନାନ୍ନାର ହନ୍ନେ ତମେ ଜିଆବନ ଖୁସି ବାସିନୁ ଉଜ୍ଜାଗେ ହି ଚେଷ୍ଟା ନାନ୍ନାର ଆଦିଗେ ଲଗାନ୍ତା ଭିନ୍ ଭିନ୍ ସାମିଆନୁ ଗୀତୁ ପାଡ଼ନାର ବାଜାଛନାର ଆରୁ ନାନ୍ନାର ଭିର ତା ବାରା ଇନ୍ନା ହନ୍ନେ ଏ କୁଣା ସମ୍ପ୍ରଦାୟରଗେ ଗୀତୁ ମେନତ ଏ ଗୀତୁବନ ପାଡ଼କାନାର ତହସିଲ ଟପୁ ଆଉ ତମେ ଦଲ।

ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଆଧାରିତ କାର୍ଯ୍ୟକ୍ରମ ମାକ୍କା ପୁପୁ ଝକ୍କା ଝକ୍କା ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣନ୍ତୁ କଣ୍ଠଶିଳ୍ପୀ ଆରତୀ ମୁଖର୍ଜୀ ଓ ସିକନ୍ଦର ଆଲମଙ୍କ କଣ୍ଠରେ କଥାଚିତ୍ର ଅମଡ଼ା ବାଟର ଏହି ଗୀତଟି ରଚନା କରିଛନ୍ତି ନରସିଂହ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ବିକେ ଦାସ

ଏଥର ଶୁଣିବା କଥାଚିତ୍ର ଫୁଲ ଚନ୍ଦନର ଗୀତଟିଏ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଓ ଅନୁରାଧା ପୋଡ଼ୱାଲ। ଗୀତ ରଚନା ସଂଗ୍ରାମ, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ।

ଦେବାଶିଷ ମହାପାତ୍ର ଓ ତୃପ୍ତି ଦାସଙ୍କ ଦ୍ୱୈତ କଣ୍ଠରେ ଶୁଣିବା କଥାଚିତ୍ର ଲକ୍ଷେ ଶିବ ପୂଜି ପାଇଛି ପୁଅ ରହି ଗୀତଟି। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

ବର୍ତ୍ତମାନ ଶୁଣନ୍ତୁ କାହ୍ନା କଥା ଚିତ୍ରର ଏ ଗୀତଟି। କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ, ଗୀତ ରଚନା ରଘୁନାଥ ରାଉତ, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ।

ଏଥର ଶୁଣନ୍ତୁ ବାବୁ ପର୍ଶୁରାମ କଥାଚିତ୍ରର ଏହି ଗୀତଟି। ଦ୍ୱୈତକଣ୍ଠରେ ଗାଇଛନ୍ତି ସୁବାଶିଷ ଏବଂ ଇରା ମହାନ୍ତି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

ଅରୁନ୍ଧତୀ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା ଗୁରୁକୃଷ୍ଣ ଗୋସ୍ୱାମୀ, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତନୁ ମହାପାତ୍ର।

0: ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ମିଳିତ ଜାତିସଂଘ ଅଧିବେଶନ ଥି କାଶ୍ମୀର କଥା ଉତ୍ଥାପନକେ ନେଇକରି ପାକିସ୍ତାନକେ ଜୋର ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିନେ ଭାରତ ଓ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକେ ଅତ୍କା ମଜବୁତ କରବାର ନେଇକରି ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଆଇବା ମାସର 5 ତାରିଖ ବାହାରବା ଚିଠା ଭୋଟର ତାଲିକା ଜୁଲାଇ 5 ନୁ ଅଗଷ୍ଟ 4 ତାରିଖ ଭିତରେ ଦାଖଲ ହୋଇପାରବା ଆପତ୍ତି ଅଭିଯୋଗ ବୋଲି ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ଆଜି ଓଡ଼ିଶା ଗସ୍ତଟି କେନ୍ଦ୍ର ସାମାଜିକ ନ୍ୟାୟ ଆଉ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାବଲେ ଆସିକରି ବିଭାଗୀୟ ଯୋଜନାର କରିଛନ୍ତି ସମୀକ୍ଷା। ଷ୍ଟିଲ୍ ଉତ୍ପାଦନ କ୍ଷେତ୍ରରେ ଭାରତ 2035 ତକ 300 ମିଲିୟନ୍ ଟନ୍ ଷ୍ଟିଲ୍ ଉତ୍ପାଦନ କରବାର ଲକ୍ଷ୍ୟ ରଖିଛେ ଆଉ ଇଟା ଦ୍ରୁତଗତିନେ ଆଗ୍କେ ବଢ଼ୁଛେ ବୋଲି କହିଲେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ୍ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କର ଶ୍ରାଦ୍ଧ ଦିବସ ଅବସରରେ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଏବେ 28 ତାରିଖ ଆକାଶବାଣୀର ମନ୍ କି ବାତ୍ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ କରିବେ ବିଚାର ବିନିମୟ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟି ପାସ୍ କରବାର ସମୟକେ ବଢ଼ାଲା 2 ରୁ 3 ବର୍ଷ ତକ। ଆଇବା 2028 ମସିହା ଅଗଷ୍ଟ 31 ତାରିଖ ତକ ଟିଇଟି ପାସ୍ କରବାରକେ ରହିଛି ନିର୍ଦ୍ଦେଶ। ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆଇବା 27 ତାରିଖ ରୁ 1 ତାରିଖ ତକ ସୁବର୍ଣ୍ଣପୁର ଜିଲ୍ଲା ନ ହେବା ଅନୁଷ୍ଠିତ। ଭୁବନେଶ୍ୱର ଲୋକସେବା ଭବନ ଆଜି ଅନୁଷ୍ଠିତ ହୋଇଛି ଓଡ଼ିଶା ପୋଲିସ କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗର 14 ନମ୍ବର ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ର ବୈଠକ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଥ୍ଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଆଉ କ୍ରୀଡ଼ା ଯୁବସେବା ବିଭାଗ ତରଫୁ ଆଜିଠାନୁ ମୂଲ ହେଲା ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2026। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାକେ ଛୁଇଁଛେ ବୋଲି ସୂଚନା ଦେଲା ପାଣିପାଗ ବିଭାଗ। ସୂଚନା ଅନୁସାରେ ଆଇବା 7 ଦିନ ତକ ରାଜ୍ୟର ପାଖାପାଖି ସବୁ ଇଲାକାନେ ବର୍ଷା ହେବାର ସମ୍ଭାବନା। ଏଚ୍ନିର୍ ମୁଖ୍ୟ ଖବର ଇନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲ୍ହୋ 5 ବଜେ।
0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର ଲାଇଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: ଶ୍ରୋତାମାନଙ୍କୁ ବହୁତ ଭଲ ଲାଗିଛି, ଆମର ପରିଶ୍ରମ ସାର୍ଥକ ହୋଇଛି, ସେଥିପାଇଁ ଆମେ ମଧ୍ୟ ଖୁସି ଅଛୁ। ଆପଣଙ୍କର ମନପସନ୍ଦର ଗୀତଟି ଶୁଣି ନିଅନ୍ତୁ। କାହାକୁ ସମର୍ପିତ କରିବେ କୁହନ୍ତୁ। ଆଜ୍ଞା ଧନ୍ୟବାଦ।
1: ଆମ ସୁବଲ ସାହୁ, ଚୈତନ୍ୟ ପଟେଲ, କରମସାନୀ ସାହୁ, ଚିତ୍ରସେନ ସାହୁ, ବୃଷଭ ଗହିର, ମନୋଜ ପଟେଲ, ଅଛି ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଯଶବନ୍ତ ଶୁଣୁଥିବା ଆମ ସମ୍ବଲପୁରର ସମସ୍ତ କର୍ମକର୍ତ୍ତା, ସମସ୍ତ ଶ୍ରୋତା ମାନଙ୍କୁ ଏଇ ଗୀତଟା ଡେଡିକେଟ୍।
0: ଆଜ୍ଞା ଆଜ୍ଞା ଆଜ୍ଞା, ଆପଣ ଯାହା ଯାହାଙ୍କ ନାଁ ଉଲ୍ଲେଖ କଲେ, ଯାହା ଯାହାଙ୍କୁ ଆପଣ ବର୍ତ୍ତମାନ ସ୍ମରଣ କଲେ, ସମସ୍ତଙ୍କ ସହିତ ଆପଣ ମଧ୍ୟ ଆପଣଙ୍କର ମନପସନ୍ଦ ଗୀତଟି ଶୁଣି ନିଅନ୍ତୁ। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
1: ନମସ୍କାର
0: ନମସ୍କାର।

0: ଭଲ ଲାଗେ ସଙ୍ଗୀତ ମନକୁ ଖୁସି ଦିଏ ଚିନ୍ତା ଅବସାଦ ଦୂର କରେ ଏହା କହିବାକୁ ଚାହୁଁଛନ୍ତି ତ ଆଚ୍ଛା ଆପଣଙ୍କ ଆଡ଼େ ପାଣିପାଗ କେମିତି ଅଛି ବର୍ଷା ହେଲା ଯାହା ହଉ ବର୍ଷା ହେଇକି ସମସ୍ତଙ୍କୁ ଟିକେ ଶାନ୍ତି ପ୍ରଦାନ କଲା ଶୀତଳତା ପ୍ରଦାନ କଲା ନହେଲେ ଗ୍ରୀଷ୍ମରେ ଖୁବ ତ୍ରାହି ତ୍ରାହି କରୁଥିଲେ ସାଧାରଣ ମଣିଷ କୁହନ୍ତୁ ଆମର ଆଉ କେଉଁ କେଉଁ କାର୍ଯ୍ୟକ୍ରମ ଆପଣ ଶୁଣନ୍ତି ପ୍ରାୟତଃ ସବୁ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ପାଉଛନ୍ତି ଶୁଣୁଛନ୍ତି ଆପଣଙ୍କର ଭଲ ପାଇବା ଏମିତି ଥାଉ ଆମ ଉପରେ ଆପଣଙ୍କର ମନପସନ୍ଦର ଗୀତଟି ଶୁଣି ନିଅନ୍ତୁ
1: ନମସ୍କାର।

0: ଆଉ ଜଣାଶୁଣା ଆଜ୍ଞା ଝକୁଆରୁ ରବୀନ୍ଦ୍ର ମିଶ୍ର
1: ଆଜ୍ଞା ଆଜ୍ଞା ଆଜ୍ଞା
0: ଆଉ ଆମର
1: ଆପଣ ଯେନ୍ ଯେନ୍ ମାନଙ୍କ ନାଁ ନେଲେ ସେମାନେ ଆଉ ଯେନ୍ ମାନଙ୍କୁ ଆପଣ ପାସରୀ ଦେଇଛନ୍ ସେମାନେ ବି ଆପଣଙ୍କର ସାଙ୍ଗେ ଆପଣଙ୍କର ମନ ପସନ୍ଦର ଏଇ ଗୀତଟା ଶୁଣି ନେଉନ ଆମର କାର୍ଯ୍ୟକ୍ରମକେ ଫୋନ କରିଥିବାନୁ ଆପଣଙ୍କୁ ଧନ୍ୟବାଦ ଆଜ୍ଞା ଠିକ ଅଛି ଆଜ୍ଞା ଗୀତଟା ଶୁଣି ନେଉନ ନମସ୍କାର ଆଜ୍ଞା।

0: स्वर लागि कोही कोही गीत सुनुछन्? ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କର ମନ ପସନ୍ଦର ଗୀତ ହେନ୍ତା ହେଲେ ଆଜ୍ଞା ଶୁଣି ପକଉନ୍। ନିଶ୍ଚୟ ନିଶ୍ଚୟ ଆଜ୍ଞା, କାହାକେ ସମର୍ପିତ କରିବେ ନା କହୁନ୍।
1: ମନୋଜ ପଟେଲ।

0: ଆଜ୍ଞା ଆଜ୍ଞା ଆଜ୍ଞା, ଆପଣ ଯେଉଁ ମାନଙ୍କର ନାଁ ମାନେ ଉଲ୍ଲେଖ କରିଛନ୍ତି, ଆଜ୍ଞା ଆଜ୍ଞା ଆଜ୍ଞା, ଠିକ୍ ଅଛେ, ଆପଣ ଯେନ୍ ଯେନ୍ ମାନଙ୍କର ନାଁ ଉଲ୍ଲେଖ କଲେ ସେମାନଙ୍କର ସାଙ୍ଗେ ଆପଣ ବି ଆପଣଙ୍କର ମନ ପସନ୍ଦ ଗୀତଟା ଶୁଣି ନେଉନ। ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାନୁ ଆପଣଙ୍କୁ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡ଼ାମ, ରହୁଛେ, ନମସ୍କାର।
0: ନମସ୍କାର ଆଜ୍ଞା।

0: ପହଞ୍ଚେଇ ଦିଅନ୍ତୁ ଆଜ୍ଞା।
1: କୁମାର ସାହୁ, ଗାନ୍ଧୀ ଟିକରା, ପୋଷ୍ଟ ଅଫିସ କୋଲକାତା, ଡିଷ୍ଟ୍ରିକ୍ଟ ବରଗଡ଼। ଆଜ୍ଞା
0: ଆଜ୍ଞା ଆଜ୍ଞା, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। କୁହନ୍ତୁ ପ୍ରଥମେ କାର୍ଯ୍ୟକ୍ରମରେ କେଉଁ ଗୀତ ଶୁଣିବେ?
1: କାବେରୀର ଦେବେ। ଆଜ୍ଞା
0: ଆଜ୍ଞା।
1: ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ କେତେ ଦୁଃଖ କେତେ ଝଡ଼ ସହିଯାରେ।
0: ନିଶ୍ଚୟ ନିଶ୍ଚୟ ଆଜ୍ଞା, ଖୁବ୍ ସୁନ୍ଦର କଣ୍ଠସ୍ୱର। ଆଉ କୁହନ୍ତୁ ଗୀତ କାହିଁକି ଆପଣଙ୍କୁ ଭଲ ଲାଗେ?
1: ଆଜ୍ଞା, ମତେ ଗୀତ ମାନେ ଟିକେ ଭଲ ଲାଗେ, ଆମର କ୍ଲାସିକାଲ ସଙ୍ଗ ମାନେ।
0: ଆଜ୍ଞା ଆଜ୍ଞା,
1: ଆଉ ସବୁ ଗୀତ ତ ଆପଣଙ୍କ ସାଙ୍ଗେ ପାଖେ ସବୁବେଳେ ଆଭେଲେବୁଲ ନାଇଁ ରହିପାରବା, ନହେଲେ ବହୁତ ଗୀତ ଏମିତି ମୁଁ ଚଏସ କରିକି ଲେଖି ରଖିଛେ।
0: ଆଜ୍ଞା ଆଜ୍ଞା, ଆଜି ଯେନ୍ତା ଆପଣଙ୍କର ମନ ପସନ୍ଦର ଗୀତଟା ଆପଣଙ୍କୁ ଶୁଣବାର୍ ଲାଗି ନିଶ୍ଚୟ ମିଲ୍ବା, ହେନ୍ତା କାଗଜ ଥି ଲେଖିକରି ରଖିଥାଉନ୍। ଆଗାମୀ କାର୍ଯ୍ୟକ୍ରମ ମାନଙ୍କୁ ନିଶ୍ଚୟ କହିବେ। ଆଜ୍ଞା ଆଜ୍ଞା, ନିଶ୍ଚୟ ନିଶ୍ଚୟ କାର୍ଯ୍ୟକ୍ରମ ଥି ଆପଣ ଭବିଷ୍ୟତ ଥି ଶୁଣିପାରବେ। ଆଜ୍ଞା, ଆଉ ଆଜି ଯେନ୍ ଗୀତକେ ପସନ୍ଦ କରିଛନ୍ ସେଇ ଗୀତ ବି ଆପଣ ନିଶ୍ଚୟ ଶୁଣବେ। କହୁନ ଆଜ୍ଞା, କାହାକେ ସମର୍ପିତ କରିବେ?
1: ପ୍ରଥମେ ତ ଆପଣଙ୍କୁ କର୍ମା, ତାପରେ ଆପଣଙ୍କର ଅନୁଷ୍ଠାନରେ ଯେତେ କର୍ମଚାରୀ ଅଛନ୍, ତାପରେ ଆମର
0: ଧନ୍ୟବାଦ
1: ତେଜସ୍ୱୀ ମିଶ୍ର ଅଛନ୍ ଆଜ୍ଞା, ଆପଣଙ୍କର ଅନୁଷ୍ଠାନର ଆମର ଅତି ପରିଚିତ ସେ।
0: ଆଜ୍ଞା ଆଜ୍ଞା,
1: ଆଉ ତାପରେ ଆମର ଅଛନ୍ ଘରେ ଆଜ୍ଞା, ଆମର ଜୀବନ ସାଥୀ ଅଛନ୍ ଆଜ୍ଞା, କୁନ୍ତଳିନୀ ସାହୁ।
0: ଆଜ୍ଞା,
1: ଆଉ ଅଛନ୍ ଆମର ଦୁଇ ଝିଅ ସୋନା ସୋନାଲି, ନାତିଆ ଅଛେ କାନା।
0: ଆଜ୍ଞା ଆଜ୍ଞା,
1: ଆଉ ତାପରେ ଅଛି ଆମର ସମ୍ବଲପୁରରେ ନାନୀ ଅଛି ଆଜ୍ଞା, ସରୋଜ କୁମାରୀ ସାହୁ, ଭାଇ ସୁଶାନ୍ତ କୁମାର ସାହୁ, ଆଉ ଆମର ଭାଇ ବୋଉ ଅଛନ୍ ଆଜ୍ଞା ଦୀପ୍ତି ସାହୁ, ତାପରେ ଅଛନ୍ ଆଜ୍ଞା ଭୀମସେନ ସାହୁ, ଆମର ଧନୁପାଲିନ ଆମର ଦାଦା ଡେଙ୍ଗ।
0: ଆଜ୍ଞା ଆଜ୍ଞା,
1: ତାପରେ ଅଛନ୍ ଆମର ପାଞ୍ଚଗୁଛାନ ରତ୍ନ ଅଛନ୍ ଆଜ୍ଞା, ଆମର ଅତି ପରିଚିତ ଲୋକ ସେ ମାନେ ନିୟମିତ୍ରତା। ତାପରେ ରାଜକୃଷ୍ଣ ମହାରଣା ବିକି, ତାପରେ ସେ ବୁଇ ଅଛନ୍ ଆମର ଶ୍ଵେତା, ଆଉ ଅଛନ୍ ଆଜ୍ଞା ଆମର ଡାଲବିନ ଚିତ୍ତରଞ୍ଜନ ପୁରୋହିତ, ଆମର ଘନିଷ୍ଠ ବନ୍ଧୁ, କାଲି ଆମର ସାଙ୍ଗେ ଲେଖା ହେଇଥିଲା ଆମର ମାର୍କେଟରେ, ସେ ମତେ କହିଥିଲେ ମୋ ନାଁ ଉଠେଇବେ କହିଦେବ ବୋଲି, ଯେ ଉଠେଇଲେ ଯାହାର ତ କଲ୍ ହବ ଆଜ୍ଞା ସେ ଉଠେଇବେ ନାଇଁ
0: କା? ଆଜ୍ଞା ଆଜ୍ଞା, ଦେଖୁନ୍ ଆଜ୍ଞା, ଆପଣଙ୍କର କଲ୍ ଆମେ ଉଠେଇଛୁ, ଆପଣ କାର୍ଯ୍ୟକ୍ରମ ଥି ସାମିଲ ହେଇଛନ୍, ଆଉ ତାଙ୍କର ନାଁ ବି ନେଇଛନ୍, ସେ ଭାଗ୍ୟବାନ ନା ଆପଣଙ୍କର ଜରିଆ ଥି ସେ ବି ଗୋଟେ ମନ ପସନ୍ଦ ଗୀତ ଶୁଣବାକେ ପାଇବେ। ଠିକ ଅଛି ଆଜ୍ଞା, ଆମେ ଜାଣିଛୁ, କିନ୍ତୁ ତାଙ୍କର କଲ୍ ନାଇଁ ଲାଗିଲା ଯେ କାଁ ହେଲା, ଆପଣଙ୍କର ମାନଙ୍କର ଜରିଆ ଥି ଆମର ସ୍ୱର୍ଣ୍ଣପ୍ରଭା ଭଉଣୀ ନିଶ୍ଚୟ ଗୀତ ଶୁଣି ପାରୁଛନ୍। ଠିକ ଅଛେ, ଆପଣଙ୍କର ମନ ପସନ୍ଦର ଗୀତ, ଆଉ ଆପଣ ଯାହା ଯାହାଙ୍କର ନାଁ ନେଲେ ଆଉ ଯାହାକେ ପାସିରି ବି ଦେଇଛନ୍, ସେମାନେ ବି ସାଙ୍ଗେ ମିଶିକରି ଗୀତ ଶୁଣି ନଉନ୍। ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାନୁ ଆପଣଙ୍କୁ ଧନ୍ୟବାଦ ଆଜ୍ଞା।
1: ନମସ୍କାର ଆଜ୍ଞା,
0: ନମସ୍କାର।

0: हेलो, आकाशवाणी संबलपुर। हेलो,
1: हेलो
0: अनुरोध
1: जी, गुड
0: कार्यक्रम।
1: मॉर्निंग, नमस्कार। मु नियमित श्रोता चित्रसन सब जगन्नाथपुर रु कहुची, कलाहांडी जिला।
0: ଆଜ୍ଞା ଆଜ୍ଞା, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆଜ୍ଞା, କୁହନ୍ତୁ, ଆଜି କାର୍ଯ୍ୟକ୍ରମରେ କେଉଁ ଗୀତ ଶୁଣିବେ?
1: କିଛି କଟା କିଛି ମିଠା ଗୀତର ଶୁଣାଇ ଦେବେ ନାନୀ? ଫଗୁ ଫଗୁ ଏ ଆକାଶ ତଳେ ଚୁନା ଚୁନା କି ଅଭିର ଢାଳେ,
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ଥିଲା କୋଉଠି? ହଁ ନାନୀ,
0: ଆଉ କୁହନ୍ତୁ, ଗୀତ ଏଇଟା ଆଜି କାହିଁକି ବାଛିଲେ ଶୁଣିବା ପାଇଁ?
1: ମୋତେ ବହୁତ ଭଲ ଲାଗେ ନାନୀ।
0: ଆଚ୍ଛା, ଠିକ ଅଛି। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ଆପଣଙ୍କୁ ଆମେ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଉଛୁ। ତାପରେ ଧନ୍ୟବାଦ ଜଣାଉଛୁ ଯେ ଆପଣ ଆପଣଙ୍କର ଭଲ ପାଇବା ଦେଉଛନ୍ତି ଆଉ କଲ୍ କରିକି ଆମ କାର୍ଯ୍ୟକ୍ରମରେ ଗୀତ ଶୁଣୁଛନ୍ତି। ଆପଣଙ୍କର ମନପସନ୍ଦର ଗୀତଟି ଶୁଣି ନିଅନ୍ତୁ ତାହେଲେ।
1: ଧନ୍ୟବାଦ ନାନୀ, ରହିଲେ। ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଆଜ୍ଞା।
2: ଭାଦ୍ରଗଡ଼ ଧତ୍ତଟେ ଘେନା ଧାତି ଘେନା ଥୁନା କଥା, ତାଦ୍ରଗଡ଼ ତତ୍ତଟେ କେନା ତାତି କେନା ତୁନା କଥା, ଧାଗିନେ ଧାଗିନେ ଧା ଧାଗିନେ ଧାଗିନେ ଧା ତାଗିନେ ତା ତାଗିନେ ତା।

ଏଇଠି ଶେଷ ହେଲା ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନ କଲି ମୁଁ ସଙ୍ଗୀତା ସାହୁ, ବୈଷୟିକ ସହଯୋଗିତା କଲେ ଜ୍ୟୋତିପ୍ରକାଶ ମିଶ୍ର ଏବଂ ପ୍ରକାଶ ଛତ୍ରିଆ। ଆପଣମାନେ ନିଜ ମନପସନ୍ଦର ଓଡ଼ିଆ କଥାଚିତ୍ରର ଗୀତ ଶୁଣିବା ପାଇଁ ଆମ କାର୍ଯ୍ୟକ୍ରମକୁ ପ୍ରତି ବୁଧବାର ସକାଳ 9-10 ମଧ୍ୟରେ ଫୋନ୍ କରନ୍ତୁ 0663241 ଓ 0663241240 ଯୋଗେ।

0: ରାମଦାସ ଅଠାୱାଲେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ 147 କୋଟିନୁ ଅଧିକା ଟଙ୍କାର ସୁଧ ଫିରାଲା ରାଜ୍ୟ ସରକାର। ସ୍କୁଲ ପଢ଼ାବହି ଛପା ଭୁଲ ପ୍ରସଙ୍ଗ ଥି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ SCERT କାର୍ଯ୍ୟାଳୟନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନେ ଗଠି ତିନିଜଣିଆ କମିଟିର ମୂଲ ହେଲା ତଦନ୍ତ ପ୍ରକ୍ରିୟା, ରିପୋର୍ଟ ଆଧାରିତ ହେବା କାର୍ଯ୍ୟାନୁଷ୍ଠାନ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟବାସୀ ଜନାଲେ ଶ୍ରଦ୍ଧାଞ୍ଜଳି, ବିଧାନସଭା ପରିସରନ ଥିବା ପ୍ରତିମୂର୍ତ୍ତି ଥି ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ ବାଚସ୍ପତି ଆଉ ସିଆନ୍ ସୁଜନ ବ୍ୟକ୍ତିବିଶେଷ। ନୂଆଦିଲ୍ଲୀଠାରେ ଆଇବାକାଲ ଅନୁଷ୍ଠିତ ହେବା 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବିତରଣ ସମାରୋହ, ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥି ଅବସରରେ ଅନୁଷ୍ଠିତ ହେବା ମହାପ୍ରଭୁମାନଙ୍କ ରାଜେନ୍ଦ୍ର ଅଭିଷେକ ନୀତି, ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକେ ନେଇକରି ଆୟୋଜିତ ହୋଇଛେ ଗୋଟିଏ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର, ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ SIR 97% ଡିଜିଟାଇଜେସନ ପ୍ରକ୍ରିୟା ଶେଷ, ବୌଦ୍ଧ ଜିଲ୍ଲାନୁ ଆଜି ମ୍ୟାଲେରିଆ ନିରାକରଣ ଆଉ ଭିନ୍ ଭିନ୍ ବାହକ ଜନିତ ରୋଗ ନିୟନ୍ତ୍ରଣ ଉପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି ଗୋଟିଏ ଜିଲ୍ଲାସ୍ତରୀୟ ବୈଷୟିକ କାର୍ଯ୍ୟନିର୍ବାହୀ ବୈଠକ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆଜିଠାରୁ ମୂଲ ହେଲା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026। ମୋଟ 45ଟା ବର୍ଗନେ ହେବା ଏହି ପ୍ରତିଯୋଗିତା। ଆଉ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 7 ଦିନ ତକ ରାଜ୍ୟର ପାଖାପାଖି ସବୁ ଇଲାକାନେ ରହିଛେ ବର୍ଷାର ସମ୍ଭାବନା। ରାଜ୍ୟର ସବୁ ଇଲାକାକେ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖଞ୍ଜଣି ଭଜନ ଶୁଣନ୍ତୁ, ପରିବେଷଣ କରିଛନ୍ତି ସଂକୀର୍ତ୍ତନ୍ୟ ବାଗ ଏବଂ ସାଥୀମାନେ।

ভরে বিমোহীন পামর জ্ঞান

0: ଆମକୁ ଏକ ଉନ୍ନତ ଭବିଷ୍ୟତ ଆଡ଼କୁ ନେଇଯାଏ। ତାହେଲେ ଶ୍ରୋତାବନ୍ଧୁମାନେ, ଡିଜିଟାଲ ଶିକ୍ଷା କେବଳ ଏକ ନୂତନ ଶିକ୍ଷା ପଦ୍ଧତି ନୁହେଁ, ଏହା ଭବିଷ୍ୟତର ଶିକ୍ଷାର ମୂଳ ଦ୍ୱାର। ଏହା ଜ୍ଞାନକୁ ସମସ୍ତଙ୍କ ପାଇଁ ଉନ୍ନତ କରିଛି ଏବଂ ଶିକ୍ଷାକୁ ଅଧିକ ଗଣତାନ୍ତ୍ରିକ କରିଛି। ଯଦି ଆମେ ପ୍ରଯୁକ୍ତିର ସଠିକ୍ ବ୍ୟବହାର କରିପାରିବା, ତେବେ ଏକ ଜ୍ଞାନ ସମୃଦ୍ଧ, ଦକ୍ଷ ଓ ସଶକ୍ତ ସମାଜ ଗଠନ କରିପାରିବା। ଶେଷରେ ଏତିକି କହିବି ଯେ ଡିଜିଟାଲ ଶିକ୍ଷା ହେଉଛି ଆଧୁନିକ ଯୁଗର ଜ୍ଞାନ ସେତୁ, ଯାହା ଶିକ୍ଷାକୁ ଘରେ ଘରେ ପହଞ୍ଚାଇ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହାୟକ ହେଉଛି। ତାହେଲେ ଯୁବପିଢ଼ିମାନଙ୍କୁ ମୁଁ ଏହା ବାର୍ତ୍ତା ଦେବା ପାଇଁ ଚାହୁଁଛି ଯେ ଟ୍ୟାବଲେଟ୍ ଲ୍ୟାପଟପ୍ର ମିସ୍ୟୁଜ୍ ନକରି ଡିଜିଟାଲ ଶିକ୍ଷାକୁ ସଠିକ୍ ଉପଯୋଗ କରିବା। ପୁସ୍ତକ ଆମ ସମାଜକୁ ଜ୍ଞାନ ଦିଏ, କିନ୍ତୁ ଡିଜିଟାଲ ଶିକ୍ଷା ସେହି ଜ୍ଞାନକୁ ବିଶ୍ୱର ପ୍ରତ୍ୟେକ କୋଣକୁ ପହଞ୍ଚାଇଥାଏ। ତେଣୁ ଆସନ୍ତୁ ପ୍ରଯୁକ୍ତିକୁ ସଦୁପଯୋଗ କରି ଶିକ୍ଷାକୁ ଅଧିକ ସମୃଦ୍ଧ ଓ ସମାବେଶୀ କରିବା। ଧନ୍ୟବାଦ।
1: ଆପଣମାନେ ଶୁଣୁଥିଲେ ଡିଜିଟାଲ ଶିକ୍ଷାରେ କ୍ୟାରିୟର ସମ୍ପର୍କିତ ଏହି ସୁନ୍ଦର ଆଲୋଚନା। ଶ୍ରୋତାବନ୍ଧୁ, ବଦଳୁଥିବା ସମୟ ସହିତ ଯିଏ ନିଜକୁ ବଦଳାଇପାରେ ସେ ହିଁ ଆଗକୁ ବଢ଼େ। ଆଶା କରୁଛି ଆଜିର ଆଲୋଚନାଟି ଆପଣମାନଙ୍କ ପାଇଁ ଉପଯୋଗୀ ତଥା ଶିକ୍ଷଣୀୟ ହୋଇଥିବ। ତେବେ ଚାଲନ୍ତୁ ଶୁଣିନେବା ଗୋଟେ ଗୀତ। କଥାଚିତ୍ର ଡ୍ରିମ୍ ଗର୍ଲ, କଣ୍ଠ ଜୋନିତା ଗାନ୍ଧୀ, ଜୁବିନ୍ ନୁଟାଲିଆ, ଉମିଦ ବ୍ରୋସ, କଣ୍ଠ କୁମାର, ସଙ୍ଗୀତ ମିଟ୍ ବ୍ରୋସ, ଗୀତ କୁମାର।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଡ୍ରିମ୍ ଗର୍ଲ କଥାଚିତ୍ରର ଗୀତ, କଣ୍ଠ ଜୋନିତା ଗାନ୍ଧୀ, ଜୁବିନ ନୌଟାଲିଆ, ମିଟ୍ ବ୍ରୋସ୍, ଗୀତ କୁମାର, ସଙ୍ଗୀତ ମିଟ୍ ବ୍ରୋସ୍। ଆଶା କରୁଛୁ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। କୂଟନୀତି ହେଉଛି ଦେଶ କିମ୍ବା ଗୋଷ୍ଠୀ ମଧ୍ୟରେ ସମ୍ପର୍କ, ଆଲୋଚନା ଏବଂ ଯୋଗାଯୋଗ ପରିଚାଳନା କରିବାର ଏକ କଳା ଏବଂ ଅଭ୍ୟାସ, ଯାହାଦ୍ୱାରା ଦ୍ୱନ୍ଦ୍ୱ ସମାଧାନ ଏବଂ ମେଣ୍ଟ ଗଠନ କରାଯାଇପାରିବ। ବ୍ୟକ୍ତିଗତ ସ୍ତରରେ ଏହା ଅନ୍ୟମାନଙ୍କୁ ଆଘାତ ନଦେଇ କୋମଳ ଭାବରେ ପରିସ୍ଥିତିକୁ ପରିଚାଳନା କରିବାର କୌଶଳ ଏବଂ ସମ୍ବେଦନଶୀଳତାର ବ୍ୟବହାରକୁ ବୁଝାଏ। କୂଟନୀତିରେ ମହିଳାମାନେ କେବଳ ଆନ୍ତର୍ଜାତୀୟ ବେପାରରେ ଅଂଶଗ୍ରହଣକାରୀ ନୁହନ୍ତି, ସେମାନେ ଶାନ୍ତିର ପ୍ରତିଷ୍ଠାତା, ସମାନତାର ପ୍ରବକ୍ତା ଏବଂ ବିଶ୍ୱ ସହଯୋଗର ଭବିଷ୍ୟତ ଗଠନ କରୁଥିବା ନେତା। ଆମର ବିଶ୍ୱ ସମ୍ମୁଖରେ ଥିବା ଜଟିଳ ପ୍ରତିବନ୍ଧକଗୁଡ଼ିକୁ ସମାଧାନ କରିବା, ଅଧିକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥିର ସମାଜ ଗଠନ କରିବା ପାଇଁ ସେମାନଙ୍କର ସ୍ୱର, ଦୃଷ୍ଟିକୋଣ ଏବଂ ନେତୃତ୍ୱର ଆବଶ୍ୟକତା ରହିଛି। ମହିଳାମାନେ ଦେଶର ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ସମ୍ମୁଖରେ ପରିଚିତ କରାଉଛନ୍ତି। ରାଷ୍ଟ୍ରଦୂତ ଓ ଅନ୍ୟାନ୍ୟ ପଦବୀରେ ରହି ଦେଶର ପ୍ରତିନିଧିତ୍ୱ କରୁଛନ୍ତି। ମହିଳାମାନଙ୍କର ଅଂଶଗ୍ରହଣ କୂଟନୀତିକୁ ଅଧିକ ସଫଳ ଓ ପ୍ରଭାବଶାଳୀ କରିଥାଏ। ବିଜୟଲକ୍ଷ୍ମୀ ପଣ୍ଡିତ, ନିରୁପମା ରାଓ, ରୁଚିରା କାମ୍ବୋଜ, ହଂସା ମେହତା, ମେଡିଲିନ ଆଲବ୍ରାଇଟ, ଏଞ୍ଜେଲ ମାର୍କେସ ପରି ମହିଳାମାନେ କୂଟନୀତି କ୍ଷେତ୍ରରେ ନିଜର ଦକ୍ଷତା ଓ ନେତୃତ୍ୱ ଦ୍ୱାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି। ଆପଣମାନେ ଭାବୁଥିବେ ମୁଁ ଏସବୁ ବିଷୟରେ କାହିଁକି କହୁଛି, କାହିଁକିନା ଆଜି ହେଉଛି ଆନ୍ତର୍ଜାତୀୟ ମହିଳା କୂଟନୀତି ଦିବସ। ଏହି ଦିବସ ପାଇଁ ଚଳିତ ବର୍ଷର ବିଷୟବସ୍ତୁ ରହିଛି ଏଲିମିନେଟିଂ ଷ୍ଟ୍ରକ୍ଚରାଲ ବ୍ୟାରିୟର୍ସ ଟୁ ୱୁମେନ୍ସ ଲିଡରସିପ୍ ଇନ୍ ଡିପ୍ଲୋମେସି, ଅର୍ଥାତ୍ କୂଟନୀତି କ୍ଷେତ୍ରରେ ମହିଳାଙ୍କର ନେତୃତ୍ୱ ପଥରେ ଥିବା ବାଧାବିଘ୍ନକୁ ଦୂର କରିବା। ଶୁଣିବାକୁ ଏହା ସରଳ ବାର୍ତ୍ତା ପରି ଲାଗିପାରେ, କିନ୍ତୁ ଏହାର ଅର୍ଥ ବହୁତ ଗଭୀର। ଐତିହାସିକ ଭାବରେ ମହିଳାମାନଙ୍କୁ ଆନୁଷ୍ଠାନିକ କୂଟନୈତିକ ଭୂମିକା ଏବଂ ଆନ୍ତର୍ଜାତୀୟ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରୁ ବହୁଳ ଭାବରେ ବାଦ ଦିଆଯାଉଥିଲା। ତଥାପି ସେମାନେ ସମୟ ସହିତ ପ୍ରତ୍ୟେକ ପ୍ରତିବନ୍ଧକ ଭାଙ୍ଗି କୂଟନୈତିକ ସେବା, ଆନ୍ତର୍ଜାତୀୟ ସଂଗଠନ ଓ ଶାନ୍ତି ପ୍ରତିଷ୍ଠା ଦିଗରେ ସେମାନଙ୍କର ଉପସ୍ଥିତିକୁ ବିସ୍ତାର କରିଛନ୍ତି। ଏହି ଜୁନ୍ ମାସ 24 ତାରିଖରେ ପାଳିତ ହେଉଥିବା ଆନ୍ତର୍ଜାତୀୟ ମହିଳା କୂଟନୀତି ଦିବସ କୂଟନୀତି କ୍ଷେତ୍ରରେ ମହିଳାମାନଙ୍କର ସଫଳତା ଏବଂ ଅବଦାନକୁ ସ୍ୱୀକୃତି ଦିଏ। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଶୁଣିବା ଆଉ ଗୋଟିଏ ଗୀତ, କଥାଚିତ୍ର ହାଇୱେ, କଣ୍ଠ ସୁଲତାନା, ଜ୍ୟୋତି ନୁରାନ, ଗୀତ ଇର୍ଷାଦ କାମିଲ, ସଙ୍ଗୀତ ଏ ଆର୍ ରହମାନ।

ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ

16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଧା କାଗଜରେ ନିଜ ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18 ଶତକଡ଼ା GST ସହ ମୋଟ 266 ଟଙ୍କା କେବଳ NEFT ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525577 IFSC SBIN 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ।

ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାମାନଙ୍କୁ ଏଇଠି ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିପାରିବେ ସମ୍ବଲପୁରୀ ନାଟକ ବା ରଚନା ଅଶୋକ କୁମାର ବହିଦାର, ନିର୍ଦ୍ଦେଶନା ସୁବ୍ରତା ବହିଦାର, ପରିବେଷଣ କରିଛନ୍ତି ଅବର୍ଣ୍ଣିଗୁଡ଼ା ନାଟ୍ୟ ସଂସଦ ପଦମପୁର କଳାକାରମାନେ। ଶୁଣିବାକୁ ଭୁଲିବେନି ଆଜି ରାତି 9:30 ସମ୍ବଲପୁରୀ ନାଟକ ବା

ଏଥିରୁ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525757, IFSC SBIN 00005 ଜମା କରିବେ ଏବଂ ଆବେଦନ ପତ୍ରର ଟ୍ରାଞ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ୍, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀ

ଗୋଷ୍ଠୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଦାନ କରିଛନ୍ତି ଝୁମକି ରଥ, ଗୀତ ରଚନା ଦେବୀଦତ୍ତ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ। ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଝୁମକି ରଥଙ୍କ କଣ୍ଠରୁ।

ଆପଣମାନେ ଶୁଣୁଛନ୍ତି କେତୋଟି ଓଡ଼ିଆ ଲଘୁ ସଙ୍ଗୀତ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତଟି, କଣ୍ଠଦାନ ଅନିଲ ବାବରା, ସଙ୍ଗୀତ ନିର୍ଦ୍ଦେଶନା ପୂର୍ଣ୍ଣ ଖୁଣ୍ଟିଆ ଏବଂ ନିଜାମଙ୍କ ରଚନାରୁ।

ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀମାନେ ଥିଲେ ଝୁମ୍କି ରଥ ଏବଂ ଅନିଲ ବାବ୍ରା। ଗୀତଗୁଡ଼ିକୁ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି ଏବଂ ନିଜମ। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଆଜିର ଆମର ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ସୌମ୍ୟଶ୍ରୀ।

ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନ ଆମକୁ ନିଜ ଘର, ବିଦ୍ୟାଳୟ, ଗାଁ ଓ ସହରକୁ ପରିଷ୍କାର ରଖିବା ପାଇଁ ପ୍ରେରଣା ଦେଇଥାଏ। ଯେତେବେଳେ ଆମେ ଚାରିପାଖ ସଫା ସୁତୁରା ରଖୁ, ସେତେବେଳେ ବିଭିନ୍ନ ରୋଗର ସଂକ୍ରମଣ କମିଯାଏ ଏବଂ ଲୋକମାନେ ସୁସ୍ଥ ଜୀବନ ବିତେଇ ପାରନ୍ତି। ସ୍ୱଚ୍ଛ ପରିବେଶ ଆମ ଭବିଷ୍ୟତକୁ ଉଜ୍ଜଳ କରିଥାଏ। ଆଜିର ଶିଶୁମାନେ ଆସନ୍ତାକାଲିର ନାଗରିକ। ଯଦି ସେମାନେ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶରେ ବଢ଼ିବେ, ତେବେ ସେମାନେ ଶାରୀରିକ ଓ ମାନସିକ ଭାବରେ ସୁଦୃଢ଼ ହେବେ। ଏହା ଦେଶର ବିକାଶ ଓ ପ୍ରଗତିକୁ ମଧ୍ୟ ତ୍ୱରାନ୍ୱିତ କରିବ। ହଁ ଶ୍ରୋତା ବନ୍ଧୁ, ପରିବେଶ ପ୍ରଦୂଷଣ ଆଜି ବିଶ୍ୱର ଏକ ବଡ଼ ସମସ୍ୟା। ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର, ଅଳିଆ ଆବର୍ଜନାର ଅବ୍ୟବସ୍ଥିତ ପରିଚାଳନା ଏବଂ ଅସ୍ୱଚ୍ଛତା ଆମ ପ୍ରକୃତିକୁ କ୍ଷତି ପହଞ୍ଚାଉଛି। ତେଣୁ ଆମେ ସମସ୍ତେ ଗଛ ଲଗାଇବା, ପ୍ଲାଷ୍ଟିକ ବ୍ୟବହାର କମାଇବା ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସଂକଳ୍ପ ନେବା। ଆମର ଏହି ଛୋଟ ଛୋଟ ପଦକ୍ଷେପ ଆଗାମୀ ଦିନରେ ଏକ ବଡ଼ ପରିବର୍ତ୍ତନ ଆଣିପାରିବ। ଯଦି ପ୍ରତ୍ୟେକ ନାଗରିକ ସ୍ୱଚ୍ଛତାକୁ ନିଜର ଦାୟିତ୍ୱ ବୋଲି ଭାବନ୍ତି, ତେବେ ଯାଇ ଆମ ଦେଶ ଆହୁରି ସୁନ୍ଦର ଏବଂ ସମୃଦ୍ଧ ହୋଇପାରିବ। ତେଣୁ ଶ୍ରୋତାବନ୍ଧୁ, ଆସନ୍ତୁ ଆମେ ସମସ୍ତେ ମିଶି ସ୍ୱଚ୍ଛ ପରିବେଶ ଗଢ଼ିବା ଏବଂ ଏକ ସୁନ୍ଦର, ସୁସ୍ଥ ଓ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ପାଇଁ କାମ କରିବା।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା, ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ରାଜ୍ୟ ଦେଇ ଯାଇଥିବା ସାମୁଦ୍ରିକ ଅଞ୍ଚଳ କେବଳ ଏକ ଭୌଗୋଳିକ ସୀମା ନୁହେଁ, ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତିକ ସହଭାଗିତାର ପ୍ରବେଶ ପଥ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି। ଏଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ସାମୁଦ୍ରିକ ରଣନୈତିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦ୍ୱୀପଠାରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି।
1: ରାଜ୍ୟର ଆମର ସାମୁଦ୍ରିକ ବାଣିଜ୍ୟ ସହିତ ସାଂସ୍କୃତିକ ଆମର ଏ ସମ୍ପର୍କ, ଏବଂ ସେଥିପାଇଁ ଆମ ଡବଲ ଇଞ୍ଜିନ ସରକାରରେ ଭାରତ ସରକାର ମଧ୍ୟ ଓଡ଼ିଶାରେ ଅଧିକ ପୋର୍ଟ ନିର୍ମାଣ କରିବା ପାଇଁ ସେ ଆମକୁ ଅନୁମତି ଦେଇଛନ୍ତି, ଅନୁମୋଦନ କରିଛନ୍ତି। ଗୋପାଳ ପୋର୍ଟ ପାଖରେ ଆଉ ଗୋଟିଏ ବାହୁଦା ପୋର୍ଟ ନିର୍ମାଣ ହେବା ପାଇଁ କେନ୍ଦ୍ର ସରକାର ସେଥିରେ ଘୋଷଣା କରିଛନ୍ତି ଏବଂ ସେ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ ହୋଇଯାଇଛି।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ

ବୁଦ୍ଧିମତା ଏବଂ ଅତ୍ୟାଧୁନିକ ନିରୀକ୍ଷଣ ନେଟୱାର୍କର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସମେତ ଉପକୂଳବର୍ତ୍ତୀ ରାଜ୍ୟର ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାବଲେ କହିଛନ୍ତି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଅଠାବଲେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶରେ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ସାମାଜିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଅନୁସୂଚିତ ଜାତି ଓ ଜନଜାତି ଏବଂ ଦିବ୍ୟାଙ୍ଗଙ୍କ କଲ୍ୟାଣ ସହ ତୃତୀୟ ଲିଙ୍ଗୀ ଓ ଆନ୍ତଃବିବାହ ପ୍ରୋତ୍ସାହନ ଦିଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବହୁବିଧ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଥିବାରୁ ନିବେଶ ବୃଦ୍ଧି ପାଉଛି, ଯାହା ଆଗାମୀ ଦିନରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ଅଠାବଲେ ଗୁରୁତ୍ୱାରୋପ କରିଥିଲେ। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ରାଜ୍ୟର ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରାଯିବ। ମଧୁବାବୁ ପେନ୍ସନ୍ ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଦି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଶ୍ରୀ ଅଠାବଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ଓଡ଼ିଶାର ସମୃଦ୍ଧ ଐତିହ୍ୟ, ବୌଦ୍ଧ ଧର୍ମର ପ୍ରସାର ଏବଂ ଶାନ୍ତି ବାର୍ତ୍ତାରେ ଏହାର ଅବଦାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାକୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ଅରଣ୍ୟ ଭବନଠାରେ କେନ୍ଦୁପତ୍ର ଚିନ୍ତନ ଶିବିର ଆୟୋଜିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଆଗାମୀ ଦିନରେ କେନ୍ଦୁପତ୍ର ସମ୍ପର୍କିତ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ବ୍ୟାପକ ପ୍ରଶିକ୍ଷଣର ଆୟୋଜନ କରାଯିବ। ଏହାସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ରାଜ୍ୟରେ କୃଷିକ୍ଷେତ୍ରରେ ମହିଳାମାନଙ୍କର ଭାଗିଦାରୀ ଓ ଅଧିକାରକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱରଠାରେ 2-ଦିନିଆ ସ୍ୱେଚ୍ଛାସେବୀ ଓ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ଲିଙ୍ଗଗତ ସମ୍ବେଦନଶୀଳ କକ୍ଷ ମାଧ୍ୟମରେ କୃଷି ନୀତିରେ ମହିଳା ଚାଷୀଙ୍କୁ ସମାନ ସୁଯୋଗ ଓ ଗୁରୁତ୍ୱ ପ୍ରଦାନ କରିବା ନେଇ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସହରାଞ୍ଚଳରେ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭିତ୍ତିଭୂମି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟ ସରକାରଙ୍କ 2 ବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆଜିଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଶୁଦ୍ଧ ପାନୀୟ ଜଳ ଯୋଜନା, ରାସ୍ତା ଆଲୋକୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। 2036 ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ସହରୀ ବିକାଶରେ ଜନସହଭାଗିତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଫେଇ କର୍ମଚାରୀ, ଜଳସାଥୀ ଓ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ପଟ୍ଟାବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର 115 ସହରାଞ୍ଚଳର ଜନପ୍ରତିନିଧିମାନେ ସାମିଲ ହୋଇଥିଲେ। ବରଗଡ଼ଠାରେ ମଧ୍ୟ ଆଜି ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଜନସାଧାରଣଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯାଉଛି। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସୁଦୃଢ଼ କରିବା ଦିଗରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାରକୋଟ ବ୍ଲକର ବିଭିନ୍ନ ପ୍ରକଳ୍ପ ଦେଖିବାକୁ ଯାଉଥିବା ଅଧିକାରୀଙ୍କ ଯାନଗୁଡ଼ିକୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ଭବନ ପରିସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଜିଲ୍ଲାସ୍ତରୀୟ ଜନସମ୍ପର୍କ ଓ ପ୍ରଦର୍ଶନୀ ମେଳା ଉଦ୍ଘାଟିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସଫଳତା ନେଇ କନ୍ଧମାଳ ବିକାଶ ଚିତ୍ର ବୁଲି ଦେଖିଥିଲେ। ଦେବଗଡ଼ ଜିଲ୍ଲା ବାରକୋଟର ବ୍ଲକ ଅନ୍ତର୍ଗତ କୋଲଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ

0: ସାମାନ୍ୟ ଉଲ୍ଲଙ୍ଘନ କ୍ଷେତ୍ରରେ ଫୌଜଦାରୀ ଦଣ୍ଡଗୁଡ଼ିକୁ ପ୍ରତ୍ୟାହାର କରାଯିବା ସହ ସେଗୁଡ଼ିକୁ ସମାନୁପାତିକ ଦେୱାନୀ ଦଣ୍ଡ ତଥା ପ୍ରଶାସନିକ ପ୍ରକ୍ରିୟା ଅଧୀନରେ ସମାଧାନ କରିବାର ପ୍ରସ୍ତାବ ରହିଛି। ଏହି ସଂଶୋଧିତ ବିଲ୍ ଚାରୋଟି ମୁଖ୍ୟ ସ୍ତମ୍ଭ ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ମଧ୍ୟରେ ରହିଛି ଦଣ୍ଡ ପୂର୍ବରୁ ଚେତାବନୀ, ଆନୁପାତିକ ଦେୱାନୀ ଦଣ୍ଡ ବ୍ୟବସ୍ଥା, ତ୍ୱରିତ ଓ ନ୍ୟାୟପୂର୍ଣ୍ଣ ସମାଧାନ ଏବଂ ଦଣ୍ଡ ପ୍ରଦାନର ସଠିକ୍ କାର୍ଯ୍ୟକାରିତା। ପ୍ରଥମଥର ପାଇଁ ସାମାନ୍ୟ ଭୁଲ୍ କ୍ଷେତ୍ରରେ ସିଧାସଳଖ ଦଣ୍ଡ ବଦଳରେ ଚେତାବନୀ ମାଧ୍ୟମରେ ସମାଧାନର ବ୍ୟବସ୍ଥା କରାଯିବ, ଫଳରେ ନାଗରିକ ଏବଂ ବ୍ୟବସାୟ ଗୋଷ୍ଠୀଙ୍କ ଦ୍ୱାରା ଏହାର ଅନୁପାଳନ ଅଧିକ ସହଜ ତଥା ସରଳ ହୋଇପାରିବ। କୌଣସି ଉଲ୍ଲଙ୍ଘନକୁ ଏକ ସନ୍ତୁଳିତ ନ୍ୟାୟପୂର୍ଣ୍ଣ ଆଧାରରେ ସମାଧାନକୁ ଏହି ବିଲ୍ରେ ଗୁରୁତ୍ୱ ଦିଆଯାଇଛି। ମନୋନୀତ ବିଚାର ବିଭାଗୀୟ ଅଧିକାରୀ ଏବଂ ଆପିଲେଟ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ତ୍ୱରିତ ସମାଧାନର ବ୍ୟବସ୍ଥା ରହିଛି, ଫଳରେ କୋର୍ଟଗୁଡ଼ିକ ଉପରେ କାର୍ଯ୍ୟଭାର ହ୍ରାସ ପାଇବା ସହିତ ଏହା ଦ୍ରୁତ, ସ୍ୱଚ୍ଛ ତଥା ସନ୍ତୁଳିତ ସମାଧାନକୁ ପ୍ରୋତ୍ସାହନ ପ୍ରଦାନ କରିପାରିବ। ଦଣ୍ଡ ପ୍ରଦାନ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ, ପ୍ରାସଙ୍ଗିକ ଏବଂ ପ୍ରତିକ୍ରିୟାଶୀଳ କରିବାରେ ଏହି ସଂଶୋଧନ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଜନବିଶ୍ୱାସ ସଂଶୋଧନ ଆଇନରେ ରହିଥିବା କେତେକ ପ୍ରସ୍ତାବ ଉପରେ ଜାଣିବା ନିତ୍ୟାନ୍ତ ଜରୁରୀ। ଗୋଟିଏ ବୈଧ ଡ୍ରାଇଭିଂ ଲାଇସେନ୍ସର ସମୟସୀମା ଶେଷ ହେବା ପରେ ଗାଡ଼ି ଚାଳକ ଦଣ୍ଡବିଧି ଆଇନ ପରିସର ମଧ୍ୟକୁ ଆସିଥାଏ, କିନ୍ତୁ ଏହି ସଂଶୋଧନ ଫଳରେ ସମୟସୀମା ଶେଷ ହେବା ପରେ ଲାଇସେନ୍ସର ନବୀକରଣ ପାଇଁ ଚାଳକଙ୍କ ପାଖରେ ଅତିରିକ୍ତ 30 ଦିନର ମହଲତ ରହିବ। ଏହି ସମୟସୀମା ମଧ୍ୟରେ ଲାଇସେନ୍ସଟି ବୈଧ ରହିବା ସହିତ ନବୀକରଣକୁ ପ୍ରୋତ୍ସାହନ ପ୍ରଦାନ କରିବ। ସେହିଭଳି ରେଳବାଇ ଆଇନ 1998 ଅଧୀନରେ ଅନ୍ୟ ଯାତ୍ରୀଙ୍କ ପାଇଁ ସଂରକ୍ଷିତ ସ୍ଥାନ ଖାଲି କରିବାକୁ ମନା କରିବା ଫୌଜଦାରୀ ଦଣ୍ଡବିଧି ମଧ୍ୟରେ ଆସୁଥିଲା। ଏବେ 1000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ସହ ଏହାର ସମାଧାନ ପ୍ରସ୍ତାବ ରହିଛି, ଫଳରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ପ୍ରତି ବଦଳରେ ପ୍ରଶାସନିକ ଭାବରେ ଏହାର ସମାଧାନ ହୋଇପାରିବ। ଡାକ୍ତରଖାନା ପଞ୍ଜୀକରଣ ଆଇନ 2010ରେ କେତେକ ସାମାନ୍ୟ ତ୍ରୁଟି ପାଇଁ ମଧ୍ୟ ଅନୁଷ୍ଠାନକୁ ଫୌଜଦାରୀ ମାମଲାରେ ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏବେ ସେହିସବୁ କ୍ଷେତ୍ରରେ 10,000 ଟଙ୍କା ପର୍ଯ୍ୟନ୍ତ ଦେୱାନୀ ଦଣ୍ଡ ପ୍ରଦାନର ପ୍ରସ୍ତାବ ରହିଛି, ଫଳରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏଭଳି ପରିସ୍ଥିତିକୁ ସହଜ ଉପାୟରେ ମୁକାବିଲା କରିବା ସହିତ ସେବା ପ୍ରଦାନରେ ଅଧିକ ପ୍ରୋତ୍ସାହିତ ହେବେ। କୋର୍ଟ ଫି ଆଇନ 1870 ଅନୁଯାୟୀ ଅନଧିକୃତ ଭାବେ ଷ୍ଟାମ୍ପ ପେପରର ବିକ୍ରୟ ପାଇଁ ଜରିମାନା ସହିତ 6 ମାସର ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଥିଲା, ତେବେ ବର୍ତ୍ତମାନର ସଂଶୋଧନ ଦ୍ୱାରା ଏହାକୁ କେବଳ ଆର୍ଥିକ ଦଣ୍ଡରେ ପରିବର୍ତ୍ତିତ କରାଯାଇଛି। ଏଭଳି ଭାବେ ସମୀକ୍ଷା କଲେ ସାମାନ୍ୟ ଅପରାଧଗୁଡ଼ିକ କ୍ଷେତ୍ରରେ ତ୍ୱରିତ ସମାଧାନ ସମ୍ଭବ ହେବା ସହ କୋର୍ଟ କଚେରୀ ଉପରେ ଅତ୍ୟଧିକ ନିର୍ଭରଶୀଳତା ହ୍ରାସ ପାଇବ, ଉଭୟ ପକ୍ଷ ତ୍ୱରିତ ସମାଧାନର ସୁଫଳ ପାଇପାରିବେ। ଜନବିଶ୍ୱାସ ସଂଶୋଧନ ବିଲ୍ 2026ରେ 23ଟି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ 79ଟି କେନ୍ଦ୍ରୀୟ ଆଇନରେ ସଂଶୋଧନ କରାଯାଇଛି। 717ଟି ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଥିବା ବେଳେ ଜୀବନଧାରଣ ସହଜତାରେ ଉନ୍ନତି ପାଇଁ 67ଟି ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସଂଶୋଧନ ପ୍ରସ୍ତାବ ମଧ୍ୟ ବାଣିଜ୍ୟ ତଥା ରପ୍ତାନୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଅନୁପାଳନକୁ ଅଧିକ ସଶକ୍ତ କରିପାରିବ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଭାରତ ଆଜି ପୃଥିବୀର ଗୋଟିଏ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି, କହିଲେ ମୁଖ୍ୟମନ୍ତ୍ରୀ। ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକେ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାମାନଙ୍କର ସଫଳତା ବାବଦେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ 147 କୋଟିରୁ ଅଧିକା ଟଙ୍କାର ସୁଧ ଫେରାଇଲେ ରାଜ୍ୟ ସରକାର। ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଷ୍ଠାନୁମୂଲ ହେଲା ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଏଥର ପୁରା ଖବର। ଭାରତ ଆଜି ପୃଥିବୀର ଗୋଟିଏ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ 14 ନମ୍ବର ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକେ ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ସାମୁଦ୍ରିକ ବାଣିଜ୍ୟ ଆଉ ତାର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶ ପଥ ଆଏ। ସମୁଦ୍ର ବନ୍ଦର ମତ୍ସ୍ୟ ସମ୍ପଦ ଆଉ ନୀଳ ଅର୍ଥନୀତି ହେଉଛେ ଜରୁରୀ ଜାତୀୟ ସମ୍ପତ୍ତି। ଇତାର ସୁରକ୍ଷା ଆର୍ଥିକ ବିକାଶ ଆଉ ସମୁଦ୍ର ଉପରେ ନିର୍ଭର କରୁଥିବାର ଲାଖ ଲାଖ ଉପକୂଳବାସୀଙ୍କର ଜୀବିକାର କଲ୍ୟାଣ ଲାଗି ବହୁତ ଜରୁରୀ ଆଏ। ଏହା ଚିନିର୍ ସମୟଥି ସାମୁଦ୍ରିକ ସୁରକ୍ଷା ଆଇନ ଶୃଙ୍ଖଳା ଭିତରେ ସୀମିତ ନୁହେଁ ବୋଲି ଶ୍ରୀ ମାଝୀ କହିଛନ୍।
1: ଆଜ ସାମୁଦ୍ରିକ ସୁରକ୍ଷା ପାରମ୍ପରିକ ଆଇନ ବ୍ୟବସ୍ଥା କି ଚୁନୌତି ଆସେ କହି ଆଜି ତକ ସମ୍ପ୍ରସାରିତ ହୋଇ ହେ ଇସମେ କ୍ରିଟିକାଲ ଇନଫ୍ରାଷ୍ଟ୍ରକ୍ଚର କି ସୁରକ୍ଷା ମାରିଟାଇମ ଡୋମେନ ଆୱାରନେସ ସାଇବର ରେଜିଲିଏନ୍ସ ପର୍ଯ୍ୟାବରଣ କି ସୁରକ୍ଷା ଡିଜାଷ୍ଟର ମ୍ୟାନେଜମେଣ୍ଟ ସର୍ଚ ଆଣ୍ଡ ରେସ୍କ୍ୟୁ ସାମୁଦ୍ରିକ ସଂଶୋଧନ କା ଉପଯୋଗ ଓ ତଟୀୟ ସମୁଦାୟ କି ସକ୍ରିୟ ଭାଗିଦାରୀ ସାମିଲ ହେ ଇନ ଚୁନୌତି ସେ ନିପଟନେ କେ ଲିଏ ସଭି ଷ୍ଟକ୍ ହୋଲ୍ଡର୍ସ କୁ ସାମିଲ କରନା ଆଜ କା ଦିନ ମେ ବହୁତ ଜରୁରୀ ହେ ଇସେ ହମ ଏକ ସମନ୍ୱିତ ଓ ଏକୀକୃତ ଦୃଷ୍ଟିକୋଣ କା ବିକାଶ କରତେ ହୁଏ ଆଗେ ବଢ଼ ସକତେ ହେ ସମୁଦ୍ରୀ ପରିଦୃଶ୍ୟ ମେ ଓଡ଼ିଶା କା ଏକ ଅନୋଖା ସ୍ଥାନ ହେ।
0: କେନ୍ଦ୍ର ସରକାରଙ୍କର ସାଗର ଆକ୍ଟ ଇଷ୍ଟ ପଲିସି ବିମ୍ଷ୍ଟେକ୍ ବାଗିର ପ୍ରଗତିଶୀଲ ନୀତିକେ ରାଜ୍ୟ ସରକାର ପୁରା ସମର୍ଥନ କରୁଛନ୍। ମାଛଧରା ଡଙ୍ଗାମାନଙ୍କେ ନଭମିତ୍ର ଟ୍ରାନ୍ସପଣ୍ଡର ଲଗାବାର ଆଉ ସମୁଦ୍ରଖଣି ଗାଁର ଉନ୍ନତି ବାଗିର କାର୍ଯ୍ୟକ୍ରମ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକେ ବରକସ କରବାର ଦିଗେ ଜରୁରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କାର୍ଯ୍ୟକ୍ରମଟି ଜାତୀୟ ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ ଅବସରପ୍ରାପ୍ତ ଭାଇସ୍ ଆଡମିରାଲ ବିଶ୍ୱଜିତ ଦାସଗୁପ୍ତା ଯୋଗ ଦେଇକରି ସାମୁଦ୍ରିକ ସୁରକ୍ଷା କ୍ଷେତ୍ରଟି ଭିନ୍ ଭିନ୍ ମଡେଲ ଆଉ ରଣନୈତିକ ଢାଞ୍ଚା ଉପରେ ଜୋର ଦେଇଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତତି ଆସିକରି ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍। ଏ ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ବିଭାଗୀୟ କାର୍ଯ୍ୟକ୍ରମ ଆର୍ ଯୋଜନା ବାବଦେ ସମୀକ୍ଷା କରିଛନ୍। ତାର୍ ଉତ୍ତରୁ ଭୁବନେଶ୍ୱର ରାଜ୍ୟ ଅତିଥି ଭବନର ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଯୋଗ ଦେଇକରି ଶ୍ରୀ ଅଠାୱାଲେ ଗଲା 12 ବର୍ଷରେ କେନ୍ଦ୍ର ସରକାରଙ୍କ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାର ସଫଳତା ବାବଦେ ଆଲୋଚନା କରିକରି କହିଛନ୍, ଦେଶ ଏହାଦେ ତକ 58 କୋଟିରୁ ଅଧିକା ଲୋକଙ୍କର ଜନଧନ ଏକାଉଣ୍ଟ ରହିଛେ। ସେଥିର୍ ଭିତରୁ ଓଡ଼ିଶାର 2 କୋଟି 40 ଲକ୍ଷରୁ ଅଧିକା ଏକାଉଣ୍ଟ ଅଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାଟି 10 ଲକ୍ଷ ଟଙ୍କାର ଋଣ ସାହାଯ୍ୟକେ ଏଛେନ 30 ଲକ୍ଷ ଟଙ୍କାକେ ବଢ଼ାଯାଇଛେ। ଯୋଜନା ଅଧୀନତି ଏବତକ 3 କୋଟି 64 ଲକ୍ଷ ଲୋକଙ୍କୁ ସାହାଯ୍ୟ ଦିଆଯାଇଛେ। ଉଜ୍ଜ୍ୱଳା ଯୋଜନାଟି ଓଡ଼ିଶାର 56,47,000 ଲୋକ ଲାଭ ପାଇଛନ୍। ତୃତୀୟ ଲିଙ୍ଗୀମାନଙ୍କର ସୁରକ୍ଷା ଆଉ ସେମାନଙ୍କୁ ଅଧିକାର ଦେବାର ଦିଗେ ସରକାର ବହୁତଟେ ନିଷ୍ପତ୍ତି ନେଇଛନ୍। ଅନୁସୂଚିତ ଜନଜାତି ଆଉ ଜାତିବର୍ଗର ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ଆର୍ ଛାତ୍ରବୃତ୍ତି କ୍ଷେତ୍ରଟି ସରକାର ନେଉଥିବାର ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱାଲେ ସୂଚନା ଦେଇଛନ୍। ନୂଆଦିଲ୍ଲୀର ଆଇବାକାଲ 36 ନମ୍ବର ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26 ପୁରସ୍କାର ବିତରଣ ସମାରୋହ ହେବା। ସମାରୋହଟି ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଯୋଗ ଦେଇକରି ଛାତ୍ରଛାତ୍ରୀ ଆଉ ବିଦ୍ୟାଳୟମାନଙ୍କୁ ପୁରସ୍କୃତ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ତରଫୁ ଏନ୍ତା ପ୍ରତିଯୋଗିତାର ଆୟୋଜନ ହୋଇଆସୁଛି। ସାରା ଦେଶେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର 25 ଜାଗାର 200 ବିଦ୍ୟାଳୟ ଭିତରେ ଏହି ପ୍ରତିଯୋଗିତା ହୋଇଥିଲା। ଜୁଆନ ବର୍ଗଙ୍କ ଭିତରେ ଗଣତାନ୍ତ୍ରିକ ଚିନ୍ତାଧାରାକେ ପ୍ରୋହାହନ ଦେବାରଟା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଆଏ ବୋଲି ମନ୍ତ୍ରଣାଳୟ ତରଫୁ କୁହାଯାଇଛି। ରାଜ୍ୟର ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ଆଉ ସେମାନଙ୍କୁ ଉଦ୍ୟୋଗୀ ବନାବାର ଦିଗେ ସରକାର ଭିନ୍ ଭିନ୍ ପଦକ୍ଷେପ ନେଉଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱର ମିଶନ ଶକ୍ତି ଭବନ ହୋଇଥିବା ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀଠି ଯୋଗ ଦେଇକରି ଉପମୁଖ୍ୟମନ୍ତ୍ରୀ 2,88,198 ସ୍ୱୟଂସହାୟକ ଗୋଷ୍ଠୀକୁ 147

କୋଟି ନୁ ଅତ୍କା ଟଙ୍କା ସୁଧ ଫେରାଇଛନ୍। କାର୍ଯ୍ୟକ୍ରମଟି ମିଶନ ଶକ୍ତି ବିଭାଗ କମିଶନର ଆଉ ଶାସନ ସଚିବ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ, ବିଭାଗର ବରିଷ୍ଠ ଅଧିକାରୀ, ବ୍ୟାଙ୍କ ଆଉ ସହଯୋଗୀ ସଂସ୍ଥାର ପ୍ରତିନିଧି ଆଉ ତିରିଶଟା ଜିଲ୍ଲାର ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଆଉ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବିଦ୍ୟାଳୟ ପଢ଼ା ବହିତି ଥିବାର ଭୁଲ ପ୍ରସଙ୍ଗ ଥି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି କାର୍ଯ୍ୟାଳୟନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥି ତିନିଝନିଆ କମିଟି ତଦନ୍ତ ମୂଲ କରିଛନ୍। ଇ କମିଟି ଆଜି ତଦନ୍ତ ରିପୋର୍ଟ ଦେବେ। ଇତାର ଆଧାର ଥି ଆଗେ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଜଣାପଡ଼ିଛେ। କମିଟି ସଦସ୍ୟ ଆଉ ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ, ଗଣଶିକ୍ଷା ସଚିବ ଏନ୍ ତିରୁମଲ୍ଲା ନାୟକ ଓ ସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ରହିକରି ଘଟଣାର ଭିନ୍ ଭିନ୍ ଦିଗ ଉପରେ ତର୍ଜମା କରୁଛନ୍। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ରାଜ୍ୟବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ବିଧାନସଭା ପରିସରରେ ଥିବା ତାଙ୍କର ପ୍ରତିମୂର୍ତ୍ତି ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ସଦସ୍ୟ ଓ ବିଧାୟକମାନେ ଫୁଲମାଲ ଦେଇକରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ସତ୍ୟ, ନିଷ୍ଠା, ଜନସେବା ଆଉ ଆଦର୍ଶ ନେତୃତ୍ୱ ଲାଗି ସେ ସବୁବେଳେ ସ୍ୱର ହେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ରାଜ୍ୟର ସର୍ବାଙ୍ଗୀନ ବିକାଶ ଲାଗି ତାଙ୍କର ଉତ୍ସର୍ଗୀକୃତ ସେବାର ତୁଳନା ନାଇଁନ। ତାଙ୍କର ସରଳ ଜୀବନ, ସ୍ୱଚ୍ଛତା ଆଉ ମୂଲ୍ୟବୋଧ ଭିତ୍ତିକ ରାଜନୀତି ସମ୍କ ଲାଗି ପ୍ରେରଣା ଯୋଗାବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଓଡ଼ିଶାର କୃଷି କ୍ଷେତ୍ରରେ ମହିଳାମାନଙ୍କର ଭାଗିଦାରୀ ଆଉ ଅଧିକାରକେ ଅତ୍କା ମଜବୁତ କରିବା ଲାଗି ରାଜ୍ୟ ସରକାରଙ୍କର କୃଷି ବିଭାଗ ଆଉ ଅନ୍ତର୍ଜାତୀୟ ଖାଦ୍ୟନୀତି ପ୍ରତିଷ୍ଠାନ ଆଇଏଫ୍ ପିଆର୍ଆଇ ତରଫୁ ଭୁବନେଶ୍ୱରଠାରେ ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଛି। ଲିଙ୍ଗଗତ ସମ୍ବେଦନଶୀଳ କକ୍ଷ ଜରିଏ କୃଷିନୀତି ଥି ମହିଳା ଚାଷୀମାନଙ୍କୁ ସମାନ ସୁଯୋଗ ଦେବାରି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଆଏ। କୃଷି ସଚିବ ସଚିନ ରାମଚନ୍ଦ୍ର ଯାଦବ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଛନ୍। କର୍ମଶାଳା ଥି ମହିଳାମାନଙ୍କ ଲାଗି ସ୍ୱତନ୍ତ୍ର ବଜେଟ୍, ଡିଜିଟାଲ୍ ସେବା ଆଉ ଏଏସ୍ୟୁଏସ୍ଇ 2023-24 ତଥ୍ୟ ବ୍ୟବହାର ଉପରେ ତାଲିମ ଦିଆଯାଇଥିଲା। ପୁରୀ ଶ୍ରୀମନ୍ଦିର ଆଜି ଜ୍ୟେଷ୍ଠ ମାସର ଉଜ୍ଜଲ ପ୍ରଖର ଦଶମୀ ତିଥି ଅବସରରେ ମହାପୁରୁମାନଙ୍କ ରାଜେନ୍ଦ୍ର ଅଭିଷେକ ନୀତି କରାଯାଉଛି। ସନ୍ଧ୍ୟା ଧୂପ ଉତ୍ତରୁ ଏହି ସ୍ୱତନ୍ତ୍ର ନୀତି ମୂଲ ହୋଇଛି। ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ମଦନମୋହନ ଆଜ୍ଞାମାଳ ପାଇଲା ଉତ୍ତରୁ ଭୋଗ ଘରନିକେ ବିଜେ କରବେ। ଏ ସମୟଥି ମହାପ୍ରଭୁଙ୍କର ଆଲଟ ଲାଗି ସହିତ ପଣା ଭୋଗ କରାଯିବା, ଭୋଗ ବାଟନ ବଚନିକା ସହିତ ଆଇବା ସମୟଥି ମଦନମୋହନକୁ ରଥକେ ନିଆଯିବାର ପରମ୍ପରା ରହିଛି। ତାର ଉତ୍ତରୁ ରଥବେଢ଼ା ପରିକ୍ରମା ଆଉ ମହାପ୍ରଭୁଙ୍କର ଦଣ୍ଡ ପ୍ରଣାମ କରାଯିବା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତଥି ଆସିକରି ଥୁଆମୂଲ ରାମପୁରର ସେମେଲପଦର ଜଙ୍ଗଲ ଅଧିକାର ହିତାଧିକାରୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଆର୍ 50 ସ୍କୁଲକେ ଜମି ପଟ୍ଟା ବାଣ୍ଟିଛନ୍। ତାର ଉତ୍ତରୁ ମନ୍ତ୍ରୀ ଶ୍ରୀ ପୂଜାରୀ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକରେ ଯୋଗ ଦେଇକରି ଜିଲ୍ଲାନ ଚାଲିଥିବାର ଭିନ୍ ଭିନ୍ ଜଳସେଚନ ଆଉ ପ୍ରକଳ୍ପ ବାବଦ କ୍ଷତିପୂରଣ ଆଉ ଥଇଥାନ ବାବଦେ ସମୀକ୍ଷା କରିଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ପଟ୍ଟାଥି ଥିବାର ଭୁଲ କଲମ ଟୁ କରେକ୍ସନ ଜରିଏ ସଂଶୋଧନ କରାଯିବା। ଗଲା 2 ବର୍ଷରେ 2,50,00,000 ଲୋକଙ୍କୁ ରାଜସ୍ୱ ସେବା ଯୋଗାଇ ଦିଆଯାଇଛି। ସବୁତକ ସେବା ଅନ୍ଲାଇନ୍, ମୋବାଇଲ୍ ଆପ୍ ଆଉ କ୍ୟାସ୍ଲେସ୍ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 65 ଜାତୀୟ ଅନ୍ତରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ମୂଲ ହୋଇଛି। 28 ତାରିଖ ତକ ହେବାରକେ ଥିବା ଏହି ପ୍ରତିଯୋଗିତା 27 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ ପାଖାପାଖି 630 ଜଣ ଖେଳାଳି ଭାଗ ନେଇଛନ୍। ଇଥି ମୋଟ 45 ବର୍ଗଥି ପ୍ରତିଯୋଗିତା ହେବା। କୃତି ପ୍ରତିଯୋଗୀମାନେ ଆଇବା ସେପ୍ଟେମ୍ବର ମାସର 19 ତାରିଖରୁ ଅକ୍ଟୋବର 4 ତାରିଖ ତକ ଜାପାନର ହେବାରକେ ଥିବା ଏସିଆନ୍ ଗେମ୍ସ 2026 ଭାଗ ନେବାର ସୁଯୋଗ ପାଇବେ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କେଲ୍ଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିଶାମୁକ୍ତ ଭାରତ ଅଭିଯାନ ବିକଶିତ ଭାରତ ପରିଚୟ ବାବଦେ ଗୋଟିଏ ସଚେତନତା କର୍ମଶାଳା ହୋଇଯାଇଛି। ଇହାଦେ କେତେଟା ଛୋଟ ଛୋଟ ଖବର। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅଧୀନ ଦେବଗଡ଼ ଜିଲ୍ଲା ପ୍ରଶାସନ ତରଫୁ ବାରକୋଟ ବ୍ଲକର ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ କରାଯାଇଛି। ବୌଦ୍ଧ ଜିଲ୍ଲାନ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 97% ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଜିଲ୍ଲାନ 99.92% ପରିଗଣନା ଫର୍ମ ବଣ୍ଟାଯାଇଛି। ବରଗଡ଼ ପୌର ପରିଷଦ ତରଫୁ ବିଜୁ ପଟ୍ଟନାୟକ ଟାଉନ୍ହଲ୍ଠାରେ ସହରାଞ୍ଚଳ ଜନସମ୍ପର୍କ ଆଉ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ହୋଇଯାଇଛି। ଏ ଅବସରରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଆଉ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବାବଦେ ଲୋକଙ୍କୁ ଜଣାଇ ଦିଆଯାଇଥିଲା। ଶେଷ ମୁଖ୍ୟ ଖବର ଫେରଖାଏ। ଭାରତ ଆଜି ପୃଥିବୀର ଗୋଟିଏ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି କହିଲେ ମୁଖ୍ୟମନ୍ତ୍ରୀ।

0: ଆକାଶବାଣୀର ବିକଳ୍ପ ନାହିଁ।
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ ରିଲେ କରି।
2: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଏକ ସନ୍ତୁଳିତ ତଥା ଆପୋଷ ଲାଭଜନିତ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଦିଗରେ ଉଭୟ ଦେଶ ପ୍ରତିବଦ୍ଧ, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $100 ବିଲିୟନ ଲକ୍ଷ୍ୟ ଧାର୍ଯ୍ୟ, କ୍ରେମଲିନ୍ ମୁଖପାତ୍ରଙ୍କ ସୂଚନା। ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବା ନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ନିଷ୍ପତ୍ତି। କୋଲକାତାରେ ଏକ ନିର୍ମାଣାଧୀନ ଘରୋଇ ପଣ୍ୟାଗାର ଭୁଶୁଡ଼ି ପଡ଼ିବାରୁ 3 ଶ୍ରମିକଙ୍କ ମୃତ୍ୟୁ ଏବଂ US ଓପନ୍ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି। ଯୁକ୍ତରାଷ୍ଟ୍ର ବାଣିଜ୍ୟ ପ୍ରତିନିଧି ଆମ୍ବାସାଡର ଜେମିସନ୍ ଗ୍ରୀନ୍ଙ୍କ ନେତୃତ୍ୱରେ ଆମେରିକାର ଏକ ସରକାରୀ ପ୍ରତିନିଧି ଦଳ ଗତ 3 ଦିନ ଧରି ନୂଆଦିଲ୍ଲୀ ଗସ୍ତ କରିଥିଲେ। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଏକ ସନ୍ତୁଳିତ ତଥା ଆପୋଷ ଲାଭଜନକ ଭାରତ ଆମେରିକା ଦ୍ୱିପକ୍ଷ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଏବଂ ଗତ 7 February ଜାରି କରାଯାଇଥିବା ଦୁଇ ଦେଶ ମିଳିତ ବିବୃତ୍ତି ଅନୁଯାୟୀ ଏକ ଅନ୍ତରୀଣ ବୁଝାମଣା ଚୂଡ଼ାନ୍ତ କରିବା ଦିଗରେ ଜାରି ରହିଥିବା ପ୍ରଚେଷ୍ଟାର ଏହା ଏକ ଅଂଶ। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଆମ୍ବାସାଡର ଗ୍ରୀନ୍ଙ୍କ ସହିତ ସେ ଭାରତ ଆମେରିକା ବାଣିଜ୍ୟ କାରବାରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା

ସହିତ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ କହିଛି ଶ୍ରୀ ଗୋଏଲଙ୍କ ସହିତ ଆମ୍ବାସାଡର ଗ୍ରୀର ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି, ବିଶେଷକରି ଡିଜିଟାଲ କାରବାର, ନିରନ୍ତର ଯୋଗାଣ ଶୃଙ୍ଖଳ, ରଣନୈତିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ତଥା ବାଣିଜ୍ୟ କାରବାରକୁ ସମ୍ପ୍ରସାରଣ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ ଆଜି ମସ୍କୋଠାରେ ଦ୍ୱାଦଶ ପାଇମାକୋଭ୍ ରିଡିଂସ୍ ଫୋରମ୍ରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଭାରତ ରୁଷ ମଧ୍ୟରେ ବାଣିଜ୍ୟ କାରବାର 60 ବିଲିୟନ ଡଲାର ରହିଛି। ତେବେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି କରିବା ଲାଗି ଉଭୟ ଦେଶ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କ୍ଷେତ୍ରରେ ଅର୍ଥନୈତିକ ସହଯୋଗକୁ ବୃଦ୍ଧି କରିବା ଲାଗି ଉଭୟ ଦେଶ ପ୍ରତିବଦ୍ଧ ବୋଲି ଶ୍ରୀ ପେସ୍କୋଭ୍ କହିଛନ୍ତି। ଭାରତକୁ ବିଶ୍ୱର ଏକ ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ରୂପେ ଅଭିହିତ କରିବା ସହିତ ଶ୍ରୀ ପେସ୍କୋଭ୍ ଏହାର ବୃହତ୍ କ୍ଷମତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଭାରତ ରୁଷ ସମ୍ପର୍କକୁ ଏକ ବିଶେଷ ଅଧିକାରପ୍ରାପ୍ତ ସହଭାଗିତା ଭାବେ ବର୍ଣ୍ଣନା କରିବା ସହିତ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକରେ ସହଯୋଗ ମାଧ୍ୟମରେ ଏହା ଅଧିକ ସଶକ୍ତ ହୋଇପାରିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ନିଜ ମନ୍ତବ୍ୟ ଦେଇ ଶ୍ରୀ ପେସ୍କୋଭ୍ କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିପାରିଛି। ଏଠାରେ ସୂଚନା ଦିଆଯାଇପାରେ ଗତବର୍ଷ ଡିସେମ୍ବର ମାସରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ଭାରତ ଗସ୍ତ ସମୟରେ ଏହି ବାଣିଜ୍ୟ କାରବାର ପରିମାଣ ସମ୍ପର୍କରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବହୁ ପ୍ରାଚୀନ ଦୁଇ ଦେଶର ଏହି ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଜାରି ରଖିଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଦେଶବ୍ୟାପୀ ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିଛି। ଏ ସମ୍ପର୍କରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଏକ ସୁରକ୍ଷିତ, ବ୍ୟବହାର ଅନୁକୂଳ ତଥା ସୁଦୃଢ଼ ଜାତୀୟ ରାଜପଥ ଭିତ୍ତିଭୂମି ପ୍ରତିଷ୍ଠା କରିବା ଦିଗରେ ଏନ୍ଏଚ୍ଏଆଇର ପ୍ରତିବଦ୍ଧତାର ଏହା ଅଂଶସ୍ୱରୂପ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ରାଜ୍ୟରେ 595 ଗୁରୁତ୍ୱପୂର୍ଣ୍ଣ ବେଆଇନ ପାର୍କିଂ ସ୍ଥଳୀ ଚିହ୍ନଟ କରାଯିବା ସହିତ ଜାତୀୟ ରାଜପଥରେ ଏଭଳି ପାର୍କିଂକୁ ଉଚ୍ଛେଦ କରିବା ଲାଗି ବିଭିନ୍ନ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ଏନ୍ଏଚ୍ଏଆଇ କାର୍ଯ୍ୟ କରୁଛି। ଏଥିଲାଗି ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କଫୋର୍ସ ପ୍ରତିଷ୍ଠା କରିବା ଲାଗି ଏନ୍ଏଚ୍ଏଆଇ ରାଜ୍ୟ ସରକାରମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ମନ୍ତ୍ରଣାଳୟ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା ନିର୍ଦ୍ଦେଶକ ୱି ସୁଙ୍ଗ୍ ଲାକ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ସ୍ଥିତି ତଥା ବୈଶ୍ୱିକ ପରିସ୍ଥିତି ଉପରେ ଏକ ରଣନୀତିକ ଆକଳନ କରିବା ସମ୍ପର୍କରେ ଉଭୟ ମତ ବିନିମୟ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। କୋଲକାତାରେ ଏକ ନିର୍ମାଣାଧୀନ ଘରୋଇ ପଣ୍ୟାଗାର ଭୁଶୁଡ଼ି ପଡ଼ିବାରୁ 3 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଅନେକ ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଉଦ୍ଧାର କାର୍ଯ୍ୟ ଲାଗି ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍, ପୁଲିସ୍, ଅଗ୍ନିଶମ, ଜରୁରୀକାଳୀନ ସେବା ଏବଂ ଭାରତୀୟ ସେନାକୁ ନିୟୋଜିତ କରାଯାଇଛି। ଅନେକ ଶ୍ରମିକ ଏହା ମଧ୍ୟରେ ଫସି ରହିଥିବାର ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ପ୍ରଭାବିତମାନଙ୍କୁ ସହାୟତା କରିବା ଲାଗି ରାଜ୍ୟ ସଚିବାଳୟ 99 ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଏହି ଦୁର୍ଘଟଣାରେ ବନ୍ଦର, ଜାହାଜ ଚଳାଚଳ ତଥା ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୋନୱାଲ କହିଛନ୍ତି, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। କେତେଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି। ଭାରତ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ରଣନୈତିକ ପ୍ରତିରକ୍ଷା ଭାଗିଦାରୀ କାର୍ଯ୍ୟଖସଡ଼ା ଅଧୀନରେ ଏହି ବୈଠକ ଆୟୋଜିତ ହୋଇଥିଲା। ଭାରତର ଆନ୍ତର୍ଜାତିକ ସହଯୋଗ ବିଭାଗ ଯୁଗ୍ମ ସଚିବ ଅମିତା ପ୍ରସାଦ ଏବଂ ୟୁଏଇର ବ୍ରିଗେଡିୟର ଷ୍ଟାଫ୍ ଜମାଲ ଇବ୍ରାହିମ ମହମ୍ମଦ ଇବ୍ରାହିମ ଆଲମାର ଜୁକି
ଏହି ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଯୋଗ, ନବସୃଜନକୁ ପ୍ରାଧାନ୍ୟ।

0: ଦେବା, ସାମୁଦ୍ରିକ ସୁରକ୍ଷାକୁ ସଶକ୍ତ କରିବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀଠାରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର ଦଶମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା ତିନି ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ୟୁଏସ୍ ଓପନ୍ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଶଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଉନ୍ନୀତ ହୋଇଛନ୍ତି। ଏହି ଭାରତୀୟ ମହିଳା ଯୋଡ଼ି ସ୍ପେନ୍ର ପାଓଲା ଲୋପେଜ୍ ଓ ଲୁସିଆନା ରୋଡ୍ରି ଗୁଏସ୍ଙ୍କ ଯୋଡ଼ିକୁ ପ୍ରାରମ୍ଭିକ ରାଉଣ୍ଡରେ 21-12, 14-21 ଓ 21-13 ସେଟ୍ରେ ପରାସ୍ତ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଜାପାନର ସୁମିରେ ନାକାଡେ ଓ ମିୟୁ ତାକାହାସିଙ୍କ ଯୋଡ଼ିକୁ ଭାରତର ଏହି ବିଜୟୀ ଯୋଡ଼ି ଭେଟିବେ। ପୁରୁଷ ସିଙ୍ଗଲ୍ସ ବର୍ଗରେ ରୌନକ ଚୌହାନ କ୍ୱାଲିଫାୟର ରାଉଣ୍ଡରେ ବିଜୟୀ ହୋଇଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ବି'ରେ ଆଜି କାନାଡ଼ାର ଭ୍ୟାଙ୍କୁଭରଠାରେ କାନାଡ଼ା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ସେହିଭଳି ୱାଶିଂଟନ୍ର ସିଟଲ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ବୋସ୍ନିଆ ହର୍ଜେଗୋଭିନାକୁ ଭେଟିବ। ପ୍ରତିଯୋଗିତାରେ ଗ୍ରୁପ୍ 32 ପର୍ଯ୍ୟାୟକୁ କଲମ୍ବିଆ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ କଙ୍ଗୋକୁ 1-0 ଗୋଲ୍ରେ କଲମ୍ବିଆ ପରାସ୍ତ କରିଛି। ଆଜିର ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ପର୍ତ୍ତୁଗାଲ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଏବଂ ଘାନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ କ୍ରୋଏସିଆ ପାନାମାକୁ 1-0 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଏକ ସନ୍ତୁଳିତ ତଥା ଆପୋଷ ଲାଭଜନିତ ଭାରତ ଆମେରିକା ଦ୍ୱିପକ୍ଷ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଦିଗରେ ଉଭୟ ଦେଶ ପ୍ରତିବଦ୍ଧ, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷ ବାଣିଜ୍ୟ କାରବାର $100 ବିଲିୟନ ଲକ୍ଷ୍ୟ ଧାର୍ଯ୍ୟ, କ୍ରେମଲିନ୍ ମୁଖପାତ୍ରଙ୍କ ସୂଚନା। ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବା ନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ନିଷ୍ପତ୍ତି ଏବଂ ୟୁଏସ୍ ଓପନ୍ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ବୌଦ୍ଧ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପତ କୁମାର ଅଗ୍ରୱାଲ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତାକୁ ନେଇ ବୌଦ୍ଧ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ବୌଦ୍ଧ ଗସ୍ତରେ ଆସି ଜିଲ୍ଲାର ବିକାଶ ଚିତ୍ର ଉପସ୍ଥାପନ କରିଛନ୍ତି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ନୂତନ ମଡେଲ ବସ୍ଷ୍ଟାଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏଥିସହ 26 ସଡ଼କ ଓ 12 ସେତୁ ନିର୍ମାଣ କରାଯାଇଛି। ପିଏମ୍ କିଷାନ ଓ ସିଏମ୍ କିଷାନ ଯୋଜନାରେ ହଜାର ହଜାର ଚାଷୀ ଉପକୃତ ହୋଇଥିବା ବେଳେ ଗତ ଖରିଫ ଋତୁରେ 20,72,000 କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବା ସେ ସୂଚନା ଦେଇଥିଲେ।
3: ଆମେ ବିକାଶର ବିଭିନ୍ନ ମାଇଲ ଖୁଣ୍ଟକୁ ଛୁଇଁଛୁ। ସେ କରୋନା ସମୟର ସମସ୍ତଙ୍କୁ ଟିକା ଦେଇକରି ବିଶ୍ୱବନ୍ଧୁ ହେବାଠାରୁ ଆରମ୍ଭ କରିକିରି ଏଆଇ ସମିଟ୍ ହେବା ଭାରତରେ ଏବଂ ଯେଉଁଭଳି ଭାବେ ତୈଳ ସଙ୍କଟ ସମୟରେ ମଧ୍ୟ ଷ୍ଟ୍ରାଟାଜିକାଲି ମ୍ୟାନେଜ୍ କରିବା ନରେନ୍ଦ୍ର ମୋଦିଙ୍କ ଯେଉଁ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ ଏବଂ ମାନ୍ୟବର

0: ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ତାଙ୍କର ଚାରି ବର୍ଗ ଅନ୍ନଦାତା ଗରିବ ମହିଳା ଯୁବକର ବିକାଶରେ ଦେଶର ବିକାଶ ସେ ଅନୁଯାୟୀ ତାକୁ ଆଖି ଆଗରେ ରଖିକିରି ଯେଉଁଭଳି ଭାବେ ଯୋଜନା ପ୍ରଣୟନ କରୁଛନ୍ତି କାର୍ଯ୍ୟାନ୍ୱୟନ କରୁଛନ୍ତି ତାର ସଫଳତାର ମୁଁ କଥା ରଖିବାକୁ ଆସିଥିଲି ବୌଦ୍ଧ ଜିଲ୍ଲାରେ ଏବଂ ବୌଦ୍ଧ ଜିଲ୍ଲାରେ ଯେଉଁଭଳି ଭାବେ ମଧ୍ୟ ବିକାଶ ମଧ୍ୟ ଛୁଇଁଛି ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁଭଳି ଭାବେ 138 କୋଟି ଟଙ୍କା ବ୍ୟୟରେ ହୋଇଥିବା ଆମେ ଆଉ ଅଳ୍ପ ଦିନ ପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲୋକାର୍ପିତ କରିବୁ ଏବଂ ଜିଲ୍ଲାରେ IDSP କାର୍ଯ୍ୟକ୍ରମରେ ରୋଗ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ମଧ୍ୟ ଭାରତରେ ପ୍ରଥମ ହେବା ଏ ଗୋଟେ ଗୌରବର କଥା ଅଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଯେଉଁଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ଏଇ ମାସଠାରୁ 114,000 ଲୋକଙ୍କୁ ମାସକୁ 10 କିଲୋ ଚାଉଳ ଦେବେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଗରିବ କଲ୍ୟାଣ ଯୋଜନା ଇଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ମାନବୀୟ ସମାବେଶୀ ବିକାଶର ଗୋଟେ ଉଦାହରଣ ଏବଂ ସବୁ କ୍ଷେତ୍ରରେ ଆଜି ଓଡ଼ିଶା ଭାରତବର୍ଷରେ ଯେମିତି ଛୁଇଁଛି ଗ୍ରୋଥ୍ ଇଞ୍ଜିନ୍ ରୂପେ ଉଭା ହେଇଛି ସେଭଳି ଭାବେ ବୌଦ୍ଧ ଜିଲ୍ଲା ମଧ୍ୟ ବିକାଶ ରାସ୍ତାରେ ଚାଲିଛି।
1: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଯୋଗ ମହୋତ୍ସବ ସମିତି ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ସ୍ଥାନୀୟ ଷ୍ଟାଡିୟମରେ ପାଳିତ ହୋଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଯୋଗଗୁରୁ ଦେବାଶିଷ ପୁରୋହିତ ଯୋଗାଭ୍ୟାସ କରିବା ସହ ଯୋଗ ସମ୍ବନ୍ଧୀୟ ଶପଥ ପାଠ କରାଇଥିଲେ। ବୌଦ୍ଧ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ରଥଯାତ୍ରା July 16 ଏବଂ ବାହୁଡ଼ା ଯାତ୍ରା July 24 ଅନୁଷ୍ଠିତ ହେବ। ଏହାର ସୁପରିଚାଳନା ପାଇଁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଥିଲା। ବୈଠକରେ ରଥ ମରାମତି ଦେବନୀତି ଆଇନ ଶୃଙ୍ଖଳା ପାନୀୟ ଜଳ ସ୍ୱାସ୍ଥ୍ୟସେବା ଆଲୋକୀକରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ। ବୌଦ୍ଧ ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶିଶୁ ଶ୍ରମିକ ପ୍ରଥାର ନିରାକରଣ ଏବଂ ଶିଶୁ ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଶିଶୁ ଶ୍ରମିକଙ୍କ ଚିହ୍ନଟ ଉଦ୍ଧାର ଓ ପୁନର୍ବାସ ସମ୍ପର୍କରେ ଆଲୋଚନା କରିଥିଲେ। ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ତଦାରଖ କରିଛନ୍ତି। ପରେ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଓ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଉପସ୍ଥିତ ଥିଲେ। ବୌଦ୍ଧର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ଦେବ ବିବାହ ପର୍ବ ପରେ ନବଦେବଦମ୍ପତି ଭକ୍ତମାନଙ୍କୁ ଦର୍ଶନ ଦେଇ ଶୋଭାଯାତ୍ରାରେ ନଗର ପରିକ୍ରମା କରି ନିଜ ନିଜ ମନ୍ଦିରକୁ ବିଜେ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ପେନ୍ସନ୍ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଥିଲା ଯେ ଜିଲ୍ଲାର 28 ବିଭାଗରେ ମୋଟ 153 ପେନ୍ସନ୍ ମାମଲା ବିଚାରାଧୀନ ରହିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
3: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଯେ ଯା ହଉ ଏଇଟା କାଣା ଦେଖି ଆଇଛନ୍ ବୋଲି ମନେ ମନେ ଭାବୁଥିଲେ, ଏଇଟା ଦେଖି ଆଇଥିଲେ କେଁ କେନ୍ତା କେମିତି କାମ ହଉଛେ ବୋଲିକିରି।
1: ହଁ ନାନୀ,
0: ଏଇଟା ତ ବହୁତ ବଢ଼ିଆ କଥା ହେ।
1: ଯେ ରା ଗୋଟେ କଥା ଜାଣିଛୁ କି ନି?
0: କାଣା କି?
1: ଆମର ପ୍ରଗତି ପୋର୍ଟାଲ ବାବୁ ତୁ ଜାଣିଛୁ? ତୁଇ
0: ମୁଇଁ କେ ନ ଜାଣିଛେ ରେ ବାବୁ, ଏତିକି କଥା
1: ତୁ କାଣା ଜାଣିଛୁ? ସେନେ ମତେ ପଚରାଲୁ କେ ବ୍ରିଜ ତି କେତେ ଲୋକ ଦେଖୁଥିଲେ ବୋଲି। ଇ ପ୍ରଗତି ପୋର୍ଟାଲରେ କାଣା ହଉଛେ ନାନୀ ଜାଣିଛୁ? ଆମର ସରକାରଙ୍କ ଦ୍ୱାରା ଯାହା ରାଜ୍ୟ ସରକାର ହଉ କି କେନ୍ଦ୍ର ସରକାର ହଉ, ଯାହା ବି ଆମର କାମ ମାନେ ଚାଲିଛେ ଦେଶର ବିକାଶ ଲାଗି, ସେଥି ତୁ ସବୁ ତୁ ହିସାବ କିତାବ ପାଇପାରବୁ।
0: ସତେକେ ଆମେ ବି ଜାଣିପାରମୁ କାଣା କାଣା ହଉଛେ ବୋଲିକରି?
1: ହଁ ନାନୀ, ଇ ଡିଜିଟାଲ ମାଧ୍ୟମ ଥି ସବୁ ଜିନିଷ ନ ଲେଖା ହେଇଛି, ଯିଏ ବି ଚାହିଁଲେ ଦେଖିପାରବା। ଆର୍ ଗୋଟେ ବଡ଼ କଥା ନାନୀ, ଆମର ପ୍ରଧାନମନ୍ତ୍ରୀ ଇ ପୋର୍ଟାଲ ବାବଦ ଦେଖିକିରି କେନ କେନ୍ତା କାମଧାମ ଚାଲିଛେ ସେ ବାବଦ ଥି ଜାଣିପାରସନ୍।
0: ଦେଖ ତ କେତେ ବଢ଼ିଆ କଥା ଯେ ଯେ ପ୍ରଧାନମନ୍ତ୍ରୀ ବି ନିଜେ ଏଥିର ସାମିଲ ହଉଛନ୍ ବଲ୍। ଆର୍ ଗୋଟେ କଥାରେ ବାବୁ, ଦେଖ ଯେନ୍ ସରକାରୀ ଯୋଜନା ମାନେ ଅଛେ ହେଁ, ଆମେ ସେତେ ସାମିଲ ହେବାର କଥା, ଆମେ ଜାଣବାର ବି କଥା ନାଇଁ କେଁ?
1: ହଁ ନାନୀ, ଭିନ୍ ଭିନ୍ କାମ କିନ୍ କେନ୍ କେନ୍ତା ହଉଛେ ନା ହେଲେ କେନ୍ତା ଜାଣବୁ?
0: ହଏ
1: ଡିଜିଟାଲ ଦୁନିଆ ଥିଆ ହେ, ପ୍ରଗତି ପୋର୍ଟାଲ ମାଧ୍ୟମ ଥି ଭିନ୍ ଭିନ୍ କାମ ବାବୁ ଥି ଆମେ ସବୁ ଜାଣିପାରସୁ।
0: ହଁ ହଁ, ବୋଲେ କାଣା କାଣା ପ୍ରଗତି ହଉଛେ ବୋଲିକିରି ବଲ୍।
1: ହଁ ନାନୀ, ଏହା ଠିକ କହିଲେ
0: ବନେ କଥା, ଏଇଟା ଜାନି ହେଲା। ଆରୁ କାଁ ବୋଲୁଥିଲି କି ନି, ଚାଷବାସର କଥା ଟିକେ କହ
1: ନାନୀ। ତୁଇ ଫେର ଭେଟ ପଡ଼ିବାର ଚାଷର କଥା ପଦେ ନାଇଁ ପଚାରିଲେ କେନ୍ତା ହେବ ବୋଲ ନାଇଁ କି?
0: ହଏ ଜାନିଛୁ ତ
1: ଯେ ତତେ ଦେଖିଲେ ଆଉ ଗୋଟେ କଥା ମତେ ସୋର ପଡ଼ସି ଫେର, ଯେ
0: କାଣା
1: ତୁ ଦେଖିଲେ ତ ମତେ ଗାଲି ପୋତେ ସବୁଦିନ ଦେଶ ଆଜ୍ଞା କେନ୍ତା ନାଇଁ ଦେଲୁ ବୋଲଛେ।
0: ଶୁନ ତ, ଯେନ୍ଟା ଯେନ୍ତା କାମ କରବୁ ସାନ ଭାଇ ବୋଲିକିରି ଶୁନାସି, ସୁଧରିବୁ ବୋଲିକରି ଯେନ୍ଟା ଜାନବାର କଥା ଯେ କେନ୍ଟାକେ ଗାଲି ଖାଇବାର ଲାଗି ତତେ ମନ ଲାଗୁଛେ କେଁ?
1: ଯେ ଯେନ୍ କଥା ମାନେ କହିମି ଗାଲି ଦେବୁ ଯେ ପଛେ ଶୁନମି ହେଟା ମୁଇଁ।
0: ହେନ୍ତା ହେ ଆକ୍ତୁରା କହିଦେଲୁ ନବ ହେଁ, ଗାଲି ଖାଇମି ବୋଲି ଜାନିଛୁ ବଲ।
1: ଏଟା ତ ନାନି ପାଏନ୍ ଆଏଲା କେନାଲେ, ଏଟା ପାଏନ୍ ପୁନା ବୋଲାଲି ନ, ପଲ୍ହା ପୁଲି ରୁଆର ବି କେନ୍ତା କର୍ମି ଏଟା ଦେଖ୍ମି, ଯେ ଖାଲି ଧାନ ଇଥର ନାଇଁ କରିକିରି ଆର୍ କିଛି ଭିନ୍ ଭିନ୍ଟା କର୍ମି କେଁ ବୋଲୁଛେ।
0: ଇଟା ଯେନ୍ କଥାଟେ କହିଲୁ ନେଇ କେଁ, ବନେ କଥାଟେ କହିଲୁ। ଦେଖ ଆମେ କାଁ କରୁସୁଁ କି ନି, ଯେନ୍ଟା ଆମେ ଚାଲି ଆସିଛେ ଆଘନୁ, ଧାନ ଯିଏ କରୁଛେ ଧାନ କରୁଛେ, ଯିଏ ତେଲବିଜା କରୁଛେ କରୁଛେ, ଯିଏ ପନିପରିବା କରୁଛେ କରୁଛେ,
1: ଯେନ୍ଟା ଯିଏ ମୁଢ଼ାଲା ହେଟା କରୁଛେ ନ,
0: ହଏ ବଦଲେଇ ଉଦଲେଇ କରି କଲେ ନେଇ କେଁ ବଢ଼ିଆ ହେ। ଆର୍ କେନୁ ଜହ ଲାଭ ମିଲ୍ବା, କେତେ କେତେ ଯେନ୍ତା କାମ ମାନେ ଅଛେ
1: ଯେ ଚାଷ ବାଡ଼ି ତ ହଉଛେ ନା ନିହାଚିନି, ଯେ ମୁଡ଼ାଟେ ଅଛେ ହେନ ତ ଗଲା ବର୍ଷ ତୁଇ ଜାଣିଛୁ ମା ଇଏ କରିଥିଲି,
0: ହଏ ଛାଡ଼ିଥିଲୁ ତ।
1: ହଁ କେତେ କେତେ
0: ଯେ କାଁ ହେଲା,
1: ଠିକ୍ ଠାକ୍ ସବୁ ହେଲା ଯେ, ଯେ କେନ୍ତା କାଣା ହେଲା ଯେ ନାନୀ ଗଲା ବଛର ଟିକେ ହେତେ ନାଇଁ ପାଇପାରିଲି ଲାପଟପ୍ର।
0: ହେନ୍ତା ଶୁନ୍ ତ, ଯେନ୍ ଆମେ କହୁଛୁ ନାଇଁ କେ, ଆମେ ତ ଖାଲି ମୁଡ଼ାଟେ ଦେଖ୍ଲା ବେଲେ ଝୁରି ଛାଡ଼ଲା, ଚିଙ୍ଗରି ଚୁଙ୍ଗରା ନାଇଁ ଛାଡ଼ତୁ।
1: ବନେ ଜିନିଷଟେ କହିଲୁ ତ ନାନୀ, ଯେ ଚିଙ୍ଗରି ଛାଡ଼ବାରଟା ବଡ଼ କଥା ନୁହେଁ, ସେ ତାର ବାବଦେ ମୁଇଁ ଜାଣିପାରିଲେ ସେନେ
0: ଏହା ଛିନିକା ଆଇଲୁ ଠିକ୍ ରାସ୍ତାକେ, ଯେନ୍ କହିଲୁ ନେଇ କେଁ ଜାଣିପାରମା ବୋଲିକରି। ଆଜି ଆମର ବୈଠକି ଦିନେ କେଁ ଏନ୍ତା ଭାଇ ଜନେ ଆସିକରି କଥାବାର୍ତ୍ତା ପରେ ଲାଗ୍ବେ, ଆମର ଲୁକୁ କାଣ କାଣ ପରେ କଥା ହେବା ଟିକେ ଶୁନ୍ତା କେଁ ବୋଲୁଛେ।
1: ଇ ଚିଙ୍ଗରି ଚାଷ ବାବଦେ ବନେ ଜିନିଷଟେ ଶୁଣାବୁ ସେନା ନାନୀ, ତୁଇ
0: ବେଲେ ଚାଲ ତ ପହିଲା ଶୁନ, ତାର ଉପରୁ କଥାବାର୍ତ୍ତା ହେମା
1: ବେଲେ ଶୁଣିଦେମା ପହିଲାରୁ।
0: ହଁ ଚାଲ ଶୁନୁ।
2: ଚାଷୀ ଭାଇ ଭଉଣୀ ମାନଙ୍କୁ ଆମର ଜୁହାର, ଆଜ୍ ଆମେ ଆସିକିରି ପହଞ୍ଚିଛୁ ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଭିତରେ ଥିବା ପାଟକୁଲନାକେ। ଆଉ ପାଟକୁଲନାନୁ ଜଣେ ଯୁବକ ଚାଷୀ ଆଙ୍କ ଚାଷ ବାବଦେ କଥାବାର୍ତ୍ତା ହେବାର ଲାଗି ଯାଉଛୁ, ଆସୁନ ତାଙ୍କର ସାଙ୍ଗେ ଭେଟ ପଡ଼ମା, ଆଉ ସେ କେନ୍ କେନ୍ ଚାଷ କରୁଛନ୍ ଆଉ କେନ୍ ଆକାରରେ କରୁଛନ୍ ସେ ବାବଦେ ଶୁନମା ଆଉ ଜାନମା। ଜୁହାର ଆଜ୍ଞା।
3: ଆଜ୍ଞା ଜୁହାର,
2: ଆପଣଙ୍କର ପରିଚୟ ଟିକେ ରଖିବେ? ଆଜ୍ଞା
3: ଆଜ୍ଞା, ମୋ ନାଁ ସୁଶାନ୍ତ ନାୟକ, ବରଗଡ଼ ଜିଲ୍ଲା ବରପାଲି ବ୍ଲକର ପାଟକୁଣ୍ଡଲା ଗାଁରେ ଚାଷୀ। ଆଜ୍ଞା,
2: ବୟସ କେତେ ହେବ ଆଜ୍ଞା ଆପଣଙ୍କର?
3: ବେଶୀ ନାହିଁ ଆଜ୍ଞା, 34 ଖଣ୍ଡେ ହେବା।
2: ପଢାପଢି କେତେ କେତେ କଲେ ଆଜ୍ଞା?
3: +2
2: ପଢ଼ିଛି ଆଜ୍ଞା। କ୍ୟାଁ ଚାଷ କରୁଛନ୍ ଆଜ୍ଞା?
3: ଆଜ୍ଞା ଆମେ ପହ୍ଲାରୁ ତ ପନିପରିବା ଚାଷ କରୁଥିଲୁ, ଧାନ ଚାଷ ତ ଆମର ବା ବଜା ଅମଲରୁ କରି ଆଉଥିଲେ, ପନିପରିବା ଚାଷ ନୂଆ ହିସାବରେ କଲୁ, ଆର୍ ତାର ସାଙ୍ଗେ ସାଙ୍ଗେ ବର୍ତ୍ତମାନ ଇହାଦେ ସମନ୍ୱିତ ଚାଷ କରୁଛୁ, ଯେମିତିକି ଆମେ ମାଛ ଆଉ ଚିଙ୍ଗୁଡ଼ି ଚାଷକେ ମୁଖ୍ୟତଃ ଚିଙ୍ଗୁଡ଼ି ଚାଷକେ ଧ୍ୟାନ ଦେଇକିରି କରୁଛୁ ଆଜ୍ଞା।
2: ପ୍ରାୟତଃ ସବୁ ମାଛ ଚାଷ କରୁଛନ୍ ଯେନ୍ମାନଙ୍କର ପାଖେ ସୁବିଧା ଅଛି, ଏପରିକି ଚିଙ୍ଗୁଡ଼ି ଚାଷ କରବାଟା ଗୋଟେ ନୂଆ ଜିନିଷଟେ ଇ ଅଞ୍ଚଲ ଲାଗି, ବୋଲେ ଆପଣ ଇ ଏକ ବର୍ଗି ଚିଙ୍ଗରି ଚାଷ କରବାର ଲାଗି ମନ କେନ୍ତା କଲେ ଆଜ୍ଞା?
3: ମୁଁ ଗୋଟେ ଚିନ୍ତା ଚାଷୀ ଯେ ମୁଁ ସବୁବେଳେ ଗୋଟେ କେନ୍ସି ଗୋଟେ ନୂଆ ଚାଷ କରବାର ଲାଗି ମୋତେ ଇଚ୍ଛା
2: ଆଜ୍ଞା।
3: ଧରୁନ୍ ଆପଣ ଆଗ ଆଗ ଯାଉଛନ୍, ମୁଇଁ ପଛେ ପଛେ ଯାଉଛେ, ଇଟା ଗୋଟେ ଅଲଗା କଥା
2: ଆଜ୍ଞା।
3: ତ ଆମେ କିଛି ଯଦି ଅଲଗା ଜିନିଷଟେ କଲା ବୋଇଲେ, ନିଜେ ଆମର ଲାଗି ଗୋଟେ ନୂଆ ଧର୍ଷାଟେ ବନାଇଲା ବୋଇଲେ
2: ଆଜ୍ଞା,
3: ସେଟା ହୁଏତ ଟିକେ ଆମକୁ ଲାଗିପାରେ ପରିଶ୍ରମ, କିନ୍ତୁ ତାର ଚାଲବାର ଦୁସରା ମଜା
2: ଆଜ୍ଞା। ଦେଖା ଶୁଖା ପଛେ ପଛେ ଯିବାର କିଛି
3: କିଛି ଲାଭ ମଜା ନାଇଁ ନୁହେଁ।
2: ବୋଲେ ଏଇ ଚିଙ୍ଗରା ଚାଷଟା କେବେ କଲୁନ ଆଜ୍ଞା?
3: 2019 ଆମେ ଏଇ ଚିଙ୍ଗରା ଚାଷଟା ଆରମ୍ଭ କଲୁନ ଆଜ୍ଞା।
2: ବୋଲେ ଚିଙ୍ଗରା ଚାଷ କରବାର ଲାଗି ପୁରା ପ୍ରସ୍ତୁତିଟା କେନ୍ତା କେନ୍ତା କଲି
3: ଆଜ୍ଞା? ପହିଲାରୁ

0: ସେଠି ଦେଖିଲୁ ଯେ ଚିଙ୍ଗ୍ରାଟା ବି ଆମର ଇଆଡ଼େ ଭଲସେ ହେଇପାର୍ବା।
1: ଆଜ୍ଞା,
0: ତାର୍ ପରେ ପରେ ଆମେ ଇହାଦେ ଖାଲି ଚିଙ୍ଗ୍ରା ଚାଷ କରୁଛୁ। ଆଜ୍ଞା,
1: ଇଟା ତ ଚିଙ୍ଗ୍ରା ଛାଡ଼ୁଛନ୍, ଇତାର ଉପରେ ଆମେ ଦେଖୁଛୁ ଟାଙ୍କି ଦିଶେ
0: ଉପରେ ଯେନ୍ ଯୁଡ଼େ ସିମେଣ୍ଟ ଟାଙ୍କି ଯେନ୍ ଦେଖୁଛନ୍।
1: ଆଜ୍ଞା,
0: ଇତି ଆମେ ଆମେ ଜାଁଲା ବଢ଼ୁଛୁ। ଆଜ୍ଞା,
1: ଆଜ୍ଞା,
0: ପହିଲା ପହିଲା ଆମେ ଖାଲି ଚିଙ୍ଗ୍ରା ଚାଷ କରୁଥିଲୁ। ଆଜ୍ଞା,
1: ଆଜ୍ଞା,
0: ଖାଲି ବଡ଼ ଚିଙ୍ଗ୍ରା ବିକୁଥିଲୁ।
1: ଆଜ୍ଞା,
0: ବର୍ତ୍ତମାନ ଇହାଦେ ଚାଷୀମାନଙ୍କର ଏତେ ଆଗ୍ରହ ହେଲାନ।
1: ଆଜ୍ଞା,
0: ଆର୍ ସେମାନେ କର୍ବାର୍ ଲାଗି ବୋଲି ଆଗ୍ରହୀ ହେଲେନ। ଆମର ଇଆଡ଼ର ଚାଷୀମାନେ ବହୁତଟେ ବି ଚାଷ କରବାର୍ ଲାଗି ବାହାରିଲେ ନ, ତ ସେମାନଙ୍କୁ ଜାଁଲା ଯୋଗାବାର କାମଟା ବି ଆମେ କରୁଛୁ। ଆଜ୍ଞା, ଆମେ ଜାଁଲା ବି ଦଉଛୁ ଆର୍ ବଡ଼ ଚିଙ୍ଗ୍ରା ବି ବିକୁଛୁ। ଆଜ୍ଞା,
1: ଜାଁଲା କଥା ଯେତେବେଳେ ଆସୁଛି, ଆଜ୍ଞା, ଜାଁଲାଟା ଆପଣ ଆଣୁଛନ୍ କେନ? ଆଜ୍ଞା
0: ଆଜ୍ଞା, ଜାଁଲାଟା ବି ଆମେ ଏହି ମୟୂରଭଞ୍ଜ କଲା ସେଚେରୀରୁ ଆଣୁଛୁ। ଆଜ୍ଞା,
1: ଆଜ୍ଞା, କେତେ ପରିମାଣରେ ଆଣୁଛନ୍ ଏଇଟା?
0: ଆଜ୍ଞା, ଇଟା ଗୋଟେ ଯେନ୍ ଟାଙ୍କି ଅଛେ 50 ଫୁଟ୍ ବାଇ 50 ଫୁଟ୍ର ଟାଙ୍କି ଗୁଟେ ଦି ଗୁଟେ ଗୁଟେ ଲକ୍ଷ ଜାଁଲା ଆମେ ଛାଡ଼ସୁଁ। ପିଏଲ୍ ବୋଲସନ୍ ଆଜ୍ଞା, ସେଟା ପହେଲାକେ ଆମେ ଯେନ୍ଟା ଆଣସୁଁ ପିଏଲ୍ ଆଣସୁଁ, ପୋଷ୍ଟ ଲାର୍ଭାଟା ଆଣିକିରି ଆମେ ତାକେ ଜୁବେନାଇଲ୍ ବୋଲସୁଁ, ଯେନ୍ଟାକି ଆମେ ବନେ ଛାଡ଼ବାର ବତିରା ଚିଙ୍ଗ୍ରା ଗୁଟେ ଆଙ୍ଗଠି ଟାଇପ୍ର ମୋଟା ଏଡ଼େ ଏଡ଼େ କରିକିରି ଚାଷୀମାନଙ୍କୁ ଦେସୁଁ, ଗ୍ୟାସ୍ ପ୍ୟାକିଂ କରିକିରି ଦେସୁଁ।
1: ଆଜ୍ଞା,
0: ଅମ୍ଳଜାନ ପ୍ୟାକିଂ କରିକିରି।
1: ଆଜ୍ଞା,
0: ଆର୍ ଟିକେ ଯେନ୍ଟା ବଡ଼ ହେଇଯାଏସନ୍ ତ ସେମାନଙ୍କୁ କାଁ କରସୁଁ ଆମେ ଗାଡ଼ିଥି ପାନ୍ ପୁନା ଭରିକିରି କିମ୍ବା ଗଞ୍ଜେ ପାନ୍ ଭରିକିରି ସେଟାକୁ ଆମେ ଦେଇକିରି ଇ ଆମର କାରବାରଟା ଚଲେଇଛୁ। ଆଜ୍ଞା,
1: ହେ ଟାଙ୍କିରେ ହେଟା ପାନ୍ଟା କେନ୍ କରେ ବ୍ୟବସ୍ଥା?
0: ଆଜ୍ଞା, ଆମେ ଇ ଯେ ଦେଖୁନ୍ ଆମେ ଇଟା ନଦୀର ପାନି ଟାକେ।
1: ଆଜ୍ଞା,
0: ଆମେ ପହେଲା ଆମର ଇଟା ବନ୍ରେ ପକଉଛୁ।
1: ଆଜ୍ଞା,
0: ଏଇ ବନ୍ ହେ ଆମେ ଫିଲ୍ଟର କରିକିରି ଆମେ ଛାନିକିରି ପାନିକେ ଯାବତୀୟ ଜିନିଷ ଯେହେତୁ ନାଇଁ ଯିବେ ବୋଲିକିରି,
1: ଆଜ୍ଞା,
0: ପୋକିଙ୍ଗା ନାଇଁ ଯିବେ ବୋଲିକିରି ଇନ ଛାନିକିରି ଆମେ ପକଉଛୁ।
1: ଆଜ୍ଞା,
0: ତାର୍ ସାଙ୍ଗେ ସାଙ୍ଗେ ତାକେ ଚୁନ୍ ବି ବ୍ୟବହାର କରୁଛୁ।
1: ଆଜ୍ଞା,
0: ତାର ପିଏଚ୍ ଭଲ ରହିବା ବୋଲିକିରି।
1: ଆଜ୍ଞା,
0: ଆଉ ସେନ ଆମେ ଜାଁଲାଟା ପହିଲା ସେ ପିଏଲ୍ ଜାଁଲାଟା ଆଣିକିରି ପକଉଛୁ। ତାର୍ ସାଙ୍ଗେ ସାଙ୍ଗେ ଇ ଚିଙ୍ଗ୍ରା ଲୁକ୍ବେ ବୋଲିକିରି, ଚିଙ୍ଗ୍ରିଟା ଜାଁଲା ଲୁକିକିରି ରହିବେ ବୋଲିକିରି, ପ୍ଲାଷ୍ଟିକ୍ର ଆମର ଇ ଯେନ୍ ଟ୍ରେ ମାନେ ଆଉଛେ, ଆମର ଯେନ୍ ଆମେ ଯେନ୍ ପଲ୍ହା ପକା ଟ୍ରେ ମାନେ,
1: ଆଜ୍ଞା,
0: କିମ୍ବା କଦେଲ ଚାରା ଆସି ଯେନ୍ ଟ୍ରେ ମାନେ, ସେ ଟ୍ରେ ମାନେ ପକେଇ ନଉଛୁ। ସେଥି ଚିଙ୍ଗ୍ରି ମାନେ ଲୁକିକିରି ରହିବେ, ଲୁକିକିରି ରହିଲେ କାଣ ହେସି, ସେମାନେ ଟିକେ ତାଙ୍କର ଭଲ ବଢ଼ି ପାରସନ୍, ଖାଇବେ ଆର୍ ଯାଇକିରି ଲୁକିକିରି ରହିବେ। ଯେତେବେଳେ ଯୋଗ ଛାଡ଼ସନ୍ ଇମାନେ ଟିକେ ନରମ ଥିସନ୍, ସେମାନେ ଟିକେ ମାନେ ଲୁକିକିରି ରହିସନ୍।
1: ଆଜ୍ଞା,
0: ତ ଯେତେବେଳେ ଏମାନଙ୍କୁ ମାସେ ହେଇଯିବା କିମ୍ବା ମାସେର ଉପରେ ହେଇଯିବା, ଏମାନେ ଟିକେ ବରକସ ହେଇଯିବେ।
1: ଆଜ୍ଞା,
0: ତାପରେ ଆମେ ଜାଁଲା ହିସାବରେ ବିକୁଛୁ।
1: ଆଜ୍ଞା,
0: ନିଜର ବନେ ବି ଆମେ ଛାଡ଼ୁଛୁ। ଆରୁ ହାରାହାରି ଇତାର 4 ମାସରୁ 5 ମାସ ପରେ, ଆଜି ଆପଣ ଯେନ୍ କାଢ଼ିକିରି ଦେଖଲା ଏଇଟା,
1: ଆଜ୍ଞା,
0: ଏଇଟା ତାହାକେ 3 ମାସ ହଉଛେ। 3 ମାସରେ ଏଇଟା 80 ରୁ 100 ଗ୍ରାମ ଆସିଗଲେନ। ଆର୍ ଯଦି 2 ମାସ ରଖିନେମା ବେଲେ 150 ଗ୍ରାମ ରୁ 200 ଗ୍ରାମ ପାଖାପାଖି ମାନେ 5 ରୁ 6 ମାସରେ ଆସିଯିବେ।
1: ଆପଣ ତ କହିଲେ ଜାଁଲା ଆମେ ଆଣୁଛୁ ବୋଲିକିରି, ବୋଲେ ଯେନ୍ ଜାଁଲା ଏତେ ଯତ୍ନ କରିକିରି ଆଣୁଛୁ ତାହାକୁ ବଞ୍ଚାବାଟା ଗୋଟେ ବଢ଼ିଟେ କଥା।
0: ଆଜ୍ଞା, ଇତାକୁ ଅଭାବ ଜନିତ ଗୋଟେ ରୋଗ ହେସି, ଯେମିତିକି ତାମାନେ ଇମାନଙ୍କର କାଣ ହେସି, ମାନେ ଯୋଗ ଛାଡ଼ି ନାଇ ପାରନ୍।
1: ଆଜ୍ଞା,
0: ତ ଯୋଗ ନା ଛାଡ଼ିଲେ ଇ ନା ବଢ଼େ। ତ ଯଦି ଠିକ୍ ଭାବେ ଖାଦ୍ୟ ଦେଲା ବେଲେ ଠିକ୍ ଭାବେ ଯୋଗ ଛାଡ଼ବା, ଠିକ୍ ଭାବେ ବଢ଼ବା। 2 ନମ୍ବର କଥା ହେଲା, ଆମେ ଯେନ୍ ପ୍ୟାନ୍ ବ୍ୟବହାର କରୁଛୁ, ହ୍ୟାଁ, ପ୍ୟାନ୍ ଟିକେ ମଇଳା ହେଇଗଲା, ବେଶୀ ଏମୋନିଆ ଟିକେ ରହିଗଲା, ବୋଲେ କାଣ ହେବା କି ଅମ୍ଳଜାନଟା ସର୍ଟେଜ୍ ହେବା, ଅମ୍ଳଜାନ ସର୍ଟେଜ୍ରୁ ବି ମାନେ ମରସନ୍। ତାର ପରେ ପରେ କଲା ଦାଗ ବୋଲିକିରି ଗୋଟେ ରୋଗଟେ ଅଛି, ଯେନ୍ଟାକି ସାଧାରଣତଃ ଲାଗ୍ସି, ତ ସେଥିଲାଗି ଆମେ ଏମୋନିଆ କେମିତିକିରି ପାନି ନେ ହେବା ଟିକେ ସେଥିରେ ବ୍ୟବସ୍ଥା କର୍ମା, ଚୁନ୍ ଟିକେ ପକାମା, ଆର୍ ସିଫାକ୍ସ ବୋଲିକିରି ଗୋଟେ ଔଷଧଟେ ଆସି ସେଟା ବ୍ୟବହାର କରିନେଲେ ଆମେ, ଯେଟାକି ରୋଗ ନେ ଲାଗେ। ଆର୍ ଗୋଟେ ରୋଗଟେ ଆସି ଆଜ୍ଞା, ଧଳା ରୋଗ, ଧଳା ଦାଗ ରୋଗ ବୋଲିକିରି, ସେଟା ଗୋଟେ ଭାଇରାଲ ରୋଗ ଏ, କାହିଁକି ଭଲ ଜାଁଲା ଯଦି ଆନ୍ମା ବୋଇଲେ ତାର ବଂଶନୁ ସେ ରୋଗ ନା ଆସିବ ସମ୍ଭାବନା ନାଇଁନ, ଆର୍ ନୁହେଁ ହୁଏ ତାହେଲେ ଆଜ୍ଞା ଆମେ ତ ନୁହେଁ ଦେଖ।
1: ଯେତେବେଳେ ଜାଁଲା ଆଣୁଛନ୍, ତାର ପରୀକ୍ଷା ନିରୀକ୍ଷା କରିକିରି ଆଣୁଛନ୍ କେନ୍ତା?
0: ଆଜ୍ଞା ଆଜ୍ଞା,
1: ବୋଲେ ଆପଣ ଯେତେବେଳେ ଜାଁଲାଟା ଛାଡ଼ୁଛନ୍, ଆଜ୍ଞା, ଇ ଯେନ୍ ବନ୍ତା ଅଛେ, ଇତି କେତେ ପରିମାଣ ଛାଡ଼ୁଛନ୍?
0: ଆଜ୍ଞା, ମୋର ଇ ଅଧା ଏକର ଯେନ୍ ବନ୍ ଅଛେ, ଇତି ଆମେ 15,000 ଜାଁଲା ଛାଡ଼ିଛୁ।
1: ପୁରା ଖେଲି ବୁଲିକିରି ଯୁଡ଼ି ହେଇ ପାରୁଛନ୍?
0: ହଁ, ଯେହେତୁ ତାମାନେ ଆମେ ସାଧା ଗୋଟେ ବନେ ଛାଡ଼ମା,
1: ଆଜ୍ଞା,
0: ଆମେ 3 ଫୁଟ୍ରୁ 4 ଫୁଟ୍ ପ୍ୟାନ୍ ରହିବାର କଥା, ବେଶୀ ପ୍ୟାନ୍ ନାଇଁ ରହିବାର କଥା,
1: ଆଜ୍ଞା,
0: ବେଶୀ ପ୍ୟାନ୍ ହେଲେ ବୋଲେ ଭଲ ନୁହେଁ।
1: ଆଜ୍ଞା,
0: ଏ ଚିଙ୍ଗ୍ରି ଚାଷ ଲାଗି 2.5 ଫୁଟ୍ 3 ଫୁଟ୍ ପ୍ୟାନ୍ ପର୍ଯ୍ୟାପ୍ତ, ଆଉ ଆମେ ଅଧା ଏକର ଜାଗାରେ 15,000 ବୋଲେ ଏକର ପ୍ରତି ଆମେ 30,000 ଛାଡ଼ିକିରି ରଖିପାର୍ମା।
1: ଚିଙ୍ଗ୍ରାଟା ଯେନ୍ ଛାଡ଼ିଛନ୍, ହେନ ଛୋଟ ଛୋଟ ପାଇପ୍ ଗୁଡ଼ାକ ବି ଲାଗିଯାଏ।
0: ଆଜ୍ଞା, ଇଟା କାଣା ହେଇଛି, ଆମର ଗୋଟେ ରିଙ୍ଗ ବ୍ଲୋର ବୋଲସନ୍,
1: ଆଜ୍ଞା,
0: ସେଥି ଆମର କାଣା ହେଉଛି, ପବନଟା ଯାଇକିରି ପାନି ମିଶୁଛି,
1: ଆଜ୍ଞା,
0: ଯେମିତି ଲାଗିକି ଅମ୍ଳଜାନଟା
1: ପ୍ରଚୁର
0: ପରିମାଣରେ ପାଇପାରୁଛୁ।
1: ଆଜ୍ଞା, ସାଧାରଣତଃ ଦେଖା ଯାଏ ଝୁରି ଚାଷ ଯେନ୍ମାନେ କରୁଛନ୍, ଛାଡ଼ି ନେଲେ ଆର ମାରିଲେ, ଆର ତାଙ୍କର ରୋଗ ବା କେମିତି ହେଲା, ଅମ୍ଳଜାନ କେମିତି ପାଇପାରିବେ, ଖାଦ୍ୟ କେମିତି ପାରିବେ, ସେ ଉପରେ ପ୍ରାୟ ଚାଷୀ ଧ୍ୟାନ ହିଁ ନାଇଁ ଦିଅନ୍।
0: ସେନ୍ତା କଲେ ତ ଆମେ ଅଟକା ଲାଭ ନେଇ ନେପାରୁ।
1: ଆଜ୍ଞା,
0: ଆପଣ ଖାଲି 25 ଏକର କୁଡ଼ିକିରି 25 ଏକର ବନ୍ଦ ରଖିଥିବେ,
1: ଆଜ୍ଞା,
0: ଆର ମାଛ ଛାଡ଼ି ନେଲେ ମଲେ କେତେ
1: ଜିଲେ,
0: ଜାଁଲା ଛାଡ଼ି ନେଲେ ମଲେ କେତେ ଜିଲେ କେତେ, କିଛି ନା ଜାଣିଲେ, ଖାଦ୍ୟ ନା ଦେଲେ,
1: ଆଜ୍ଞା,
0: ଚୁନ୍ ଟିକେ ନା ଦେଲେ,
1: ଆଜ୍ଞା,
0: ପାନ୍ ପରୀକ୍ଷା ବି ନା କଲେ,
1: ଆଜ୍ଞା,
0: ତ ସେଠି ଲାଭ ମିଳିଲେ ଗଲେ କେତେ ମିଳିବା, ବୁଡ଼ି ବି ଯିବେ।
1: ଆଜ୍ଞା, ହଁ,
0: ସେନ୍ତା ଚାଷ ନାଇଁ କରୁନ୍। ମୁଇଁ ଆଜିକାଲି ଚାଷୀମାନଙ୍କୁ, ମାଛ ଚାଷୀମାନଙ୍କୁ କହିମି,
1: ଆଜ୍ଞା,
0: କମ୍ ପଛେ ଚାଷ କରୁନ୍, କିନ୍ତୁ ଭଲ ବ୍ୟବସ୍ଥାରେ କରୁନ୍,
1: ଆଜ୍ଞା,
0: ପାଣିର ଭଲ ବ୍ୟବସ୍ଥା ଥାଉ, ଆପଣ ରୋଗ ବାଗ କେନ୍ତା କି।

0: ଲାଗବା
1: ଆଜ୍ଞା
0: ସେ ବ୍ୟବସ୍ଥା କରୁନ୍।
1: ଆଜ୍ଞା
0: ପାଣି ଅମ୍ଳଜାନ କେମିତିକିରି କମ୍ ନାଇଁ ହେବା
1: ଆଜ୍ଞା
0: ସେ ବି ବ୍ୟବସ୍ଥା କରୁନ୍।
1: ଆଜ୍ଞା
0: ଆରୁ ଚାଷ୍ କଲେ ଆମେ ନିଶ୍ଚିତ ହିସାବେ ଆମେ ଦୁଇ ପଇସା ଅଟକା କମେଇ ପାର୍ମା ଆର୍ ସେଥି ଲାଭଟା ନେଇ ପାର୍ମା।
1: ସାଧାରଣ ଚାଷୀଟି କେମିତି ଜାଣିବା ଆଜ୍ଞା ପାଣିର ଅମ୍ଳଜାନ କମି?
0: ଆଜ୍ଞା ସାଧାରଣ ଚାଷୀଟେ ଯିଏ ବି ଜାଣିପାର୍ବା। ଯଦି ଆପଣଙ୍କର ଦେଖୁନ୍, ଆମେ ଚିଙ୍ଗରା ଚାଷ କରୁଛୁ,
1: ଆଜ୍ଞା
0: ମାଛ ଚାଷୀମାନଙ୍କର ବି କଥା କହୁଛେ।
1: ଆଜ୍ଞା
0: ଯଦି ମାଛ ଆସିକିରି ସକାଳ ପୁଆକେ କିମ୍ବା କେନ୍ସି ଟାଇମ୍କେ ଯଦି ଉପରକେ ଆସିକିରି କାପ୍ କାପ୍ କଲେ କିମ୍ବା ଚିଙ୍ଗରା ମାନେ ତରାକେ ଆସିକିରି ଅଜେ ଅଜେ ହେଲେ, ବୋଲେ ଏଇଟା ଜାଣିବେ ଯେ ମୋର ବନେ ଅମ୍ଳଜାନଟା କମି ହେଇଛି। ତ ସେତେବେଳେ ଆମେ କାଁ କର୍ମା, ପ୍ୟାନ୍ କେନ୍ସି ଆଡ଼ୁ ଆଣିକିରି ଧାରଟେ କେଚରାମା, କିମ୍ବା ଯାଇକିରି ପ୍ୟାନ୍ ହଲକାମା ଭିତରକେ ଗାଧମା, କିମ୍ବା ଆମେ ଇ ପ୍ରକାର ଯେନ୍ ନୂଆ ବ୍ୟବସ୍ଥା ହେଇଛି ଇ ଏରିଏଟର ବୋଲା ଯାଉଛି, ଏହାଦେ ଇଟାକେ ଏନ୍ତା ପାଇପ୍ ଲାଇନ୍ ଦ୍ଵାରା ଭିତରେ ବଡ଼ ବଡ଼ ବଡ଼ ବଡ଼ ବଡ଼ ଆପଣ ଦେଖୁଥିବେ ହେଟା ଯେନ୍ ବଡ଼ ବଡ଼ ହଉଛେ, ହେନ୍ତା ବୁଗବୁଗି ହେଲେ ପାଣି ଅମ୍ଳଜାନଟା ମିଶି ପାର୍ବା, ଯାହାର ଦ୍ଵାରା କି ସେ କାପ୍ କାପ୍ ନାଇଁ କରନ୍। ତ ଯଦି କାପ୍ କାପ୍ କଲେ ଆଉ ଏଇଟା ମୁଖ୍ୟତଃ ସକାଳୁ ହେସି କିମ୍ବା ବାଦଲ ପାଗ ହେଇଗଲେ ହେଇଯାସି।
1: ଅମ୍ଳଜାନ ପରିମାଣ ପାଣିରୁ କମିଯିବା
0: କମିଯିବା
1: ଆଜ୍ଞା।
0: ତ ସେଥିର୍ ପ୍ରତି ଟିକେ ସଚେତନ ରହୁନ୍। କିମ୍ବା ଯଦି ପାଣି ଏମୋନିଆ ବି ବେଶୀ ହେଇଗଲା ବେଲେ ଆମର ଦ୍ରବୀଭୂତ ଅମ୍ଳଜାନଟା ପାଣି ମିଶି ନା ପାରେ ଅମ୍ଳଜାନ।
1: ଖାଦ୍ୟ ବ୍ୟବସ୍ଥାଟା କେନ୍ତା କହୁଛନ୍?
0: ଆଜ୍ଞା ଚିଙ୍ଗରି ଜଗଲ ବି ଖାଇପାର୍ସି, ଦାନା ବି ଖାଇସି। ଆପଣଙ୍କର ବନେ ଘୁଲି ହେଲେ ବୋଲେ ଘୁଲି ଯେନ୍ ଅଣ୍ଡା ଉଣ୍ଡି ଦଉଛନ୍ ସେଟା ତ ଖାଇନେବେ ଚିଙ୍ଗରା।
1: ଆଜ୍ଞା
0: ଯଦି ଘୁଲି ବଢି ଯାଇଛନ୍ ବୋଲେ କାଁ କରିବେ, ଥୋଡ଼େ ଆଣିକି କେଚି ନେବେ, ଚୁପି ନେବେ, ପକେଇ ନେବେ ଖାଇଲେ।
1: ଆଜ୍ଞା
0: ଆପଣଙ୍କର ପାଖେ କୁକୁଡ଼ା କଷେଇ ଅଛି, କୁକୁଡ଼ା କଷେଇ ଅଛି ବୋଲେ
1: ଆଜ୍ଞା
0: ସେନର୍ ଯେନ୍ ୱେଷ୍ଟଟା ବୋଲି ଯାଉଛି ସେଟା ବି ଆଣିକିରି କମ୍ ଦାମ୍ରେ ଆପଣ ଦେଇପାରିବେ, ସେଟା ବି ଚିଙ୍ଗରେ ଲାଗି ପୌଷ୍ଟିକ ଆହାର ବହୁତ ବଢ଼ିଆ ବଢ଼ିବେ।
1: ଆଜ୍ଞା
0: ତ ଏଇସବୁ ଜିନିଷ ତାର ସାଙ୍ଗେ ସାଙ୍ଗେ ଯଦି ଆପଣ କିଛି ନାଇଁ ମିଲବାର ଆର୍ ମୁଇଁ କାହିଁ ନାଇଁ ଯା ଆର ଚାଷ କରିମି ବୋଲଛନ୍ ବୋଲେ, ସବୁଠାନୁ ଭଲ ହଉଛେ ଦାନା ମିଳୁଛେ ଇହାଦେ ବୁଡ଼ୁଲା ଦାନା ଚିଙ୍ଗରି ମାନଙ୍କର ଲାଗି।
1: ଆଜ୍ଞା
0: ଆପଣ ଦେଇପାରିବେ ଚିଙ୍ଗରି ମାନେ ଚିନ୍ତା ଖାଏ
1: କେତେ କେତେ ବଢ଼ଉଛନ୍ ଚିଙ୍ଗରି? ଆଜ୍ଞା
0: ଆଜ୍ଞା ଦେଖୁନ୍, ଆମେ ଯଦି ଆଙ୍ଠି ସାଇଜ ଛାଡ଼ଲା ଜାଲା ଆମର ବନେ ଛାଡ଼ଲା,
1: ଆଜ୍ଞା
0: ବୋଲେ ସେଟା 4-5 ମାସ ପରେ 150-200 ଗ୍ରାମ ଆସିଯାଉଛି। ଅର୍ଡ଼ା ଚିଙ୍ଗରିଟା ଟିକେ ଅଟକା ବଢ଼ସନ୍, ମାଇ ଚିଙ୍ଗରିଟା ଟିକେ କମ୍। ଆଉ ଆମେ ଯଦି 7-8 ମାସ ରଖିନେଲା ବେଲେ
1: ଆଜ୍ଞା
0: ଏଇଟା ହାରାରେ 250-350 ଗ୍ରାମ ତକ
1: ତାର ବିକ୍ରି ମୋଟା କେନ୍ତା କେନ୍ତା କରୁଛନ୍?
0: ବିକ୍ରି କଟା ତ ନାଇଁ କହୁନ ଆଜ୍ଞା, ପୂର୍ବାର ନାଇଁ ମୁଇଁ ଯାହାକେ କହିଦେଇଛି 20 କେଜି ଦେମି ବୋଲିକିରି, ଆର ଦିନ ଏତେ ଗ୍ରାହକ ଜୁଟି ଯାସନ୍ ଯେ ତାହାକେ 10 କେଜି ବି ନା ହୁଏ। ମୋତେ ବାଟେ ଯାଉଥିଲେ ବି କେବେ ମାରୁଛୁ ବୋ, କେବେ ମାରବୁ, କେ ମାରଲୁ ନ, କେ ମାରିଲେ କହିବୁ ବୋଲିକିରି।
1: ବେଲେ ଆପଣ ବିକ୍ରି କରବା ଲାଗି ଭଟାକେ ଯିବାର ନାଇଁ ପଡ଼ବା?
0: ଅସୁବିଧା ନାଇଁ ନ, ଭଟାକେ ଯିବାର ନାଇଁ ପଡ଼େ, ଇଠାନେ ହିଁ ସରିଯା।
1: ଏଇଟା ତ ଆପଣ ଚିଙ୍ଗରି ଚାଷ କଲେ ଲୋକଙ୍କୁ ଯୋଗାଲେ ବି
0: ଆଜ୍ଞା,
1: ବୋଲେ ଆପଣଙ୍କର ଅବଦାନ ଲାଗି ଆମେ ଶୁଣିଛୁ ବହୁତ ଅନୁଷ୍ଠାନ ତରଫରୁ ବି ଆପଣଙ୍କୁ ସମ୍ମାନିତ କରାହେଇଛି, ବୋଲେ ସେ ବାବଦରେ ଟିକେ କହିବେ ଆଜ୍ଞା?
0: ଆଜ୍ଞା, ଆମର ଏଇ ଚିଙ୍ଗରି ଚାଷ ଲାଗି ଗତ 2022 ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ସଫଳ ଚାଷୀ ହିସାବରେ ବି ସମ୍ମାନିତ କରିଥିଲେ। ଗଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାଟି ହେଇଥିଲା ଆମର ବରଗଡ଼ରେ 2023, ସେନ ବି ମାଛ ଚାଷରେ ସଫଳତା ଲାଗି ମୋତେ ସମ୍ମାନିତ କରିଥିଲେ, ତାର ସାଙ୍ଗେ ସାଙ୍ଗେ 5,000 ବି ଚେକ୍ ହିସାବରେ ଦେଇଥିଲେ।
1: ଆଜ୍ଞା,
0: ତାର ସାଙ୍ଗେ ସାଙ୍ଗେ ଆମର ସିଫାରୁ ବି ଭଲ ଚିଙ୍ଗୁଡ଼ି ଚାଷୀ ହିସାବରେ ସେନ ବି ସମ୍ମାନିତ କରିଥିଲେ। ତାର ସାଙ୍ଗେ ସାଙ୍ଗେ ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କୁ ସଫଳ ମାଛ ଚାଷୀ ହିସାବରେ ସମ୍ମାନିତ କରସନ୍।
1: ଯେନ୍ ପୁରସ୍କାର ଗୁଡ଼ ପାଇଛନ୍ ଇନୁ ଆପଣଙ୍କର ମାଛ ଚାଷ ପ୍ରତି ଆମର ଚିଙ୍ଗରା ଚାଷ ପ୍ରତି ଅବଦାନ ଜଣାପଡ଼ୁଛି, ଏଟା ଦେଖ ଗଲା ଆପଣ ଚାଷ କରିକିରି ପଇସା ବି ରୋଜଗାର କରିଛନ୍, ଆଉ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ବି ହେଇଛନ୍।
0: ଆଜ୍ଞା,
1: ଆପଣ ଅଲଗା ମାନଙ୍କୁ ଚିଙ୍ଗରା ଚାଷ କରବାର ଲାଗି ତାଲିମ ଦେଇଛନ୍ କେନ୍ତା?
0: ଆଜ୍ଞା ଦେଖୁନ୍, ଆମର ଇନ ଆତ୍ମା ତରଫରୁ ବହୁତ ଆମର ବଲାଙ୍ଗୀର ଜିଲ୍ଲା ହେଲା, ସୋନପୁର ଜିଲ୍ଲା ହେଲା, ଆମର ଇଆଡ଼େ ସମ୍ବଲପୁର ଜିଲ୍ଲା ହେଲା, ଆମର ବରଗଡ଼ ଜିଲ୍ଲାରେ ଗଲେ, ତାପରେ ନେଇକିରି ଏନ୍ତାକି ଆମର ଗଞ୍ଜାମ ଗଜପତି, ତାପରେ ଆମର କଳାହାଣ୍ଡି ଜିଲ୍ଲାରୁ ବି ବିଭିନ୍ନ ସମୟରେ ପ୍ରାୟ ପ୍ରତି ମାସ ଚାଷୀମାନେ ଆସନ୍, ଆମର କ୍ଷେତକେ ବୁଲି ଆସନ୍, ଦେଖିସନ୍ ଇନ ତାଙ୍କୁ ଅଧା ଘଣ୍ଟା ଘଣ୍ଟାଟେ ଇ ମୁଖ୍ୟତଃ ସେମାନେ ସବୁ ଚାଷ ଦେଖସନ୍। ଇ ପନିପରିବା ଆପଣ ଦେଖୁଛନ୍, କୋବି ଦେଖୁଛନ୍, ଇ ପୁଟଲ ଦେଖସନ୍, ତାପରେ ମାଛ ଚାଷ ବି ଦେଖସନ୍, ଧାନ ଚାଷ ବି ଦେଖସନ୍। ସେମାନେ କହିସନ୍ ଯେ ଆମେ ବି ତ ଏନ୍ତା ଚାଷ କରୁଛୁ ବୋଲସନ୍, କିନ୍ତୁ ଯେତେବେଳେ ଆମର ଇ ଚିଙ୍ଗରି ଚାଷକେ ଦେଖସନ୍, ସେମାନେ କହିସନ୍ ନା ନା ଆଜ୍ଞା ବାକି କଥା ନାଇଁ କହୁନ୍, ପଛେ ଇ ଚିଙ୍ଗରି ଚାଷ ବାବଦରେ 2-4 ପଦ କହୁନ୍।
1: ଆଜ୍ଞା,
0: ତ ସେନ ଦୁଇ ପଦ କହୁନ୍ କହୁନ୍, ଘଣ୍ଟାଟେ 1.5 ଘଣ୍ଟା 2 ଘଣ୍ଟା ଲାଗି ଆସି ସେମାନେ କହୁନ୍ କହୁନ୍, ଏତେ ଆଗ୍ରହ ସହକାରେ ପଚାରସନ୍ ଯେ ମୁଇଁ ତାଙ୍କୁ ସବୁ କଥା ଏଇ ଚାଷ ବାବଦରେ, ରୋଗ ବାବଦରେ, ତାର ଖାଦ୍ୟ ବ୍ୟବସ୍ଥା କେନ୍ତିକିରି, ଚିଙ୍ଗରି ଖାଇବାର ପିଇବାର ବାବଦରେ କେନ୍ତିକିରି ବଢ଼ବା ସେ ବାବଦରେ କହିକିରି ତାଙ୍କୁ ମାନେ ଘଣ୍ଟେ 2 ଘଣ୍ଟା କହିକିରି ଗଲା ପରେ ସେମାନେ ନିଜେ ଫୋନ୍ ବି କରସନ୍ ଯେ ଆଜ୍ଞା ଆମେ କର୍ମୁ, ଜାଲାଟା କେନ ପାଇମୁ, ସେ ତାକୁ ଜାଲା ଯୋଗାବାର ତକ ବି ମୁଇଁ ସାହାଯ୍ୟ କରସି। ତାର ସାଙ୍ଗେ ସାଙ୍ଗେ ଆମର ଯେନ୍ ଆମର କ୍ଷେତ୍ର ବିଦ୍ୟାଳୟ ମାନେ ବି ହଉଛେ ଇହାଦେ,
1: ଆଜ୍ଞା
0: ଆମର ଆତ୍ମା ତରଫରୁ କିମ୍ବା ଆମର ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ଯେନ୍ ତାଲିମ କାର୍ଯ୍ୟକ୍ରମ ମାନେ ହଉଛେ, ସେନ ବି ରିସୋର୍ସ ପର୍ସନ୍ ହିସାବେ ବିଭିନ୍ନ ସମୟରେ ଡାକସନ୍।
1: ଯାହା ହଉ ଆଜ୍ଞା, ଆପଣ ଖାଲି ନିଜେ ଚାଷ ନାଇଁ କରବାର, ଏ ଅଞ୍ଚଳରେ ବି ଚାଷୀମାନେ ଆଗ୍କେ ଯାଉନ୍, ସେଥିଲାଗି ଆପଣଙ୍କର ଅବଦାନ ବହୁତ ରହୁଛି, ବିଭିନ୍ନ ସମୟରେ ତାଲିମ ଦଉଛେ ବୋଲିକିରି ବି କହିଲେ। ଜଣେ ଯଦି ଚାଷ କରବା ଆଜ୍ଞା, ଜଣେ ଯୁବକଟେ ଚାଷ କରବା ଆଜ୍ଞା, କେନ୍ ମନୋବୃତ୍ତି ନେଇକିରି ଚାଷ କରବା ଆଜ୍ଞା? ଯେକୌଣସି ଚାଷ କଥା ହଉ ନା,
0: ଯେକୌଣସି ଚାଷ କଥା ହଉ, ଆଜିକାଲି ଯୁବ

0: ପିଢ଼ି ଯଦି କେନ୍ସି ଜାଗାରେ ଫେଲ୍ ହଉଛନ୍ ବୋଇଲେ ସେଟା କିଛି ନୁହେଁ, ସେ ନିଜର ମନୋବୃତ୍ତି ଆଜ୍ଞା। ଆମେ ଚାଷ୍ କେ କେନ୍ତା କର୍ମା, ଗୁଟେ ସୌକ ବନାମା ଆଜ୍ଞା। ଆମେ ଦେଖୁନ୍, କ୍ରିକେଟ୍ ଖେଲ୍ ହେଲା କି ଫୁଟବଲ୍ ଖେଲ୍ ହେଲା, କେନ୍ ଗୁଟେ ମ୍ୟାଚ୍ ଥିସି କି କେନ୍ ଗୁଟେ ଖେଲ୍ବାର୍ ଥିସି, ଆମେ କେନ୍ତା କିଛି ନା ଘରେ ନା ଖାଇ ପିଇ କରି କେନ୍ତିକିରି ଫିଲ୍କେ ପହଞ୍ଚିମି ବୋଲିକିରି ଯେନ୍ତା ଗୁଟେ ଭାବିକିରି ଆମେ ସେନ୍କେ, ଯାର୍ ସାଇକେଲ୍ ହଉ କି ପଛାଡ଼େ ଲଟ୍କି ଲୁଟ୍କା କିରି ପଲେଇକିରି ଆମେ ସେ ଫିଲ୍କେ ପହଞ୍ଚିସୁ,
1: ମନ୍ଟେ ଥିସି ବୋଲି,
0: ମନ୍ଟେ ଥିସି ବୋଲିକିରି ଆମର ସେନ୍ତା ମନ୍ଟେ ହେବାର କଥା ଯେ ମୁଇଁ କେନ୍ତାକିରି ମୋର କ୍ଷେତ୍କେ ଆଲିଅର ପହଞ୍ଚିମି, ମୋର କ୍ଷେତର ଅସୁବିଧା କାଣ ଦେଖମି, କେନ୍ତିକିରି କଲେ ମୋରଟା କ୍ଷେତଟା ଅତକା ସୁନ୍ଦର ଦିଶବା, ପାଞ୍ଚ ଲୋକ ମୋର କ୍ଷେତକେ ଦେଖିକିରି ଆର୍ ଟିକେ ଭଲ ବୋଲବେ, ଇ ସବୁ ଜିନିଷ ହେଲା ବୋଲେ ଚାଷ ପ୍ରତି ଆଗ୍ରହ ଯଦି ବେଶୀ ରହିଲା ଆଜ୍ଞା, ମାନେ ଗୋଟେ ସୌକ ରହିଲା
1: ଆଜ୍ଞା,
0: ଖାଲି ଦୁଇ ପଇସା କମାମା ବୋଲିକିରି ଯଦି କଲା ବୋଲେ ନାଇଁ ହୁଏ, ଫେଲ୍ ହେଇଯିମା। ଆମେ ଆଗ୍ରହ ସହକାରେ କଲା, ଆମର ଯଦି ଆଗ୍ରହ ସହକାରେ କଲା ବୋଲେ ନିଶ୍ଚିତ ହିସାବରେ ଆମେ ସଫଲ ହେମା। ଆଉ ବାକି ଚିନ୍ତା ଛାଡିକିରି ଆମେ ଚାଷ ସବୁବେଳେ ଗୋଟେ ମୁଣ୍ଡରେ ରହିବାର କଥା ଯେ ମୋର ଆଜି ଦିନଟା କାଣା ହେଲା, କେତେ କାମ କଲି, କେତେ ଆର କାଣା ଟିକେ କରିଥିଲେ ଭଲ ହେଇଥିଲା,
1: ଯୋଜନାଟା ରହିବାର କଥା,
0: ଯୋଜନାଟା ରହିବାର କଥା, ତାର ସାଙ୍ଗେ ସାଙ୍ଗେ ଆମେ ଦେଖମାର କଥା ଯେ ଆମର ପାଖେ କି ଆର ଟିକେ ଭଲ ଚାଷ କରୁଛନ୍, ସେନ ବି ଦୁଇ ପଟ ଶିଖମା, ଆମେ ଶିଖାବାର ସାଙ୍ଗେ ଆର ଦୁଇ ପଟ ଦୁଇଟା ଜିନିଷ ଶିଖିକିରି ଆମେ ଆମେ କେନ୍ସି ଜାଗାରେ ଯଦି ଫେଲ୍ ହେଇଗଲା ଦେଖମା ଯେ ଆମେ ଫେଲ୍ କାଁ କରି ହେଲା, ଆମେ ସେଇଟା ନେଇ କରିକିରି ଟିକେ ଅଲଗା ଟାଇପ୍ରେ କରମା, ଯେନ୍ତାକି ଟିକେ ଫେଲ୍ ନା
1: ଯୋଗାଯୋଗ କରବାର ପଡ଼ବା, ସଫଳତା କେ ନେଇକିରି ପାର ବିଫଳତା କେ ବି ନେଇକିରି, ଯୋଗାଯୋଗ ଯଦି କର୍ମା ବୋଲେ ଆମେ ଆଗକେ ଯାଇ ପାର୍ମା କେନ୍ସି ପ୍ରକାର ଚାଷ କରିକି ନେଇକି ଆଜ୍ଞା। ଯାହା ହଉ ଆଜ୍ଞା, ଆପଣଙ୍କର ଚିଙ୍ଗରା ଚାଷ ବାବଦରେ କହିଥିବା ଆକାଶବାଣୀ ସମ୍ବଲପୁର ଆଡୁ ବହୁତ ବହୁତ ଧନ୍ୟବାଦ, ଜୁହାର ଆଜ୍ଞା।
0: ଆଜ୍ଞା ଧନ୍ୟବାଦ, ଜୁହାର ଆଜ୍ଞା।
2: ତତେ କହେମି ବୋଲୁଥିଲି ଯେ ମନ ତନ ଦେଇକରି ଶୁଣୁଥିଲୁ କି ନେଇ କହ ତ ପହେଲା,
3: ଯେ ନାନୀ ଚାଷବାସର କଥା ଅଲଗା ଆର୍ ଚିଙ୍ଗିଡ଼ି ଚାଷର କଥା ଅଲଗା, କେତେବେଳେ କହ ତ ଇହାଣି ଯେନ୍ ଶୁଣିଲି, ଚାଷବାସ ତ ଆମେ କର୍ମା, ତାର ସାଙ୍ଗେ ମୁଡ଼ାଟେ ଯେନ୍ ଅଛେ ଯେନ୍ ଚିଙ୍ଗିଡ଼ି ଚାଷ ତୁ କଥା ପଦେ ଯେନ୍ ମୋତେ ଶୁଣାଲୁ, ହେଟା କଲେ ବନିପୁଷା ତା ନାନୀ ବରଷ
2: ଦେଖ ତ କେତେ ବଢ଼ିଆ କଥା। ଆର୍ ଗୋଟେ କଥା ଯେ ତାର ବଜାର ଚାହିଦାଟା କେତେ ନି କେତେ ଅଛେ, ସବୁବେଳେ ଚିଙ୍ଗିଡ଼ିର କେତେ ଦାମ ଦେଖ ତ, ହେଁ ଖାଇମି ବୋଲବୁ ସିନା ତାର ଦାମଟା ସବୁବେଳେ ଅଛେ। ଆର ଭାଇ କେଡ଼େ ସୁନ୍ଦର ବୁଝେଇକିରି କହିଛନ୍ ଯେ କେନ୍ତା କରି ଚାଷଟା କରବ, ଅସଲ କଥା ହେଟା
3: ଚାଷର ତ କର୍ମା। ଆଉ ଗୋଟେ କଥା ବନେ କଥାଟେ ଶୁଣିଲି, ଚାଷ ତ ଆମେ କରବା, ସେ ଚାଷ ଖାଲି କର୍ମା ବୋଲି ଚିଙ୍ଗିଡ଼ି ନାହିଁ, କେନ୍ତା କାଣା ସେ ପାଏନ୍ କେନ୍ତା କାଣା ଏ କେତେ ପରିମାଣରେ ସବୁ ଆମକୁ ତାକୁ ଖାଇବା ଲାଗି ଦେବାର ଅଛେ, ଭିନ୍ ଭିନ୍ କଥା ମାନେ ଏମିତି କହିଲେ ସେ କଥାକେ ନଜର ନାଇଁ ଦେବ ବୋଲେ ଚାଷ ଆର କେନ କରିପାରିବୁ ନାନୀ।
2: କେନ୍ସି ବି ଜିନିଷଟେ ହେଲା ରେ ବାବୁ, ଆମେ ଯଦି ସବୁ ଜାନିକରି କର୍ମା ବୋଲେ ତ ସେନୁ ଲାଭ ପାଇମା। ଦେଖ ଭାଇ କହିଛନ୍ ସେ ତାଲିମ ବି ଦଉଛନ୍, ଆର ହେଥିଲାଗି ବୋଲିକିରି ସେ କେତେ ପୁରସ୍କାର ବି ପାଇଛନ୍। ମୁଇଁ କାଁ ବୋଲୁଥିଲି ଜାଣିଛୁ କି, ତୁଇ କେବେ ଏନ୍ତା କରବୁ ଆର ପୁରସ୍କାରଟେ ପାଇବୁ ଯେ ମୁଇଁ ଦେଖତି ମେତା ଲାଗୁଛେ ମତେ,
3: ହେନ୍ତା ସପନ ଦେଖାସୁ ତ ନାନି ତୁଇ ଖାଲି।
2: ସପନ ଦେଖ ତ, ସପନର କଥା କହୁଛି, ସପନ ଦେଖିଲେ ତ ସେତାକେ ପୁରା କରବୁ,
3: ଯେନ୍ତା ହେଲେ ବି ବଛରେ ମୁଡ଼ା ଥି ନାନି କମ୍ ବେଶିକିରି ଏଥର କର୍ମା।
2: ଆରୁ ଦେଖ ଭାଇ ନିଜେ ବି କରୁଛନ୍, ତାର ସାଙ୍ଗେ ପାଞ୍ଚଟା ଲୋକେ ବି ତାଲିମ ଦଉଛନ୍, ଆରୁ ତାଙ୍କର ସେ କହୁଥିଲେ କି ଘରୁ ଆସିକିରି ଦେଖ ନେଇ ଯାଉଛନ୍, ଚିଙ୍ଗରି ବିକିବଟାର ବି କିଛି ଅସୁବିଧା
3: ନାହିଁ।
2: ଖାଲି ଆମେ କାଁ କରୁଛୁ କି ଯେନ୍ଟା କରୁଛୁ ଗୁଟେ କରୁଛୁ ହୁରମୁଖିଆ ହେଇକରି, ଆମେ ଯଦି ବଦଲେଇକି ହେନ୍ତା ଭିନ୍ ଭିନ୍ ରକମର କର୍ମା ନେଇକେ, ଚିଙ୍ଗରା କଲୁ ପେପର ଆର କେନ୍ତି ଦିନ ଗଲେ ଯେନ୍ତା ଲୋକଙ୍କର ଖାଇବାର ଅଛେ, କଙ୍କରା କଙ୍କରା ବି ତ ଖାଉଛନ୍ ଲୋକ, ହେଟା ବି କର୍ମି ବୋଲେ ହେବା, ଆମେ ନେଇକି ବଦଲେଇ ବୁଦଲେଇକିରି କରବାର କଥା ଏ କି ନେଇ।
3: ଟୁକୁରାଟେ ଥିଲେ ଆର ଗୋଟେ କଥା, ଚିଙ୍ଗରା ତ ହେବା ହେବା, ତାର ଉପରେ ଆମେ କୁକୁଡ଼ା ଚାଷ ବି କରିପାରିବୁ,
2: ହଁ କାହିଁ ଲାଗି ନାଇଁ କରବୁ। ଦେଖ ଆମେ ଆଜିକାଲି ଦେଖୁଛୁ ଚାକିରିର ପଛେ ଧାଇଁଲେ ହେବା କେଁ, ଆରୁ ଦିନୁ ଦିନକେ ଦେଖୁଛୁ ଯେନ୍ତା ଲୋକ ସଂଖ୍ୟା ବଢ଼ତେଲ ବଢ଼ତେଲ ଯାଉଛନ୍, ଚାକିରି ଆର ସବକେ ମିଳୁଛେ କେଁ ରେ ବାବୁ, ଏ କି ନେଇ। ଯାହାର ଜମି ଖଣ୍ଡେ ଦୁଇ ଖଣ୍ଡ ଅଛେ ତ ଠିକ୍ ଅଛେ, ନା ହେଲେ ବି ଦେଖ ସରକାରଙ୍କ ଯୋଜନାମାନେ କେତେ ବଢ଼ିଆ ବଢ଼ିଆଟା ଅଛେ, ସେନ ମିଶିକରି ନେଇକେ ସେନ ସାମିଲ ହେଇକରି ନେଇକେ ସେନୁ ଫାଇଦାଟା ନେବାର କଥା ଆମର।
3: ନିହାତି ନାନୀ, ଯେ ନାନୀ ଶୁନ ତ, ଠକିକି ଆସବୁ ଶୁଣବୁ ଆର ଗୀତ ପଦେ ନାଇଁ ଶୁଣିଲେ କାହିଁ ମଜା ତାର।
2: ଦେଖ ତ ଖାଲି କଥା ହେଲେ ହେବା କେଁ ବୋଲ, ହେଁ ଗୀତ ଶୁଣମା ବୋଲଛୁ ବୋଲେ ଚାଲ ଶୁଣୁ ହେନ୍ତା ହେଲେ ଏ ଗୀତଟା। ଏ ଗୀତକେ ଗାଇଛନ୍ ରବି ରତନ ବାଗ ଆଉ ଲେଖିଛନ୍ ପ୍ରମୋଦ କୁମାର ମିଶ୍ର,
3: ବୋଲେ ଶୁଣମା ନାନୀ,
2: ଚାଲ ଶୁଣୁ।

0: କରବୁ କରବୁ
1: କର୍ମି ନାଇଁ କର୍ମି ତ
0: ସମୟ ଦେଖିଲୁ ନ
1: ଜିମା ବୋଲୁଛେ ମୁଇଁ
0: ହଏ
1: ଚାଲ ଚାଲ ଚାଲ
0: ଚାଲ ଯାଉ ହେନ୍ତା ହେଲେ
2: ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା। ସମ୍ବଲପୁର ବଜାରରେ ମୋଟା ଚାଉଳର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନା ବାଦାମ 8,500 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା, ସୋରିଷ ତେଲ 16,466 ଟଙ୍କାରୁ 22,564 ଟଙ୍କା, ଗୁଡ଼ 4,600 ଟଙ୍କାରୁ 5,300 ଟଙ୍କା ଏବଂ ଆଳୁ 900 ଟଙ୍କାରୁ 1,150 ଟଙ୍କା। ଏଥର ଶୁଣନ୍ତୁ ସମ୍ବଲପୁର ବଜାରରେ ମୋଟା ଚାଉଳର ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 170 ଟଙ୍କାରୁ 230 ଟଙ୍କା, ଆଳୁ 15 ଟଙ୍କାରୁ 20 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 146 ଟଙ୍କାରୁ 152 ଟଙ୍କା, ପିଆଜ 20 ଟଙ୍କାରୁ 30 ଟଙ୍କା ଏବଂ ଚିନି 46 ଟଙ୍କାରୁ 50 ଟଙ୍କା। ଏଇଥିଲା ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା।

0: ଶୁଣୁଥିଲେ କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ସାମୁଦ୍ରିକ ସୁରକ୍ଷା ଦିଗେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀ ଦେଲେ ଜୋର। ଭାରତ ଆଜି ପୃଥିବୀର ଗୋଟିଏ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକେ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାମାନଙ୍କର ସଫଳତା ବାବଦେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ କଲେ ସାକ୍ଷାତ। ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର 147 କୋଟିରୁ ଅଧିକା ଟଙ୍କାର ସୁଦ ଫେରାଲେ ରାଜ୍ୟ ସରକାର। ରାଜସାରା ମୂଲ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ପୁରୀ ଶ୍ରୀମନ୍ଦିରଠାରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କର ରାଜେନ୍ଦ୍ରାଭିଷେକ ନୀତି। ବିଦ୍ୟାଳୟ ପାଠପଢ଼ା ବହିଥି ଥିବାର ଭୁଲ ପ୍ରସଙ୍ଗକେ ତିନିଜଣିଆ କମିଟି ମୂଲ କଲେ ତଦନ୍ତ। ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟବାସୀ ଜଣାଲେ ଶ୍ରଦ୍ଧାଞ୍ଜଳି। ନୂଆଦିଲ୍ଲୀ ନୟାବାକାଲ 36 ନମ୍ବର ଜାତୀୟ ଯୁବ ସାଂସଦ ପ୍ରତିଯୋଗିତାର 2025-26ର ହେବା ପୁରସ୍କାର ବିତରଣ ସମାରୋହ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହେଲା ବିକାଶଧାରା ଓଡ଼ିଶା ସାରା ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର। ବୌଦ୍ଧ ଜିଲ୍ଲାର ଶେଷ ହେଲା ଭୋଟର ତାଲିକା ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା। ଓଡ଼ିଶାତି କୃଷି କ୍ଷେତ୍ରଟି ମହିଳାମାନଙ୍କର ଭାଗିଦାରୀ ଆଉ ଅଧିକାରକେ ଅଧିକା ମଜବୁତ କରବାର ଦିଗେ ଭୁବନେଶ୍ୱରଠାରେ ମୂଲ ହେଲା ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା। କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ସେମେଲପଦର ଜଙ୍ଗଲ ଅଧିକାର ହିତାଧିକାରୀମାନଙ୍କୁ ଜଙ୍ଗଲ ଜମି ପଟା ଆଉ 50ଟା ସ୍କୁଲ୍କେ ଜମି ପଟା ବାଣ୍ଟିଲେ ରାଜସ୍ୱ ମନ୍ତ୍ରୀ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆସ୍ଥାନ ମୂଲ ହେଲା ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼ାକୁଦା ପ୍ରତିଯୋଗିତା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାନ ପହଞ୍ଚିଛେ ସୂଚନା ଦେଲା ପାଣିପାଗ ବିଭାଗ। ଏଚ୍ଡି ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତିର 10 ବଜେ।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ବୀରେନ୍ଦ୍ର ନାଥ ନାଗ। ଗୀତ ରଚନା ଲାଲ ରତ୍ନାକର ସିଂ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଦାନ କରିଛନ୍ତି ପ୍ରତିଭା ରାଣୀ ଭୁଏ, ଗଣେଶ ରାମସେଟଙ୍କ ଗୀତ ରଚନାରୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ସନ୍ତୋଷ କୁମାର ମିଶ୍ରଙ୍କ କଣ୍ଠରେ। ଗୀତ ରଚନା ଲକ୍ଷ୍ମୀ ନାରାୟଣ ପଣ୍ଡା।

କାର୍ଯ୍ୟକ୍ରମ ଶୁଣୁଥିଲେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ସେବା କିସାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିସାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିସାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଥ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086172527 IFC SBIN 00005 9 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2016। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀ

ର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାରେ ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ସୂଚନାଟି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଏଥର ଆରମ୍ଭ କରୁଛୁ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଲେ ପିନାକୀ ନାୟକ। ଗୀତଗୁଡ଼ିକ ରଚନା କରିଛନ୍ତି ଅଲେଖ ବିଶ୍ୱାଳ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଶିଳ୍ପୀଙ୍କ କଣ୍ଠରେ।

ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଉସ୍ତାଦ ବିଲାୟତ ହୁସେନ ଖାଁଙ୍କ କଣ୍ଠରେ ଏକ ମୌଳିକ ହିନ୍ଦୁସ୍ତାନୀ ରାଗ କାଫି ଆଧାରିତ। ଆନନ୍ଦମୟ ବସନ୍ତ ଉତ୍ସବ ସମୟରେ ଭଗବାନ ଶ୍ରୀକୃଷ୍ଣ ଏବଂ ଗୋପୀମାନଙ୍କ ମଧ୍ୟରେ ପ୍ରେମପୂର୍ଣ୍ଣ ଖେଳକୁ ନେଇ ଏକ ପାରମ୍ପରିକ ଅର୍ଦ୍ଧଶାସ୍ତ୍ରୀୟ ସଙ୍ଗୀତ ରଚନା ହୋରି ଗାୟନରେ ସହଯୋଗିତା କରିଛନ୍ତି ଉସ୍ତାଦ ୟୁନୁସ ହୁସେନ ଖାଁ।

ଶ୍ରୋତାମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସମ୍ବଲପୁରୀ ନାଟକ ବା ରଚନା ଅଶୋକ କୁମାର ବହିତାର, ନିର୍ଦ୍ଦେଶନା ସୁବ୍ରତା ବହିତାର, ପରିବେଷଣ କରିଛନ୍ତି ଅବନିଗୁଡ଼ା ନାଟ୍ୟ ସଂସଦ ପଦମପୁରର କଳାକାରମାନେ। ପ୍ରଚାର କରୁଛୁ ସମ୍ବଲପୁରୀ ନାଟକ ବା

0: ନିବିଲେ ଠାର ଠାର ରେ ଯାଉଛେ ଘାଇ ଖାନ ଛାଡ଼ି ନେଲେ କି ସବୁ ଉପର ତଳ କରି ନଉଛେ
1: କହ୍ନି କାହି ଯାଉଛୁ
2: ବାଗ
1: କାଣା
2: ପକିଲ ଯେ କ
1: ଇଛେନ ଗୀତ ଗାଉଥିଲା ବିଲେଇ କାଁ କାଣା ପକେଇ ନେଲା କେଁ ଯେ ଭିତର କି ଖେଦି ଯାଇଛେ
2: ଏମ୍ମା
1: କହ
2: ବାମନି ନିଏ ତୁନ କେ ଗ
1: ତତେ କେତେ ବୁଝାମି ରେ ପୁଅ କାହାକେ ବା ନେଇ ବୋଲବୁ ବୋଲି କରି
2: ତୁଇ ତ ଆଗୁ ଡାକ କେ ଦେଖାଲେ ତୁଲ ବାନ ବୋଲୁଥିଲୁ ଆଲ ମୁଇ ଏବେ ବା ବୋଇଲେ ଯେ ମନେ ବି ଲିତମି ଏତନ ଆଲ ତୁଇ ବି ଲିତମି ଏତୁ
1: ବୟସର ଭେଦ ତ ତୁଇ ଜାଣି ନେଇ ପାରିଲୁ ବା ବୋଲବାଟା କାଣ ଆଏ ତତେ କେନ୍ଥି କରି ବୁଝାସି ତୋର ପେଟର ଭୁକେ ବୁଝାବାର କେ ବଛର ବଛର ଧରି କରି ମତେ ତୋର କେତେ ବା ବନାବାର କେ ପଡୁଛେ
2: ଏମା ଦେଖ ଦେଖ ଦେଖ
1: କାଣ ବେଟା
2: ଏତି ଏତି ବା
1: ଫିର ସେ ବା ବା ନେଇ ବୋଲେ ତୋର ମନ ନେଇ ଭରେ ନେଇ ହଇ ରେ ମୁଁ ତୋର କାଣ ଆଉନା କହିଛେ
2: ଯାତି ନ ମୋର ଲାଗିଲ ବା ଦି ଆନି ଦେବୁ ତମକିଲର ବା ଅଛନ ଆରେ ମୁଇଁ ଯେ ବେଲା ବଗିଲ ଦେଖୁଥିମି
1: ଅବୁଝା କେ ନୁର କହି ମରୁ ଥା
2: ମଲମି ଦେଖ ମଲୁ ଚେ ଗୋ ଏମା ଦେଖ ମୁଇଁ ମଲୁ ଚେ
1: କହ୍ନି ନେଇ କନ୍ଦାଲେ ମତେ ତତେ ଓଏ ନି ଲାଗେ କେ
2: ମୁଇଁ ମଲି ନେ ଜନ୍ମଲ ଗୋ ଏମା କହନ ଲୋକ କେନ୍ଦା କୁଲି ମଲତନ ଯେ
1: କହ୍ନି ମା କେ ବି ପୁଅ କେ ମୋର ବାଟା ଶିଖାବାର କେ ରେ ଧନ ରଶ୍ମି କରି ନେ ସୁବେଲେ ମୁହନୁ ଯାହା ତାହା ବାହାରି ପଡ଼ସି ମରବାର ନା ଟୁଣେ।

0: କନ୍ଦା କୁନ୍ଦି କର ନାହିଁ, ବସ ଉମେ ପାଖେ ବସ।
1: ମୋତେ ବେଲା ବେଲା
0: ଠିକ କଲା, କେତେ ଥର ତତେ ମନା କରମି, କାହାକେ ବା ନେ ବଲବୁରେ, ମାନସ ମୋର କଥା ବା, ତୋର ମୁହେ ଗୋଟେ ଟୁଡ଼େ ରେ,
1: କାହାକେ ବା ବୋଲବି ଦିଲେ,
0: ତୋର ମା କେ ପଚରା ବୁଝା,
1: ବୁଲମା ତ ମୋତେ ଲିତିବେ ଏତି
0: କାହ କରବା ବୁପରି,
1: ତୁ ତ କହୁଥିଲୁ ବା ଗୋଟେ ଗିଲି ଆଣି ଦେବ ବୋଲେ,
0: ମୁଇଁ ବି ଆଉ କାଁ ଉପାୟ କର୍ମି, ପଖନ ହେଇ ଗଲୁ ନ, ଯେ ଗୋଡ଼ କେଚଡ଼ାବା ତାକେ ସିନାଚି ହବା, କହି ନଉଛେ ଆଜ ଠାନୁ କାହାକେ ବା ନେଇ ବଲବୁ, ବା ବୋଇଲୁ ବେଲେ ଗୀତ।

0: Minaue, Vamane to lit me a ton. Bella Bolton.
1: Conehi? Ja, nona hurtun de gambu, magianbu. Ele body de mikabu.
0: Jimmy? Emma? Me wendy to the go.
1: Hare puta. Kede wendy suchu.
0: Chotebu.
2: Ah, wendy suchu.
0: Bella mutauche? Me wendy to the.
1: ଏଥିରେ କଣ ପଚରା ସୋଜେ
2: ପେଡ଼ା ହେଇଗଲା ତୋର କହ୍ନେଇ
1: ଫିର୍ ବି ତ ମୋର ପୁଅ
2: ଆରେ ତୁ ଦୁସରା ବୁଝିଲୁ କେ ମୋର ଭିତର ଦରଦ କେ ମୁଇଁ ବତେଇ ନେଲି ହେନ୍ତା ନାଇଁ ଭାବୁ ତ ହଁ ଫୁଲମତୀ ତୁ ମହାପୁରୁ କେ କେନ୍ ପ୍ରକାର ମାନସୁ
1: କାଁ ଯେ ମାନି କାଁ ଦେଇଛି ସେ ମୋତେ ଅବେସ୍ତା କେ ମାନସି ମୋତେ ବେଡ଼ା ପୁଅଟେ ଦେଲା ବୋଲି କରି ନେହେ ତ ଠିକି କରି ବେଡ଼ା ହେଇଯାଇଛି ତା
2: ବେଡ଼ା ପୁଅ ପାଇ କରି ତୁ ଖୁସ୍ ତ
1: ମା ଛଡ଼ା ଏଡ଼ିକି ଗହିର କଥା କେହି ବୁଝି ନେଇ ପାର ତମେ ତ
2: ଅବେଶ ହେଲେ ଫୁଲମତୀ ତୁ ଏ ଭିତରୁ ପାର ପାଇବାର ଲାଗି କେନ୍ସି ଗୋଟେ ବାଟ ଖୋଜି ପାରସୁ
1: କାଦନୁ ବାହାରି ଗଲେ ବି ଘୁସୁରା ଘୁସୁରା ଏ ସବୁ ପଚାରି କରି ତମେ କେଁ ଜସ୍ ପାଇବ ବାବୁ
2: ଜସ୍ ପାଇବାର କେ ନୁହେଁ ସେ ଏ ସମାଜ କେ ଚେତାବାର କେ ଗୋଟେ ଉଦ୍ଯୋଗ ବୋଲି ଭାବିନେ ତୋର ମନର ତୋର ମନ କେ ଦୁଃଖେଇ କରି ମୁଁ କିଛି ନାଇଁ ପାଏ ତୋର ବାଗିରେ ଏନ୍ତା କେତେ ଫୁଲମତୀ ନୁଇଁ ଭେଟ ପଡ଼ୁଛେ ସବକିରେ ସେ ଗୋଟେ ନ କଥା କାଦୁ ନୁ ବାହାରି ଗଲେ ଭି ଘୁସରା ଘୁସରା ଏ
1: ବାବୁ ତୁମେ ଏନ୍ତା ଆଜା କଲେ ଲୋକ ତମକୁ ଭି
2: ସନ୍ଦେହ କରବେ ତ କରୁନ୍ ତୋର ମନର ଦୁଃଖ କେ କିଏ ବୁଝି ନାଇଁ ପାରନ୍ ଫୁଲମତୀ ହଉ ମୁଇଁ ଯାଉଛେ ସିଆଡ଼େ ଫେର ପଲ୍ସ ପୋଲିଓ ରିପୋର୍ଟ ନେବାର ଅଛେ ତ ଯାଉଛେ ଫେର ଆମି ଯେ
1: କାଁ କଲା ଏତକି ବେଲ ଦଗା ପିଲା ହେ ଦି ଆଉଛି ବାଗି ଲାଗୁଛି କିନି ଯେ ଆ ତ ଏ କହନି ଆରେ ତୁର୍ତି ଆଉ ଥାଉ ମୁଇଁ ସାର୍ ଟିକେ କାଛି ନେସି
0: ଏତକି ବେଲୁ କେନ୍ତା ବେଲ ବୁଲି ଗଲା ବୋ
3: ଏଗାର ବଜୁ ବେଲ ବୁଡ଼ବା ମୋର କରମ ବୁଡ଼ି ଗଲା
0: କଲମ ବୁଲି ଗଲା କେନ୍ ବନ୍ଧ ବୁଲି ନେଲୁ କାଣା କହସି ତତେ ଦେହେ ମୁଁ ରସ ରସ ହେଇ ଯାଉଛେ ଗା ଲତ ଲତେ ଯାଉଛେ କେନୁ ଆନ ଦେଖମା ନାଇଁ ବୁଝୁବ ଯା କାବୁ ଯା ଦିନେ ଭୁକେ ମରିଯିମି ତୁମେ ଲ ବୁଲମାକେ କୁହି କୁଲି ଆସୁଛେ
1: ଫେର ନଲଜି ଯାଇଥିଲୁ କହ କାଣ ହେଲା
0: ପକିଲ କେ ଲତ ଲତେ ଦଉଛେ ଗୋ ଆଦି ଗିନା ଦୋଲି କୁଲି ନେଇ ଯାଇ କାନ କା ବାଗୁ
1: ଆ ଭିତର କେ ଗର୍ସେ ନେଇ ଦବୁ
0: ଇତୁନ ଦଲ ତ
1: କାଇଁ ଫେର ବାହାରିଲୁ
0: ଲଗ ଆତୁଛେ
1: ଯେନ୍ତା କହ ମୁଇଁ ଶାଗ ଖଟି ମେଇ ଯାଏସି
0: ପକିଲ ଏ ପକିଲ ବୁଲମା ହ ବୋଇଲା ବୋ ଆନି ଦଉଛେ କାବୁ ହେ ବାତ ଆନି ଦଉଛେ କାବୁ ମାଗ ଏ ମା
1: କାଁ ହେଲା ରେ ଆ ନେଇ ଦବୁ ଭାତ କରସେ
0: ଖାଲି ଦିହର ଭୁକେ ବୁଝି ବୋଲୁଥିଲି ପେଟର ଭୁକେ ବି ତ ବୁଝି ନେଲା ମହାପୁରୁ ମହାନ ମୁସ୍କିଲ ହବ ତୁଇ ଝିଟପିଟିଟେ ଆ କଲେ କି କିରାଟେ ଉଡ଼ି ନେସୁନ ତାର ମୁଁ ଆଗାଡ଼େ

0: ପକିଲ ଏ ପକିଲ ପକିଲ ପୁଅ କଥାଟେ କହେମି ପୁଅ
1: ସକାଳେ ନାଇଁ କହିଛି ତୁ
0: ଲିଟମି ନାଇଁ ହଉ ତୋ
1: ଲିଟମି ନାଇଁ ହେବା କହବ କହ
0: କହେମି ତ
1: କହ
0: ମୁଇଁ ଯାହାକେ ବା ବୋଇଲେ ମୋତେ ତବେ ଲିଟମି ଆଇଛନ୍ ତୁ ତୁଲେ ମୋତେ ଲିଟମି ହେବୁ ତୁଇ ତୁଇ ମୁଲବା ନାଇଁ ଆସୁବୁ
1: ବଝା ଆମେ ତାର କଥା କହେସୁ କାରେ ମୁଇଁ ଫେର୍ ତୋର ବା ହେମି କେଡ଼େ କେଡ଼େ ଲୋକ ଯେନ୍ ତୋର ବା ହେବାକେ ସାହସ ନାଇଁ କରବାର ସେନ ମୋର ବାଗି ଗୁଟେ ମାଗି ଖିଆ ତୋର ବା।

कांदुचे

ଶୁଣୁଥିଲେ ସମ୍ବଲପୁରୀ ନାଟକ ବା ରଚନା କରିଥିଲେ ଅଶୋକ କୁମାର ବହିଦର, ନିର୍ଦ୍ଦେଶନା ସୁବ୍ରତା ବହିଦର, ପରିବେଷଣ କରିଥିଲେ ଅବର୍ଣ୍ଣିଗୁଡ଼ା ନାଟ୍ୟ ସଂସଦ ପଦମପୁରର କଳାକାରମାନେ। ଏହି ନାଟକରେ ଅଂଶଗ୍ରହଣ କରିଥିବା କଳାକାରମାନେ ହେଲେ ଫକୀରା ବିଶ୍ରାମ କୁମାର ମେହେର, ନିତିଆ ବେସିଲେଲ ପାଇକ, କହ୍ନେଇ ରାଜେଶ ନାୟକ, ଚନ୍ଦ୍ରହାସ୍ୟ ନେହେରୁ ବାଗ, ବେଙ୍ଗାବାବୁ ଅଶୋକ ମେହେର, ସାମ୍ବାଦିକ ରାଜେନ୍ଦ୍ର ମହାନ୍ତି, ଅବିନାଶ ରମେଶ ମେହେର, କନେଷ୍ଟବଳ ସପନ କୁମାର ମହାନ୍ତି ଏବଂ ଫୁଲମତୀ ଅର୍ଚ୍ଚନା ସେଟ୍। କଣ୍ଠଦାନ କରିଥିଲେ ସୁରେନ୍ଦ୍ର କୁମାର ସାହୁ, ରମେଶ କୁମାର ଗୁର୍ଲା ଏବଂ ସରିତା ଦାସ। ଶୁଣୁଥିଲେ ସମ୍ବଲପୁରୀ ନାଟକ ବା ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବରେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525257 IFSC SBIN 00000590 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକ ରଚନା କରିଛନ୍ତି ନରେନ୍ଦ୍ର ବେହେରା, ସଙ୍ଗୀତ ପରିଚାଳନା ମଳୟ ମିଶ୍ର। ପ୍ରଥମେ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ୍।

ଆପଣମାନେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଗୀତଗୁଡ଼ିକ ରଚନା କରିଛନ୍ତି ନରେନ୍ଦ୍ର ବେହେରା, ସଙ୍ଗୀତ ପରିଚାଳନା ମଳୟ ମିଶ୍ର। ଏଥର ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ୍।

ଏଇଠି ଶେଷ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକ ରଚନା କରିଥିଲେ ନରେନ୍ଦ୍ର ବେହେରା, ସଙ୍ଗୀତ ପରିଚାଳନା କରିଥିଲେ ମଳୟ ମିଶ୍ର।

ବାଜେ ବଇଁଶୀ ନାଚେ ଘୁଙ୍ଗୁର। ଆସନ୍ତୁ ଶୁଣିବା ଏ ଚଳଚ୍ଚିତ୍ରର ଗୀତ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅସରନ୍ତି ଅପରାହ୍ନ। ଏଥିରେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଅଜନବୀ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସକର।